ଆକାଶବାଣୀ ଜୟପୁର, ଆଜି ବୁଧବାର 1948 ଶତାବ୍ଦ, ଆଷାଢ଼ ମାସର 4 ଦିନ, 2026 ମସିହା ଜୁନ୍ ମାସର 24 ତାରିଖ। ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ବର୍ତ୍ତମାନ ସମୟ ସକାଳ 5:57 ମାଙ୍ଗଳିକ।

0: ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6:25। ଏବେ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 57ତମ ଭାଗ।
1: ଏପିସୋଡ 57, 5, 7।

0: ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 57ତମ ଭାଗ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଆଜିର ଅନୁଚିନ୍ତା ରଚନା ଏବଂ ଉପସ୍ଥାପନା କରିଛନ୍ତି ଲକ୍ଷ୍ମୀଧର ସାହୁ।
1: ଶ୍ରୀମଦ୍ ଭଗବତ ଗୀତାରେ ଉଲ୍ଲେଖ ଅଛି ଯେ ନା ସତୁ ବିଦ୍ୟତେ ଭାବ ନା ଭାବ ବିଦ୍ୟତେ ସତଃ, ଅର୍ଥାତ୍ ଯାହା ଅସତଟେ ତାହାର ଚିହ୍ନବର୍ଣ୍ଣ ରହେନି ଏବଂ ଯାହା ସତଟେ ତାହା ଚିରଦିନ ରହିଥାଏ। ବର୍ତ୍ତମାନ ଭୂତ ଭବିଷ୍ୟତ ତିନି କାଳରେ ଏବଂ ଜାଗ୍ରତ ସୁଷୁପ୍ତି ସ୍ୱପ୍ନ ତଥା ତୁରୀୟ ଏହି ଚାରି ଅବସ୍ଥାରେ ସମାନ ଭାବରେ ଏକ ରୂପରେ ଯାହା ରହିଥାଏ ତାହାକୁ ସତ୍ ବୋଲି କୁହାଯାଏ। ଏହି ସତ୍ ହିଁ ପରମାତ୍ମା ପରାତ୍ପର ପରମବ୍ରହ୍ମ ଅଟନ୍ତି। ଏହି ସତ୍ୟର ଉପଲବ୍ଧି ହିଁ ମାନବ ଜୀବନର ଏକମାତ୍ର ଲକ୍ଷ୍ୟ ହେବା ଦରକାର। ମନୁଷ୍ୟ ଜନ୍ମ ଲାଭ କରି ଚିଦାନନ୍ଦ ସ୍ୱରୂପ ପରମବ୍ରହ୍ମଙ୍କୁ ପାଇବାର ସୁଯୋଗ ହରାଇବା ଦ୍ୱାରା ଏହି ଜୀବନ ବୃଥା ହୋଇଯାଏ। କେବଳ ବୃଥା ତ ହୁଏନି, ଭୋଗ କାମନାରେ ବଶବର୍ତ୍ତୀ ହୋଇ ଆଶା ମରିଚିକାର ପଛରେ ଧାଇଁ ଧାଇଁ ଅନେକ ପାପ କର୍ମ କରିବା ଦ୍ୱାରା ମାନବ ଜୀବନ

0: ଆସୁରିକ ଜୀବନରେ ପରିଣତ ହୋଇଯାଏ। ତେଣୁକରି ଯେଉଁମାନେ ସତ୍ପଥକୁ ଛାଡ଼ି ଅସତ୍ ପଥରେ ଗତି କରନ୍ତି ସେମାନେ ନିଜର କୃତକର୍ମର ଫଳ ଜନ୍ମ ଜନ୍ମ ଧରି ଭୋଗ କରନ୍ତି। ଅର୍ଜୁନଙ୍କୁ ଭଗବାନ ଉପଦେଶ ଦେଇ କହିଛନ୍ତି, ଆସୁରି ଯୋନି ମାପନ୍ନା ମୂଢ଼ା ଜନ୍ମନି ଜନ୍ମନି ମାମ ପ୍ରାପ୍ୟବ କୌନ୍ତେୟ ତୋତ ଜାନ୍ତେ ଧମାଗତି। ହେ କୌନ୍ତେୟ, ଏହି ମୂଢ଼ ଲୋକମାନେ ମୋତେ ତ ପାଆନ୍ତି ନାହିଁ, ଜନ୍ମ ଜନ୍ମ ଧରି ଅସୁରଗତି ତଥା ତାଠାରୁ ଆହୁରି ନିଜ ଗତିକୁ ପ୍ରାପ୍ତ କରନ୍ତି। ଏଥିପାଇଁ ପ୍ରତ୍ୟେକ ବୁଦ୍ଧିମାନ ପ୍ରାଣୀଙ୍କର ଏକମାତ୍ର କର୍ତ୍ତବ୍ୟ ହେଲା ଯେ ଇହଲୋକ ଓ ପରଲୋକରେ ସୁଖଶାନ୍ତି ପାଇବା ପାଇଁ ପରମାତ୍ମାଙ୍କର ସକାଶେ ସମସ୍ତ କାର୍ଯ୍ୟ କରି ଜୀବନକୁ ସଫଳ କରିବା ଦରକାର। ସନ୍ଥ ତୁଳସୀଦାସ କହିଛନ୍ତି, ନରତନୁ ପାଇ ବିଷୟ ମନ ଦେହି ପଲଟି ସୁଧାତେ ସମ୍ବିଷ ଲେହି। ଅର୍ଥାତ୍ ଦୁର୍ଲଭ ନରଦେହ ପାଇ ବିଷୟଭୋଗକୁ ଏହି ଜୀବନରେ ମୂଳ ଲକ୍ଷ୍ୟ ବୋଲି ଭାବିବା, ତାହାକୁ ହାସଲ କରିବା ପାଇଁ ସାରା ଜୀବନ ସେଥିରେ ବିତେଇଦେବା ଦ୍ୱାରା ଅମୃତକୁ ଛାଡ଼ି ବିଷପାନ କରିବା ସଦୃଶ। ସୁଧୀବୃନ୍ଦ, ପ୍ରତ୍ୟେକ ସାଧୁ ସନ୍ଥ ମହାପୁରୁଷଙ୍କର ଉପଦେଶ ହେଲା, ଭଗବାନଙ୍କର ନାମ ସ୍ମରଣ କର, ତାଙ୍କର ଅସ୍ତିତ୍ୱକୁ ଅନୁଭବ କର, ତାଙ୍କୁ ପାଇବା ପାଇଁ ସତ୍ କାର୍ଯ୍ୟ କର। ଏଣୁକରି ସଚ୍ଚିତ ଆନନ୍ଦ ରୂପୀ ପରାତ୍ପର ପରବ୍ରହ୍ମଙ୍କୁ କେବଳ ସେ ହିଁ ପାଇପାରିବ ଯିଏକି ସବୁ ସମୟରେ ସତ୍ ବିଷୟକୁ ଆଶ୍ରୟ କରି ରହିଥାଏ। ସଦ୍ଗୁଣ, ସଦ୍ଭାବ, ସତ୍ ବିଚାର, ସତ୍ ଆଚାର, ସତ୍ ବ୍ୟବହାର, ସତ୍ୟ ଭାଷଣ, ସତ୍ ଆହାର, ସତ୍ ବିହାର, ଏସବୁ ଯାହାଙ୍କ ନିକଟରେ ରହିଥାଏ ସେ ହେଉଛନ୍ତି ସତ୍ ପୁରୁଷ। ସତ୍ ପୁରୁଷଙ୍କ ସହିତ ରହି ତାଙ୍କର ସତ୍ ବିଚାରକୁ ଗ୍ରହଣ କରିବା, ତାଙ୍କର ଉପଦେଶକୁ କାର୍ଯ୍ୟରେ ଲଗାଇବା, ଏହିସବୁ ହେଉଛି ସତ୍ସଙ୍ଗ। ସତ୍ସଙ୍ଗରେ କେବଳ ଭଗବାନଙ୍କର ଲୀଳା ମାଧୁରୀ ତଥା ଆଧ୍ୟାତ୍ମିକ ପ୍ରସଙ୍ଗ ହିଁ ଆଲୋଚିତ ହୋଇଥାଏ। ଏହି ଦୁସ୍ତର ସଂସାର ସାଗରରୁ ପାରି ହେବା ପାଇଁ ଅଥବା ଦୁଃଖ ଦୁଶ୍ଚିନ୍ତାରୁ ନିସ୍ତାର ପାଇବା ପାଇଁ ପୁରୁଷୋତ୍ତମ ଭଗବାନଙ୍କର ଲୀଳାରସ ପାନ କରିବା ଛଡ଼ା ଆମର ଅନ୍ୟ କୌଣସି ବିଷୟରେ ଶାନ୍ତି ମିଳିବ ନାହିଁ। ଭଗବାନଙ୍କର ଲୀଳାରସ ପାନ ହିଁ ମନରେ ଶାନ୍ତି, ସୁଖ, ଆନନ୍ଦ ଦେଇପାରିବ। ହରେ ନାମ, ହରେ ନାମ, ହରେ ନାମ ହି କେବଳମ୍ କଳୌ ନାସ୍ତେବ ନାସ୍ତେବ ନାସ୍ତେବ ଗତିନନ୍ୟଥା। ହରିକଥା ଛଡ଼ା ଆଉ ସବୁ ଅସତ୍ୟଟେ। ଯେଉଁ ବିଷୟ ଭଗବାନଙ୍କର ଅପାର ଗୁଣରେ ପରିପୂର୍ଣ୍ଣ ହୋଇ ରହିଛି ତାହିଁ ପରମ ପବିତ୍ର, ମଙ୍ଗଳମୟ ଏବଂ ପରମ ସତ୍ୟ ଅଟେ।
1: ଇଏ ଥିଲା ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଥିଲେ ଲକ୍ଷ୍ମୀଧର ସାହୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ 6:40। ଏବେ ଆସନ୍ତୁ ଶୁଣିବା ଆଜି ସକାଳର ଚାଷବାସ କଥା। ଆଜି ଏଥିରେ ଶୁଣିବା କଖାରୁ ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା। ଆଲୋଚନା କରିଛନ୍ତି ଯୋଗେନ୍ଦ୍ର ମହାପାତ୍ର।
2: ଆଜି ଚାଷବାସ କଥାରେ କଖାରୁ ଚାଷ ବିଷୟରେ କିଛି ଆଲୋଚନା କରିବା। ଆମ ରାଜ୍ୟରେ କଖାରୁ ଚାଷକୁ ଲୋକେ ସାଧାରଣ ପରିବା ଭାବରେ ଗ୍ରହଣ କରିଥାନ୍ତି। ସେଥିଲାଗି ଆମ ରାଜ୍ୟରେ ସାଧାରଣତଃ ସମସ୍ତ ଜିଲ୍ଲାରେ ଏହି କଖାରୁ ଚାଷ କରାଯାଇଥାଏ। ଯେଉଁ ସ୍ଥାନରେ ପ୍ରଚୁର ପାଣି ଦେବାର ସୁବିଧା ଥିବ ସେହି ସେହି ସ୍ଥାନମାନଙ୍କରେ ବିଶେଷ ଭାବରେ କଖାରୁ ଚାଷ କରାଯାଇଥାଏ। ସାଧାରଣତଃ ବର୍ଷା ଋତୁରେ ମେ ମାସଠାରୁ ଜୁନ୍ ମାସ ମଧ୍ୟରେ, ଗ୍ରୀଷ୍ମ ଋତୁରେ ସାଧାରଣତଃ ଜାନୁଆରୀ ମାସଠାରୁ ମାର୍ଚ୍ଚ ମାସରେ କଖାରୁ ଚାଷ କରାଯାଇଥାଏ। କଖାରୁ ବିହନର ଯଦି ବିବିଧତା କଥା ଚିନ୍ତା କରିବା, ଚାଷ କରାଯାଇଥିବା କଖାରୁ ବହୁ ପ୍ରକାରର ଦେଖାଯାଇଥାଏ। ଏହାର ରଙ୍ଗ ଓ ଆକାରକୁ ନେଇ ନାନା କିସମର ନାମକରଣ କରାଯାଇଥାଏ। ଏହା ବାଦେ ବାଲେଶ୍ୱରଠାରେ ଗୁଆମାଳ କଖାରୁ, ମହୀଶୂରରୁ ବାହାରିଥିବା ଆର୍କାଚନ୍ଦନ ପ୍ରଧାନ, ଆମ ରାଜ୍ୟରେ ସାଧାରଣତଃ ଦେଶୀ କଖାରୁ ବହୁ ପରିମାଣରେ ଅମଳ କରିଥାନ୍ତି। ଗୁଆମାଳ କଖାରୁ ଖରାଦିନେ ଅଧିକ ପରିମାଣରେ ଫଳିଥାଏ। ଭଲ ଅମଳକ୍ଷମ କଖାରୁ ମଧ୍ୟରେ ସୂର୍ଯ୍ୟମୁଖୀ IHI 83111 ଓ କୋଏମ୍ବାଟୁର 1 ଇତ୍ୟାଦି ଆମ ରାଜ୍ୟରେ ଚାଷ କରାଯାଇଥାଏ। ଯଦି ମୃତ୍ତିକା କିସମର କଥା କହିବା, ଆମ ରାଜ୍ୟରେ

0: ସାଧାରଣତଃ ସମସ୍ତ ପ୍ରକାର ମାଟିରେ କଖାରୁ ଚାଷ କରାଯାଇଥାଏ। ତେବେ ଅଧିକ ଅମଳ ନିମନ୍ତେ କଖାରୁ ଚାଷ ଲାଗି ଦୋରସା ଉର୍ବର ମୃତ୍ତିକାର ଆବଶ୍ୟକ ହୋଇଥାଏ। କ୍ଷେତ ପ୍ରସ୍ତୁତି କଥା ଯଦି କହିବା, କଖାରୁ ପ୍ରାୟତଃ ମଳା କରି ଲଗାଯାଇଥାଏ। ଦେଢ଼ ଫୁଟରୁ ଦୁଇ ଫୁଟରେ ମଳା ଗୋଟିଏ ଗୋଟିଏ ଖୋଳିବାକୁ ପଡ଼ିଥାଏ। ମଳାକୁ ମଳାର ବ୍ୟବଧାନ ସାଧାରଣତଃ 4.5 ଫୁଟରୁ 5 ଫୁଟ ରଖିବାକୁ ପଡ଼ିଥାଏ। ବର୍ଷାଦିନିଆ କଖାରୁ ଲଗାଇବାର ବ୍ୟବଧାନ ଆଉ ଟିକେ ଅଧିକ କରିବାକୁ ହୋଇଥାଏ। ପ୍ରତି ମଳାରେ ଅଧଗାଣ୍ଡୁଆ ସଢ଼ା ଗୋବର ଖତ ସାଥିରେ ମାଟି ମିଶାଇ ଗୁଣ୍ଡ କରିବାକୁ ହେବ। ମାଟି ପୂର୍ଣ୍ଣ କରିବା ପରେ 5-6 ଗୋଟି କରି ମଞ୍ଜି ଲଗାଇବାକୁ ହୋଇଥାଏ। ଗଛଗୁଡ଼ିକ ମଳାରେ ଉଠିଯିବା ପରେ ପ୍ରତି ମଳାରେ 3 ଗୋଟି କରି ଗଛ ରଖିବା ଦରକାର। ମଳା ମଧ୍ୟରେ ଥିବା ଦୁର୍ବଳିଆ ଗଛଗୁଡ଼ିକୁ ଉପାଡ଼ି ଫୋପାଡ଼ି ଦେବେ। ପ୍ରତି ଏକର ପିଛା ସର୍ବାଧିକ 3 କିଲୋଗ୍ରାମ ଲେଖାଏଁ ମଞ୍ଜିର ଆବଶ୍ୟକ ହୋଇଥାଏ। ମଞ୍ଜିକୁ ମଳାରେ ଲଗାଇବା ଆଗରୁ କିଲୋ ପ୍ରତି 4 ଗ୍ରାମ ହିସାବରେ ଥିରାମ ବା କ୍ୟାପ୍ଟାନରେ ବିଶୋଧନ କରିବାକୁ ହୋଇଥାଏ। କ୍ଷେତକୁ ଆମେ ଜଳ ପରିଚାଳନା କେମିତି କରିବା? ଗଛ ହୋଇଯିବାର ସର୍ବାଧିକ 3 ସପ୍ତାହ ପରେ ଥରେ ମାତ୍ରାରେ କରିବାକୁ ପଡ଼ିଥାଏ। ମାସ ପରେ ଦ୍ୱିତୀୟବାର ମଳାଗୁଡ଼ିକ ଖୁସାଇ ଦେବାକୁ ପଡ଼ିବ। ବର୍ଷା ଦିନେ କିନ୍ତୁ କଖାରୁ ଫସଲର ଜଳସେଚନ ଆଦୌ କରାଯାଇନଥାଏ। ଅନ୍ୟାନ୍ୟ ଋତୁରେ ନିୟମିତ ମନ୍ଦାକୁ ମନ୍ଦା ଜମିର ବତର ଦେଖି ଜଳସେଚନ କରାଯାଇଥାଏ। ପୋକ ଓ ରୋଗ ଦାଉରୁ କଖାରୁ ଫସଲକୁ ରକ୍ଷା କରିବା ଲାଗି ପ୍ରଥମେ 7 କିମ୍ବା 400 cc ଆବଶ୍ୟକ ଜଳରେ ମିଶାଇ ସ୍ପ୍ରେ କରିବାକୁ ପଡ଼ିବ। ଫସଲରେ ପାଉଁଶିଆ ରୋଗ ଯଦି ଦେଖାଯାଉଥିଲେ ପ୍ରତି ଏକର ପିଛା 10 କିଲୋଗ୍ରାମ ହିସାବରେ ଗୁଣ୍ଡ ସିଞ୍ଚନ କରିବାକୁ ପଡ଼ିବ। ଫଳ ମାଛିମାନଙ୍କର ଆୟତ୍ତ କରିବା ଲାଗି ପ୍ରତି ଏକର ପିଛା 20 ଲିଟର ପାଣିରେ 200 ଗ୍ରାମ ଗୁଡ଼ ଓ 20 cc ମାଲାଥିଆନ ମିଶାଇ ସ୍ପ୍ରେ କରିବାକୁ ପଡ଼ିଥାଏ। ଏହି ପ୍ରଣାଳୀରେ ଆମେ ଯଦି ଚାଷ କରିବା, ପ୍ରତି ଏକର ପିଛା ଭଲ ଫସଲ ହୋଇଥିଲେ ସର୍ବାଧିକ 65 କିଲୋଗ୍ରାମ କଖାରୁ ଅମଳ ହୋଇଥାଏ।
1: ଇଏ ଥିଲା ଆଜି ସକାଳର ଚାଷବାସ କଥା। ଆଜି ଏଥିରେ ଶୁଣିଲେ କଖାରୁ ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା। ଆଲୋଚନା କରିଥିଲେ ଯୋଗେନ୍ଦ୍ର ମହାପାତ୍ର। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର। ଏବେ ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣିବା ଗଣ୍ଡ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ମସୁରାମ ଗଣ୍ଡ ଏବଂ ସାଥୀ।
2: ବର୍ଷା ଆସିଲେ ଚାଷୀର ମନ ହସେ, କାରଣ ବର୍ଷା ତାର ଅତି ଆପଣାର। ବର୍ଷା ହିଁ ତା ମୁହଁରେ ଆହାର ଦିଏ। ଗଣ୍ଡ ଭାଇ ଭଉଣୀମାନେ ମଧ୍ୟ ବର୍ଷାକୁ ଦେଖି ଆତ୍ମବିଭୋର ହୋଇଯାଆନ୍ତି। ବର୍ଷାରେ ଯେତେବେଳେ ବିଲରୁ ବିଲକୁ ପାଣିର ସୁଅ ଚାଲେ, ସେତେବେଳେ ମାଛ ଧରିବା ପାଇଁ ସେମାନେ ଦାନ୍ଦର ବା ମୁଗୁର ପାଣି ସୁଅ ପାଖରେ ବସାଇ ଦିଅନ୍ତି। ସେଥିରେ ମାଛ କଙ୍କଡ଼ା ପଡ଼ନ୍ତି। ସମୟ ଆସେ ଭାଗ ବଣ୍ଟାର, ଆଉ ଏହି ଭାଗ ବଣ୍ଟା ସମୟରେ ଉଭୟ ଗଣ୍ଡ ଯୁବକ ଏବଂ ଯୁବତୀ ତାକୁ କେନ୍ଦ୍ର କରି ନାଚି ନାଚି ଗୀତ ଗାଆନ୍ତି। ସେହି ଗୀତ ଆଜି ପ୍ରଥମେ ପରିବେଷଣ କରୁଛନ୍ତି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ସୋନପୁର ଗ୍ରାମର ମସୁରାମ ଗଣ୍ଡ ଏବଂ ସାଥୀ।

ଅଣତିରିଶ ମିନିଟ୍ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଦିନ ଏଗାରଟାରେ ଶୁଣିବେ ପାଲା ଶିବଧନୁ ଭଗ୍ନ। ପରିବେଷଣ କରିଛନ୍ତି ଅନ୍ତର୍ଯ୍ୟାମୀ ଗୌଡ଼ ଏବଂ ସାଥୀ। ଦିନ ଏଗାରଟା ବାଜି ତିରିଶ ମିନିଟ୍ରେ ଶୁଣିବେ ତାସକାଠିଆ ନିକୁମ୍ଭାସ୍ୱର ବଧ। ପରିବେଷଣ କରିଛନ୍ତି ସୂର୍ଯ୍ୟନାରାୟଣ କର ଏବଂ ଅନ୍ତର୍ଯ୍ୟାମୀ ରଥ। ଦିନ ବାରଟା ଏବଂ ଦୁଇଟା ବାଜି ପନ୍ଦର ମିନିଟ୍ରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଦିନ ବାରଟା ବାଜି ପଚାଶ ମିନିଟ୍ରେ ଶୁଣିବେ ଭକ୍ତିଗୀତ। ଶିଳ୍ପୀମାନେ ହେଲେ ରୀନାରାଣୀ ପ୍ରଧାନ, ଗୋପୀନାଥ ମହାପାତ୍ର, ବନ୍ଦିତା ରାୟ ଏବଂ ଲକ୍ଷ୍ମୀନାରାୟଣ ବେହେରା। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ଶୁଣିବେ ଦିନ ଗୋଟାଏ ବାଜି କୋଡ଼ିଏ ମିନିଟ୍ରେ। ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ ପାଞ୍ଚଟାରେ। ହ୍ୟାଲୋ ଶ୍ରଦ୍ଧା ଲାଗବା ଗୀତ ଶୁଣିବେ ଅପରାହ୍ନ ପାଞ୍ଚଟା ବାଜି ତିରିଶ ମିନିଟ୍ରେ। ରାତି ସାତଟା ତିରିଶ ମିନିଟ୍ରେ ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା ଶୁଣିବେ ରାତି ଆଠଟା ବାଜି ପନ୍ଦର ମିନିଟ୍ରେ। ଶିଳ୍ପୀମାନେ ହେଲେ ବୀରେନ ନାୟକ ଏବଂ ପ୍ରୀତି ପଣ୍ଡା। ଗୀତ ରଚନା କରିଛନ୍ତି ଗୌରବ ପଟ୍ଟନାୟକ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ପ୍ରଚାର ହେବାକୁ ଥିବା କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ ସାତଟା ବାଜି ତିନି ମିନିଟ୍। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସମ୍ବାଦ, ପରେ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ। ଶୁଣିପାରିବେ କିଛି ବିଜ୍ଞାପନ ବିରତି ପରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକରେ ଯୋଗଦେବେ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମୁଦ୍ରିକ ସୁରକ୍ଷାର ବିଭିନ୍ନ ପଦକ୍ଷେପ ଓ ଦିଗ ସମ୍ପର୍କରେ ଆଲୋଚନା ହେବ। ରାଷ୍ଟ୍ର ପ୍ରଥମ ନୀତିରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝୀ ଦେଶ ଓ ରାଜ୍ୟକୁ ଦୁର୍ବଳ କରୁଥିବା ଦୁର୍ନୀତିଗ୍ରସ୍ତ ଶକ୍ତିମାନଙ୍କ ପ୍ରତି ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିବେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା ସଡ଼କ ସମ୍ପ୍ରସାରଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଏବଂ ଏକକାଳୀନ ୟୁଟିଲିଟି ସ୍ଥାନାନ୍ତର କାର୍ଯ୍ୟ ପାଇଁ ଶକ୍ତି ଓ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ମଧ୍ୟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଶକ୍ତି ଓ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ବିଭାଗ ସୁରକ୍ଷା, ବୈଧାନିକ ଅନୁପାଳନ ଏବଂ କାର୍ଯ୍ୟର ଗୁଣବତ୍ତା ଅପରିବର୍ତ୍ତିତ ରଖି ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏକ ସମ୍ପୂର୍ଣ୍ଣ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ବୈଠକରେ ଗୁରୁତ୍ୱ

0: ସମନ୍ୱୟ ବୈଠକ ଆଜି ଓ ଆସନ୍ତାକାଲି ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ଆସନ୍ତା 5 ତାରିଖରେ ପ୍ରକାଶ ପାଇବାକୁ ଥିବା ଚିଠା ଭୋଟର ତାଲିକା ଏବଂ ଏହି ସଂଶୋଧନ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକର ସୁପରିଚାଳନା ନେଇ ଆଲୋଚନା ହୋଇଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଆଜି ପୁଣ୍ୟତିଥିରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ବାଚସ୍କତି ଓ ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଧାୟକମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ସ୍ୱର୍ଗତ ଚୌଧୁରୀ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ତଥା ସର୍ବୋଦୟ ନେତା ଭାବେ ସମଗ୍ର ଦେଶରେ ପରିଚିତ ଥିଲେ। ରାଜ୍ୟରେ ନିଶାଦ୍ରବ୍ୟ କାରବାର ନିୟନ୍ତ୍ରଣ, ନିଶାମୁକ୍ତ ସମାଜ ଗଠନ ପାଇଁ ଜନସଚେତନତା ସୃଷ୍ଟି ତଥା ନିଶା କାରବାରକୁ ରୋକିବା ପାଇଁ ବିଭିନ୍ନ ସଂସ୍ଥା ମାଧ୍ୟମରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଲାଗି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ରର 7ମ ବୈଠକରେ ଶ୍ରୀମତୀ ଗର୍ଗ ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପରପକ୍ଷରେ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଛି। ଏହି ସମୟରେ ଗତକାଲି 3 ରଥର ପ୍ରଭା ନିର୍ମାଣ ଶେଷ ହୋଇଛି। ରୂପକାରମାନେ 3 ରଥର 24 ନାଟଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଶେଷ କରିଛନ୍ତି। ଭଦ୍ରକ ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାର 99% ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା 11,51,985 ଫର୍ମ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ଉଦ୍ଧାର ଅଭିଯାନ କରାଯାଇଥିଲା। ବିଭିନ୍ନ ହୋଟେଲ, ଗ୍ୟାରେଜ୍, ଦୋକାନରୁ 6 ଜଣ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଶିଶୁମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି। ନବରଙ୍ଗପୁର ପୁଲିସ୍ ପଡ଼ିଆରେ ବ୍ଲକସ୍ତରୀୟ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ଓ ନିଯୁକ୍ତି ସୁଯୋଗ ସମ୍ପର୍କରେ ଅଧିକାରୀମାନେ ସୂଚନା ପ୍ରଦାନ କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 ଆରମ୍ଭ ହେଉଛି। 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 27ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ଖେଳାଳି ଭାଗ ନେଉଛନ୍ତି। ଏଥିରେ ମୋଟ 45ଟି ବର୍ଗରେ ପ୍ରତିଯୋଗିତା ହେବ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ସ୍ପର୍ଶ କରିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ଆଣ୍ଟିବାୟୋଟିକ୍ ବ୍ୟବହାରରେ ସତର୍କତା। ଆଲୋଚକ ଡାକ୍ତର ରବି ନାରାୟଣ ରଥ।
2: ବିଂଶ ଶତାବ୍ଦୀର ମଧ୍ୟଭାଗରେ ପ୍ରଥମ ପ୍ରତିଜୀବୀ ବା ଆଣ୍ଟିବାୟୋଟିକ୍ର ଉଦ୍ଭାବନ ହେଲା। ସେହି ଆଣ୍ଟିବାୟୋଟିକ୍ ପେନ୍ସିଲିନ୍ ନାମରେ ଖ୍ୟାତ ହେଲା। ଏହାର ଉଦ୍ଭାବକ ସାର୍ ଆଲେକ୍ଜାଣ୍ଡର ଫ୍ଲେମିଙ୍ଗଙ୍କୁ ଏହି ଯୁଗାନ୍ତକାରୀ ଉଦ୍ଭାବନ ପାଇଁ 1945 ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିଦିନଠାରୁ ଆଣ୍ଟିବାୟୋଟିକ୍ ଜୀବାଣୁଜନିତ ରୋଗମାନଙ୍କ କବଳରୁ କୋଟି କୋଟି ଜୀବନ ରକ୍ଷା କରିପାରିଛି। ଏହାର ପରବର୍ତ୍ତୀ କାଳରେ ଶତାଧିକ ଉଚ୍ଚ ଶକ୍ତି ସମ୍ପନ୍ନ ଆଣ୍ଟିବାୟୋଟିକ୍ର ଉଦ୍ଭାବନ ହୋଇଛି। ଏ ସମସ୍ତ ଔଷଧ ଜନସମାଜର ପ୍ରଭୁତ କଲ୍ୟାଣ ସାଧନ କରୁଛି, ଏକଥା ନିଃସନ୍ଦେହ। ତେବେ ମନେ ରଖିବାର କଥା ଯେ ଆଣ୍ଟିବାୟୋଟିକ୍ କେବଳ ଜୀବାଣୁ ବିରୁଦ୍ଧରେ କାର୍ଯ୍ୟ କରେ, ଭୂତାଣୁ ବିରୁଦ୍ଧରେ ଏସବୁ ଆଣ୍ଟିବାୟୋଟିକ୍ ଫଳପ୍ରଦ ହୁଏ ନାହିଁ। ଆଣ୍ଟିବାୟୋଟିକ୍ ଔଷଧଗୁଡ଼ିକ ଅନେକ ସମୟରେ ଜୀବନ ରକ୍ଷାକାରୀ, ତଥାପି ଏହାର ପ୍ରୟୋଗ କଲାବେଳେ କେତେକ ସମୟରେ ଆଲର୍ଜି ଏବଂ ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ବି ଦେଖାଦେଇଥାଏ। ତେଣୁ ଆଣ୍ଟିବାୟୋଟିକ୍ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ସହିତ ଏ ବିଷୟରେ ଭଲ ଭାବେ ବିଚାର ବିମର୍ଶ କରିବା ଦରକାର। ଆଣ୍ଟିବାୟୋଟିକ୍ ବା ପ୍ରତିଜୀବୀ ଔଷଧମାନଙ୍କର ପାର୍ଶ୍ୱ ପ୍ରତିକ୍ରିୟା ପ୍ରତ୍ୟେକଟି ଆଣ୍ଟିବାୟୋଟିକ୍ ପାଇଁ ଭିନ୍ନ ଭିନ୍ନ ହୋଇପାରେ। କେତେକ କ୍ଷେତ୍ରରେ ପ୍ରତିଜୀବୀ ଔଷଧ ଗ୍ରହଣ କରିବା ପରେ ଅଇ ଲାଗେ କିମ୍ବା ବାନ୍ତି ହୁଏ, କୋଷ୍ଠବଦ୍ଧତା କିମ୍ବା ତରଳ ଝାଡ଼ା ବା ଡାଇରିଆ ହୋଇପାରେ, ମୁଣ୍ଡ ବୁଲେଇପାରେ, କ୍ଷୁଧାହାନୀ ହୋଇପାରେ, ମୁଣ୍ଡ ବ୍ୟଥା ବି ହୋଇପାରେ। ଏସବୁ ଲକ୍ଷଣଗୁଡ଼ିକ ଅଧିକ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ। କେତେକ ବ୍ୟକ୍ତିଙ୍କଠାରେ ଆଲର୍ଜି ପ୍ରତିକ୍ରିୟା ଦେଖାଦେଇଥାଏ, ଚମ କୁଣ୍ଡେଇ ହୁଏ, ଚେକାଚେକା ହୋଇ ଫୁଲିଯାଏ, ଅଣନିଶ୍ୱାସୀ ଲାଗେ, ଏପରି ଲକ୍ଷଣ ଦେଖାଦେଲେ ଅତିଶୀଘ୍ର ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ। ଯଦି କୌଣସି ଆଣ୍ଟିବାୟୋଟିକ୍ରେ ଆଲର୍ଜି ପ୍ରତିକ୍ରିୟା ଦେଖାଦେଇଥାଏ, ଭବିଷ୍ୟତରେ ଯେକୌଣସି ଚିକିତ୍ସା ଗ୍ରହଣ

0: କରିବା ପୂର୍ବରୁ ଡାକ୍ତରଙ୍କୁ ଏହି ଆଲର୍ଜି ବିଷୟରେ ଜଣାଇବା ଜରୁରୀ ଆବଶ୍ୟକ। ଜୀବାଣୁକୁ ମାରିବା ପାଇଁ ଆଣ୍ଟିବାୟୋଟିକ୍ର ପ୍ରୟୋଗ କରାଯାଏ, ତେବେ ଆଜିକାଲି ଜୀବାଣୁମାନଙ୍କ ମଧ୍ୟରୁ କେତେକ ଆଣ୍ଟିବାୟୋଟିକ୍ ପ୍ରତି ଆଉ ସମ୍ବେଦନଶୀଳ ହେଉନାହାନ୍ତି, ଅର୍ଥାତ୍ ଆଣ୍ଟିବାୟୋଟିକ୍ ପ୍ରୟୋଗରେ ସେଗୁଡ଼ିକର ନିୟନ୍ତ୍ରଣ କରାଯାଇପାରୁନାହିଁ। ସେଭଳି ଜୀବାଣୁଙ୍କୁ ଆଣ୍ଟିବାୟୋଟିକ୍ ପ୍ରତିରୋଧୀ ଜୀବାଣୁ ବା ରେଜିଷ୍ଟାଣ୍ଟ ବ୍ୟାକ୍ଟେରିଆ କୁହାଯାଏ। ଆଣ୍ଟିବାୟୋଟିକ୍ର ଅସଙ୍ଗତ ଓ ଅନାବଶ୍ୟକ ବ୍ୟବହାର ଫଳରେ ଏଭଳି ପରିସ୍ଥିତି ଉପୁଜିଛି। ଏହି ପ୍ରତିରୋଧୀ ଜୀବାଣୁ ରୋଗୀଠାରୁ ଅନ୍ୟ ବ୍ୟକ୍ତି ଶରୀରରେ ବି ପ୍ରବେଶ କରିପାରେ, ଫଳରେ ଏହା ମାନବ ସମାଜ ପାଇଁ ଏକ ଭୟଙ୍କର ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କଲାଣି। ଏହି ପରିସ୍ଥିତିରୁ ନିଜକୁ ଏବଂ ପରିବାରବର୍ଗଙ୍କୁ ରକ୍ଷା କରିବା ପାଇଁ କେତେକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ପ୍ରଥମତଃ, କେବଳ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟିବାୟୋଟିକ୍ ଗ୍ରହଣ କରନ୍ତୁ। ସେ ଯେଉଁ ମାତ୍ରାରେ ଯେତେଦିନ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍ ସେବନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ। ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରି ନିଜର ହାତକୁ ପରିଷ୍କାର ରଖନ୍ତୁ। ଭଲଭାବେ ସିଝା ହୋଇଥିବା ଖାଦ୍ୟ ଏବଂ ଫୁଟା ପାଣି ପିଅନ୍ତୁ। ନିଜ ଶରୀରର ସମସ୍ତ କ୍ଷତକୁ ଜୀବାଣୁମୁକ୍ତ ରଖନ୍ତୁ। ଯଦି ଶ୍ୱାସପଥ ସଂକ୍ରମଣ ଥାଏ, ତେବେ ମୁଖା କିମ୍ବା ରୁମାଲରେ ନାକ ଓ ମୁଖକୁ ଆବୃତ କରି ରଖନ୍ତୁ। ଛୋଟ ଛୁଆଙ୍କଠାରୁ କୌଣସି ସଂକ୍ରମଣ ଥିଲେ ଅନ୍ୟାନ୍ୟ ଶିଶୁମାନଙ୍କ ସହିତ ମିଳାମିଶାକୁ ନିୟନ୍ତ୍ରିତ କରନ୍ତୁ। କେବେ ବି ନିଜର ଆଣ୍ଟିବାୟୋଟିକ୍ ଅନ୍ୟକୁ ଦିଅନ୍ତୁ ନାହିଁ। ଆଣ୍ଟିବାୟୋଟିକ୍ ଶ୍ରେଣୀର ଔଷଧକୁ ପରିବାରର ଶିଶୁମାନଙ୍କ ହାତ ପ୍ରାନ୍ତରୁ ଦୂରରେ ଚାବି ପକାଇ ରଖିବା ଦରକାର। ପ୍ରଥମ ଆଣ୍ଟିବାୟୋଟିକ୍ ଭାବେ ପେନ୍ସିଲିନ୍ର ଉଦ୍ଭାବନ ଜୀବାଣୁ ସଂକ୍ରମିତ ମଣିଷ ପାଇଁ ଅମୃତ ସଦୃଶ ଥିଲା, କିନ୍ତୁ ଦୁଃଖର କଥା, ମଣିଷର ଅସାବଧାନତା, ବିଚାର ଶୂନ୍ୟତା ଏବଂ ଆଣ୍ଟିବାୟୋଟିକ୍ର ଅପବ୍ୟବହାର ଫଳରେ ପେନ୍ସିଲିନ୍ ଏବେ ପ୍ରାୟତଃ ଅକର୍ମଣ୍ୟ ହୋଇଯାଇଛି। ଅନେକ ଜୀବାଣୁ ଏବେ ପେନ୍ସିଲିନ୍ ପ୍ରତିରୋଧୀ ବା ରେଜିଷ୍ଟାଣ୍ଟ ହୋଇଗଲେଣି। ପରବର୍ତ୍ତୀ କାଳରେ ଆବିଷ୍କୃତ ଅନ୍ୟାନ୍ୟ ଅନେକ ଆଣ୍ଟିବାୟୋଟିକ୍ ପ୍ରତି ମଧ୍ୟ ଜୀବାଣୁକୂଳ ପ୍ରତିରୋଧୀ କ୍ଷମତା ହାସଲ କରିସାରିଲେଣି। ଏଭଳି ଅବସ୍ଥା ଚାଲୁ ରହିଲେ ଜୀବାଣୁକୂଳ ଅପରାଜୟ ହୋଇଯିବ। ତେଣୁ ଏହି ସଙ୍କଟମୟ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଚିକିତ୍ସକ, ଔଷଧ ପ୍ରସ୍ତୁତକାରୀ ଓ ବିକ୍ରେତା ଏବଂ ରୋଗୀ ସମସ୍ତଙ୍କୁ ସଚେତନ ଓ ସତର୍କ ହେବାକୁ ପଡ଼ିବ। ସେଥିପାଇଁ ଆଜି ଆଣ୍ଟିବାୟୋଟିକ୍ର ସମୁଚିତ ବ୍ୟବହାର ପାଇଁ ଆହ୍ୱାନ ଆସିଛି।
1: ଆମର ଶାସ୍ତ୍ରୀ ଶୁଣିଥିଲେ ଆଲୋଚନା ଆଣ୍ଟିବାୟୋଟିକ୍ ବ୍ୟବହାରରେ ସତର୍କତା। ଆଲୋଚକ ଥିଲେ ଡାକ୍ତର ରବି ନାରାୟଣ ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ആകാശവാണി. സംവാദ പഠുചന്തി മളയരഞ്ജൻ മിശ്ര. മുഖ്യ സംവാദ: ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ. ବିଶ୍ୱ ସୁରକ୍ଷା ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୋଷ୍ଠୀ. ଦୁର୍ବଳ ମୌସୁମୀଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ ଲକ୍ଷ୍ୟରେ ସରକାର ଗ୍ରହଣ କରୁଛନ୍ତି ଆଗୁଆ ପଦକ୍ଷେପ. ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ଘୋଷଣା ଏବଂ ଏଫ୍ଆଇଏଚ୍ ପୁରୁଷବର୍ଗ ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ 4-3 ଗୋଲ୍ରେ ବିଜୟୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ଆତଙ୍କବାଦ, ସାଇବର ସୁରକ୍ଷାଠାରୁ ଆରମ୍ଭ କରି ଆଧୁନିକ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ବ୍ରିକ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି. ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ବ୍ରାଜିଲ, ରୁଷ, ଚୀନ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ସମେତ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ଉଚ୍ଚପଦସ୍ଥ ସୁରକ୍ଷା ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା ବେଳେ ଶ୍ରୀ ମୋଦି ଏହା କହିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ପାରସ୍କରିକ ସହଯୋଗକୁ ଗତିଶୀଳ କରିବା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ପ୍ରଦାନ ଏବଂ ଏକ ସୁରକ୍ଷିତ ତଥା ସମାବେଶୀ ବିଶ୍ୱ ଗଠନ ନିର୍ମାଣରେ ଉପଯୋଗୀ ସାବ୍ୟସ୍ତ ହେବ। ଆତଙ୍କବାଦ, ସାଇବର ବିପଦ ସମେତ ବ୍ୟାପକ ବିଶ୍ୱ ସୁରକ୍ଷା ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ପାଇଁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ସୀମା ଆରପଟୁ ସୃଷ୍ଟ ସୁରକ୍ଷା ବିପଦ ଉପରେ ଆଲୋଚନା ବେଳେ ପ୍ରାଥମିକତା ପ୍ରଦାନ କରାଯାଇଛି। ଶକ୍ତି ଏବଂ ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ଦ୍ୱାରା ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର ଆଦି ବିଭିନ୍ନ ପ୍ରସଙ୍ଗରେ ବୈଠକରେ ମତ ବିନିମୟ ହୋଇଛି। ଗତମାସ 21 ଏବଂ 22 ତାରିଖରେ ଅନୁଷ୍ଠିତ ଆତଙ୍କବାଦ ବିରୋଧୀ ବ୍ରିକ୍ସ ମିଳିତ କାର୍ଯ୍ୟଗୋଷ୍ଠୀ ବୈଠକ ଏବଂ 8 ଓ 9 ତାରିଖରେ ଅନୁଷ୍ଠିତ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସୁରକ୍ଷା ଉପରେ ହୋଇଥିବା ବୈଠକର ଫଳାଫଳ ଉପରେ ଆଲୋଚନା ହୋଇଥିବା ମନ୍ତ୍ରଣାଳୟ କହିଛି। ଭାରତ ଅଧ୍ୟକ୍ଷତାରେ ଚଳିତ ବର୍ଷର ନବସୃଜନ ସହଯୋଗ ନିରନ୍ତରତା ଏବଂ ସ୍ଥିରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରିତ ବ୍ରିକ୍ସ ବୈଠକକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛନ୍ତି। ବୈଠକ ଶେଷ ହେବା ପରେ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଏଲ୍ନିନୋ ପ୍ରଭାବରେ ସୃଷ୍ଟ ଦୁର୍ବଳ ମୌସୁମୀଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଚୌହାନ କହିଛନ୍ତି, ଦେଶରେ ଏପର୍ଯ୍ୟନ୍ତ ପ୍ରାୟ 43% କମ୍ ବର୍ଷା ହୋଇଛି। ଜୁଲାଇରେ ମଧ୍ୟ ମୌସୁମୀ ଦୁର୍ବଳ ରହିବ ବୋଲି ଆଶା କରାଯାଉଛି। ପ୍ରାୟ 315 ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ। ସେଥିମଧ୍ୟରୁ 111 ଜିଲ୍ଲା ସୀମିତ ଜଳସେଚନ ବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ଚୌହାନ କହିଛନ୍ତି। ଡାଲି, ତୈଳବୀଜ ଏବଂ ମିଲେଟ୍ସ ଫସଲକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସ୍ୱଳ୍ପ ପାଣି ଏବଂ ଆହ୍ୱାନଜନିତ ପରିସ୍ଥିତିରେ ଏହି ଖାଦ୍ୟଶସ୍ୟଗୁଡ଼ିକର ଭଲ ଅମଳ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ରାଜ୍ୟଗୁଡ଼ିକ ସହ ସମନ୍ୱୟ ମାଧ୍ୟମରେ କୃଷି ବୈଜ୍ଞାନିକଙ୍କ ପରାମର୍ଶ, ସମୟୋଚିତ ଫସଲ ଯୋଜନା ଏବଂ ଜିଲ୍ଲାସ୍ତରୀୟ ପ୍ରସ୍ତୁତିକୁ ସଶକ୍ତ କରାଯାଉଛି ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। କୃଷିଜୀବୀଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷି ୟୁନିଟ୍ ତଥା ଅନ୍ୟାନ୍ୟ ପରାମର୍ଶ ପ୍ରଦାନକାରୀ ମାଧ୍ୟମଗୁଡ଼ିକ ଦ୍ୱାରା ସାମାଜିକ ଗଣମାଧ୍ୟମ, ରେଡିଓ, ଟେଲିଭିଜନ ତଥା ଅନ୍ୟାନ୍ୟ ବ୍ୟବସ୍ଥା ମାଧ୍ୟମରେ ସୂଚନା ପ୍ରଦାନର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। କାତାରର ରାସ୍ଲାଫନ୍ ଶିଳ୍ପ ନଗରୀରେ ବିସ୍ଫୋରଣରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ପାଇଁ କାତାରର ଅମୀର ଶେଖ୍ ଶାମିମ୍ ବିନ୍ ହମିଦ୍ ଅଲ୍ ଥାନି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗତକାଲି ଶ୍ରୀ ଅଲ୍ ଥାନି ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ସେ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆହତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିଥିବାରୁ ଶ୍ରୀ ମୋଦି କାତାର ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉପରେ ଉଭୟ ନେତା ସମ୍ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆଲୋକପାତ କରି ଶ୍ରୀ ମୋଦି ଶାନ୍ତି ପ୍ରୟାସରେ କାତାର ଗ୍ରହଣ କରିଥିବା ଗଠନମୂଳକ ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କୁ ସୁରକ୍ଷିତ ସ୍ୱଦେଶୀ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ ଏକ ଯୋଜନା ଘୋଷଣା କରିଛି। ସଂଗଠନର ମହାସଚିବ ଆର୍ସେନିଓ ଡୋମିଙ୍ଗୁଏଜ୍ କହିଛନ୍ତି, ଏହି ନାବିକଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ସେମାନଙ୍କର ପ୍ରତ୍ୟାବର୍ତ୍ତନ ନେଇ ସହଯୋଗ ପ୍ରଦାନ ସଂକ୍ରାନ୍ତ ନୌଚାଳନା ସର୍ତ୍ତାବଳୀଗୁଡ଼ିକୁ ଯାଞ୍ଚ କରାଯାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ଆଧାରରେ ଓମାନ, ଇରାନ ଏବଂ ଏହି କ୍ଷେତ୍ରର ଅନ୍ୟ ଦେଶ ଏବଂ ସାମୁଦ୍ରିକ ଶିଳ୍ପ ସଂସ୍ଥା ସହ ସହଯୋଗ ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂଗଠନର ମହାସଚିବ କହିଛନ୍ତି। ଜେନେଭାଠାରେ ଇରାନର ରାଷ୍ଟ୍ରଦୂତ ତଥା ଜାତିସଂଘର ସ୍ଥାୟୀ ପ୍ରତିନିଧି ଅଲି ବାହାରିନି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ବୈଦେଶିକ ବାଣିଜ୍ୟିକ ଜାହାଜଗୁଡ଼ିକ ସମ୍ପୂର୍ଣ୍ଣ ନିଃଶୁଳ୍କ ଯାତାୟତ ପାଇଁ ଉନ୍ମୁକ୍ତ ରହିଛି। ସ୍ଥିର ଅର୍ଥନୀତି, ନିରନ୍ତର ବିକାଶ ଏବଂ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଦୃଢ଼ ବହୁପକ୍ଷୀୟ ସହଯୋଗ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଆଭାସୀ ମାଧ୍ୟମରେ ଆୟୋଜିତ ବିଶ୍ୱ ଅଭିବୃଦ୍ଧି ସମ୍ମିଳନୀକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ କହିଛନ୍ତି, ବୈଷୟିକ ସ୍ତରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସମନ୍ୱିତ ପଦକ୍ଷେପ ଜରୁରୀ। ବୈଷୟିକ ସ୍ତରରେ ଥିବା ଅସନ୍ତୁଳନ ପ୍ରସଙ୍ଗରେ ଗୁରୁତ୍ୱ ପ୍ରଦାନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଲୋକସଂଖ୍ୟା, ବିକାଶର ଧାରା, ସମ୍ବଳ ଏବଂ ଅର୍ଥନୈତିକ ଗଠନରେ ପାର୍ଥକ୍ୟକୁ ଏହା ପ୍ରତିଫଳିତ କରିଥାଏ। ଘରୋଇ ଆବଶ୍ୟକତାର ପରିମାଣ ବିଭିନ୍ନ ଦେଶରେ ଅଲଗା ହୋଇଥାଏ ବୋଲି ଅର୍ଥମନ୍ତ୍ରୀ କହିବା ସହ ବ୍ୟାପକ ତଥା ନିରନ୍ତର ଅସନ୍ତୁଳନ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି। ଭାରତର ଅର୍ଥନୈତିକ ପ୍ରଗତି ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ଅଭିବୃଦ୍ଧି ମୁଖ୍ୟତଃ ଘରୋଇ ଚାହିଦା ଆଧାରରେ ପରିଚାଳିତ ହୋଇଥାଏ। ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ମଧ୍ୟରେ ସ୍ଥାନିତ।

0: ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଭାରତ ଏବଂ ଆମେରିକା ଦ୍ୱିପାକ୍ଷିକ ସୁଦୃଢ଼ ଏବଂ ବ୍ୟାପକ ଆର୍ଥିକ ସହଭାଗିତାକୁ ସମର୍ଥନ ପ୍ରଦାନ କରୁଛନ୍ତି। ନୂଆଦିଲ୍ଲୀରେ ଗତକାଲି ଶ୍ରୀ ଗୋଏଲ ଆମେରିକାର ବାଣିଜ୍ୟ ପ୍ରତିନିଧି ଜାମିସନ୍ ଗ୍ରିୟର ଏବଂ ରାଷ୍ଟ୍ରଦୂତ ସର୍ଗିଓ ଗୋରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି ଗତ ଫେବୃୟାରୀ ମାସ 7 ତାରିଖରେ ଦୁଇ ଦେଶର ମିଳିତ ବିବୃତ୍ତି ଆଧାରରେ ଏକ ସନ୍ତୁଳିତ ଏବଂ ପାରସ୍କରିକ ଲାଭଦାୟକ ବାଣିଜ୍ୟ ଚୁକ୍ତିନାମା ପ୍ରସ୍ତୁତ ନେଇ ଇତିମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଅଭିବୃଦ୍ଧି ଓ ନବସୃଜନ କ୍ଷେତ୍ର ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ସହିତ ସମନ୍ୱିତ ଗଠନମୂଳକ କାର୍ଯ୍ୟ କରିବାକୁ ପ୍ରତିଶ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ଇଥାନଲ ମିଶ୍ରଣ ପଦକ୍ଷେପ ସମ୍ପୂର୍ଣ୍ଣ ବୈଜ୍ଞାନିକ ପ୍ରମାଣ ଆଧାରିତ ଏବଂ ଏଥିପାଇଁ ନିରନ୍ତର ତଦାରଖ କରାଯାଉଛି ବୋଲି ସରକାର ସ୍ୱଷ୍ଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କିତ କେତେକ ଭ୍ରମାତ୍ମକ ତଥା ତଥ୍ୟବିହୀନ ପ୍ରଚାରକୁ ସରକାର ଖଣ୍ଡନ କରିଛନ୍ତି। ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା ଉଦ୍ଦିଷ୍ଟ ବୋଲି କୁହାଯାଇଛି। ଏଫ୍ଆଇଏଚ୍ ପୁରୁଷ ବର୍ଗ ହକି ପ୍ରତିଯୋଗିତାର ଗତକାଲିର ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଲଣ୍ଡନରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 4-3 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ 2014 ପରଠାରୁ ଭାରତ ପାକିସ୍ତାନ ବିପକ୍ଷରେ ଅପରାଜିତ ରେକର୍ଡ ଜାରି ରଖିଛି। ଆସନ୍ତାକାଲି ଭାରତ ଇଂଲଣ୍ଡକୁ ଭେଟିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପର୍ତ୍ତୁଗାଲ ବିଜୟୀ ହୋଇଛି। ଆମେରିକାର ହୋଷ୍ଟନ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପର୍ତ୍ତୁଗାଲ ପରାସ୍ତ କରିଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଇଂଲଣ୍ଡ ଓ ଘାନା ମଧ୍ୟରେ ବୋଷ୍ଟନ୍ଠାରେ ଖେଳାଯାଇଥିବା ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। କାନାଡ଼ାର ଟରଣ୍ଟୋ ଷ୍ଟାଡିୟମ୍ରେ କ୍ରୋଏସିଆ ଏବଂ ପାନାମା ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆଜି କଲମ୍ବିଆ ଏବଂ କଙ୍ଗୋ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ମହାରାଷ୍ଟ୍ର, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳକୁ ଆସନ୍ତା 2 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆଜି ଓଡ଼ିଶା ସମେତ ଆସାମ, ମେଘାଳୟ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ମଧ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍ ଏବଂ ତେଲେଙ୍ଗାନାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଦୁର୍ବଳ ମୌସୁମୀଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ ଲକ୍ଷ୍ୟରେ ସରକାର ଗ୍ରହଣ କରୁଛନ୍ତି ଆଗୁଆ ପଦକ୍ଷେପ। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ଘୋଷଣା ଏବଂ ଏଫ୍ଆଇଏଚ୍ ପୁରୁଷ ବର୍ଗ ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ 4-3 ଗୋଲ୍ରେ ବିଜୟୀ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରେଡ଼ିଓ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:25। ଏବେ ଆସନ୍ତୁ ଶୁଣିବା ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ବିବିଧ କାର୍ଯ୍ୟକ୍ରମ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ରଞ୍ଜନ କୁମାର ବେହେରା ଏବଂ ସସ୍ମିତା ପାଣିଗ୍ରାହୀ।

0: ଜୀବନରେ ସବୁବେଳେ ସଫଳ ମିଳେ ନାହିଁ, ସବୁବେଳେ ବିଫଳ ବି ତ ମିଳେ ନାହିଁ। କେବେ ଆମେ କିଛି ପାଉ ତ କେବେ କିଛି ହରେଇଦେଉ, ତ ପୁଣି କେବେ ସଫଳତାର ଶିଖର ବି ଛୁଇଁଥାଉ।
1: ଯାହାକୁ ଆମେ ହାର ବୋଲି ଭାବୁ ସେହି ହାର ହିଁ ଆମକୁ ଶକ୍ତିଶାଳୀ କରେ। ଯାହାକୁ ପାଇଲୁ ବୋଲି ଖୁସି ହେଉ ସେଇଟା ହିଁ ଆମକୁ କୃତଜ୍ଞତା ଶିଖାଏ। ଯେଉଁ ସଫଳତା ଆମକୁ ମିଳେ ତାହା ଆମ ପରିଶ୍ରମର ପୁରସ୍କାର ହୋଇଥାଏ।
0: ତେଣୁ ଜୀବନରେ ହାରିଗଲା ପରେ ଦୁଃଖ କରିବା ନାହିଁ, କିଛି ପାଇଲା ପରେ ଅହଙ୍କାର ବି କରିବା ନାହିଁ, କାରଣ ସମୟ ହିଁ ସବୁଠାରୁ ବଡ଼ ଶିକ୍ଷକ। ଏହି କଥା ସହ ସ୍ୱାଗତ କରୁଛୁ ଆପଣମାନଙ୍କୁ ଆଜିର ବିବିଧ କାର୍ଯ୍ୟକ୍ରମକୁ। ଆମେ ଦୁହେଁ,
1: ମୁଁ ରଞ୍ଜନ,
0: ମୁଁ ସସ୍ମିତା,
1: ନମସ୍କାର।

0: ମାନବ ସେବା ହିଁ ମାଧବ ସେବା, ଏହାକୁ କେହି କେହି ନିଜ ଜୀବନର ଆଧାର ବୋଲି ମାନିଥାନ୍ତି। ନିଜର ସୁଖ ଦୁଃଖକୁ ପଛରେ ରଖି ଅନ୍ୟମାନଙ୍କ ଜୀବନରେ ଆଶାର ଆଲୋକ ଜଳାଇବାକୁ ନିଜର କର୍ତ୍ତବ୍ୟ ବୋଲି ଭାବିଥାନ୍ତି। ଏତେ ବର୍ଷର ସେବା ଯାତ୍ରା କେବଳ ଏକ ସଂଖ୍ୟା ନୁହେଁ, ଏହା ହଜାର ହଜାର ଲୋକଙ୍କ ଆଖିର ଲୁହ ପଛିବାର କାହାଣୀ, ଅନେକ ଅସହାୟଙ୍କ ହୃଦୟରେ ଭରସା ଯୋଗାଇବାର କାହାଣୀ।
1: ଯେତେବେଳେ କେହି ରକ୍ତର ଅଭାବରେ ଜୀବନ ସହ ଲଢୁଥିଲେ, ସେତେବେଳେ ସେ ଆଗକୁ ବଢୁଥାନ୍ତି। ଯେତେବେଳେ କେହି ଅସହାୟ ହୋଇ ସହାୟତାର ଅପେକ୍ଷା କରୁଥିଲେ, ସେତେବେଳେ ସେ ତାଙ୍କ ପାଖରେ ଛିଡ଼ା ହୋଇଥାନ୍ତି।
0: ଆଜିର ଏହି ସ୍ୱାର୍ଥପର ଦୁନିଆରେ ଏଭଳି ନିଃସ୍ୱାର୍ଥ ସେବା କରିବା ସହଜ ନୁହେଁ, କିନ୍ତୁ ଆମର ଆଜିର ଅତିଥି ଏହା ପ୍ରମାଣ କରିଦେଇଛନ୍ତି ଯେ ମହାନତା ତାଙ୍କ ଧନରେ ନୁହେଁ, ବରଂ ତାଙ୍କ ହୃଦୟରେ ଥାଏ।
1: ଆମର ଆଜିର ଅତିଥି ଦୀର୍ଘ ବର୍ଷ ହେଲାଣି ନିଷ୍ଠା, ତ୍ୟାଗ ଏବଂ ନିଃସ୍ୱାର୍ଥପର ଭାବରେ ଅସହାୟ ଆଉ ଦୁଃଖୀ ଲୋକଙ୍କୁ ସାହାଯ୍ୟ କରି ଆସୁଥିବା ନରେନ୍ଦ୍ର ଗରଡ଼ା। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସସ୍ମିତା ପାଣିଗ୍ରାହୀ।

0: ଭାଇ ନମସ୍କାର, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧ କାର୍ଯ୍ୟକ୍ରମକୁ।
1: ଆଜ୍ଞା
0: ଭାଇ, ପ୍ରଥମେ ଟିକେ ଆପଣ ଆପଣଙ୍କର ପରିଚୟ ଦେଇ ଦିଅନ୍ତୁ।
1: ମୁଁ ହେଲା ନରେନ୍ଦ୍ର ଗରଡ଼ା, ମୋ ଘର ହେଲା ଲକ୍ଷ୍ମୀପୁର ପାଖରେ ଡୋଳିଆମା ମୋ ଘର।
0: ଭାଇ, ଏବେ ଆପଣ ଜଣେ ଚର୍ଚ୍ଚିତ ଚେହେରା, ସମସ୍ତଙ୍କ ନଜରରେ ଆପଣ ଅଛନ୍ତି, ସମସ୍ତଙ୍କ ପାଇଁ ବହୁତ ଭଲ କାମ ମଧ୍ୟ କିଛି ଆପଣ କରୁଛନ୍ତି, ତେବେ ଏଇସବୁ ବିଷୟରେ ଆମେ ଅଧିକ ଜାଣିବାକୁ ଚାହିଁବୁ ଆପଣଙ୍କଠୁ। ଆପଣ ଯୋଉ ସମାଜ ସେବା କରୁଛନ୍ତି, ଏଇ ସମାଜ ସେବା ଯାତ୍ରା କେବେ ଏବଂ କିପରି ଆରମ୍ଭ ହେଇଥିଲା?
1: ଆକ୍ଚୁଲି ଏଇଟା ମୋର ଦୀର୍ଘ 19 ବର୍ଷ ହେଲାଣି ମୁଁ ଏସବୁ କାମ କରୁଛି। ଦୀର୍ଘ 2008 ମୋର କାମ ଚାଲିଛି ଏଇଟା। ଆଉ ମୋର ଆକ୍ଚୁଲି ଏଇ ଭିତରେ ଯିବା କାରଣ ହେଲା, ମୁଁ ବି ସେମିତି ବହୁତ ପ୍ରୋବ୍ଲେମରେ ପଡିଛି। ପଢିଲା ବେଳକୁ ମୁଁ ବହୁତ କଷ୍ଟରେ ପାଠ ପଢିଛି, ବହୁତ କଷ୍ଟରେ ପାଠ ପଢିକି ମାନେ ନିଜେ ମୁଁ ମାନେ ଅନୁଭବ କରିଛି ଯେ ଏତେ କଷ୍ଟ ପାଠ ପଢିବାଟା, ଯେତେବେଳେ ଯାହାଫଳରେ ଟଙ୍କା ନାହିଁ ସେ ବହୁତ ହଇରାଣ ହେଇଛନ୍ତି। ସେତେବେଳେ ମୁଁ ଟିକେ ମାନେ ଇନକମ୍ କରିବାକୁ ଶିଖିଲି। 2005-06 ଇନକମ୍ ନିଜେ କରି ନିଜେ ମୁଁ ପାଠ ପଢୁଥିଲି। ସେତେବେଳେ ମୁଁ ନିଜେ ଅନୁଭବ କଲି ଯେ ମୁଁ କିଛି ଲୋକଙ୍କୁ ଟିକେ ହେଲ୍ପ କଲେ ମତେ ଆଉ ଗୋଟେ ଭଲ ଲାଗିବ ବୋଲି, ଯେବେରୁ ମୁଁ ଇନକମ୍ ମୋର ହେଲା ସେବେରୁ ମୁଁ ପ୍ରାୟ ଲୋକଙ୍କୁ ହେଲ୍ପ କରି ଏବେ ଦୀର୍ଘ ମୋର 18-19 ବର୍ଷ ହେଇଗଲାଣି ଆମର ଚାଲିଛି ଏସବୁ।

0: ତେବେ ପେସାରେ ଆପଣ କଣ କରନ୍ତି ଭାଇ?
1: ପେସାରେ ମୁଁ ମୋର ଦୋକାନ ଅଛି ଆଉ ମୋର ଦୋକାନ ଅଛି ଆଉ ମୁଁ ଆକ୍ଚୁଆଲି ପ୍ରାୟ ଲୋକମାନଙ୍କର ଏସବୁ କାମ କରେ ଆଉ ମୋର ଦୀର୍ଘ 18-19 ବର୍ଷ ହେଲାଣି।
0: ଘର ପରିବାରରେ କିଏ କିଏ ରହିଛନ୍ତି?
1: ଘର ପରିବାରରେ ମୋ ବାପା, ମୋ ମା, ମୋ ୱାଇଫ ଆଉ ମୋ ଦୁଇ ଝିଅ।
0: ଏବେ ଏତେ ବର୍ଷ ରହି ଯୋଉ ଆପଣ କରି ଆସୁଛନ୍ତି ସମାଜ ସେବା କାମ କରି ଆସୁଛନ୍ତି, ଏ ଭିତରେ ସବୁଠାରୁ ସ୍ମରଣୀୟ ଅନୁଭବଟା କଣ ଆପଣଙ୍କ ପାଇଁ?
1: ସ୍ମରଣୀୟ ଅନୁଭବ ହେଲା ମୋର ସବୁଠୁ ବଡ ଜିନିଷ ହେଲା ମୋ ୱାଇଫ ମତେ ବହୁତ ସପୋର୍ଟ କରନ୍ତି। ସେ ମୋ ପାଇଁ ବୋଲି ଇଚ୍ଛା କଲା, ତମେ ଯୋଉଟା କଲେ ମୁଁ ସେଟା ଇଚ୍ଛା କଲା, ସେଟା ହେଲା ବଡ କଥା।
0: ତେବେ ସବୁ କ୍ଷେତ୍ରରେ ସେ ଆପଣଙ୍କୁ ସାହାଯ୍ୟ କରନ୍ତି?
1: ନିଶ୍ଚୟ।
0: ତେବେ ଏଇ ଯୋଉ ସମାଜ ସେବା ଆପଣ କରି ଆସୁଛନ୍ତି, ଏ ଭିତରେ ଆପଣ କଣ ସମସ୍ୟାର ସମ୍ମୁଖୀନ ଆପଣଙ୍କୁ ହେବାକୁ ପଡୁଛି?
1: ସମସ୍ୟା ତ ପ୍ରତ୍ୟେକ ଦିନ ମୋର ସମସ୍ୟା ରୁହେ, କାହିଁକି ନା ସବୁଠୁ ବଡ ଜିନିଷ ହେଲା ମୁଁ ସକାଳେ ସନ୍ଧ୍ୟାରେ ପ୍ରତ୍ୟେକ ଦିନ ଲୋକଙ୍କର ସମସ୍ୟାକୁ ମୁଁ ରାତି ଦିନ ରାତିରେ ନିଦ ଆସେନି, କାହାର କିଛି ସମସ୍ୟା ଆସିବ ରାତିରେ ନିଦ ଆସିବନି। ସବୁଠୁ ସମସ୍ୟା ହେଲା ମୋତେ ଫୋନର ସମସ୍ୟା ନିହାତି, ମାନେ ନେକ୍ସଟ ମୋର ଗୋଟେ ପ୍ରୋଗ୍ରାମ ହବାକୁ ଯାଉଛି ରଥଯାତ୍ରାରେ, ଖାଇବା ବାଣ୍ଟିବାର ଥିଲା ମୋର ପୁରୀରେ, କିନ୍ତୁ ପୁରୀରେ କ୍ୟାନସେଲ କରିକି ମୁଁ ଆମ ଲକ୍ଷ୍ମୀପୁରରେ ମୁଁ ବାଣ୍ଟିବି ଖାଇବାଟା। ତ ବର୍ତ୍ତମାନ ଆମେ ଟ୍ରଷ୍ଟ ତରଫରୁ କିଛି ଟି ସାର୍ଟ ଦରକାର ଅଛି, ସେଇଟା ଆମ ପାଖେ ଫୋନ ନାହିଁ, ହେଲେ ବି ମୁଁ ଯାଇକିରି ଖାଲି କହିକି ଆସିଛି, ଫୋନ ଟିକେ ହେଲେ ମୁଁ ଆଗକୁ ଆଉ ବଢିବି ବୋଲି ମୋର ଇଚ୍ଛା ଅଛି।
0: ତେବେ ଆପଣ ଯୋଉ କହୁଛନ୍ତି ଭାଇ, ଏବେ ସବୁ ଆପଣ ଯୋଉ ଫ୍ରିରେ ଖାଦ୍ୟ ବଣ୍ଟନ କରିବେ, ଯାହା ବି କିଛି ସମାଜ ସେବା କରୁଛନ୍ତି, ସବୁ କିଛି ପାଇଁ ପଇସା ତ ନିହାତି ଦରକାର ପଡୁଥିବ। ତେବେ ଆପଣ ଯେତିକି ବି ଇନକମ୍ କରୁଛନ୍ତି, ଆପଣଙ୍କ ଘର

0: ପରିବାର ଦାୟିତ୍ୱ ବି ଆପଣଙ୍କ ଉପରେ ରହିଛି, ତେବେ ଫାଇନାନ୍ସିଆଲ ପ୍ରୋବ୍ଲେମ ଯାକୁ କେମିତି ଫେସ୍ କରୁଛନ୍ତି, କିଏ ଆପଣଙ୍କୁ ସାହାଯ୍ୟ କରୁଛନ୍ତି?
1: ସାହାଯ୍ୟ ତା ହେଲା ଆକ୍ଚୁଆଲି ମୁଁ ଟିକେ ମାନେ ଆଉ ଟାଇପ୍ ଅଲଗା କାମ ଯାକ କରେ। ମୁଁ ଗୋଟେ କାମ ନାହିଁ, ମୁଁ ଯୋଉ ଲେବର ମାନଙ୍କର କାମ ଟିକେ କରେ, ଲେବର ୟୁନିଅନ ର କାମ କିଛି କରେ, ସେଇଠୁ ମା ଯାହା କିଛି ମିଳିଲେ ମିଳିଲା, ନହେଲେ ନାହିଁ, ମାନେ ଫ୍ରିରେ କାମ କରେ। ଲୋକ କିଛି ବେନିଫିଟ ବି ମିଳିଲେ ଦେଲେ ଦେଲେ, ନହେଲେ ନାହିଁ, ସେଇ ଟାଇପ୍ର ମୁଁ ବି କାମ କରେ। ଆଉ କାର କେସ୍ ବାଟ ହେଲେ କେସ୍ ବାଟ ବି ଲୋଡ଼େ ମୁଁ, ମାନେ PL ବି ଅଛି ମୁଁ, କେସ୍ ବାଟ ଗରିବ ଲୋକମାନଙ୍କର ଯୋଉ ଗଭର୍ଣ୍ଣମେଣ୍ଟ ତରଫରୁ ଯୋଉ ମାନେ ଲଢେ ମୁଁ, ଲଢିଲା ପରେ ସେଠୁ ଗୋଟେ କେସ୍ ପିଛା ଆମକୁ 500 ଟଙ୍କା 1000 ଟଙ୍କା ଏମିତି ମିଳୁଛି, ସେଇ ଅନୁସାରେ ବି ମୁଁ ଚଳେ ଘରେ।

0: ମାନବ ସେବା ଏସବୁ ପ୍ରତି ଆଗ୍ରହଟା କିପରି ଦିନକୁ ଦିନ ବଢିବାର ଲାଗିଲା ଆପଣଙ୍କର?
1: ଆକ୍ଚୁଆଲି ଗୋଟେ ମୁଁ ବି ନିଜେ ଜାଣିପାରିଲି ନାହିଁ, ପ୍ରତ୍ୟେକ ଦିନ ମୁଁ ମେଡିକାଲକୁ ଗଲେ ମାନେ ଏତେ ପ୍ରୋବ୍ଲେମ, ଲୋକମାନେ ବ୍ଲଡ୍ ପାଇଁ ବହୁତ କାନ୍ଦାନ୍ତି ଲୋକମାନେ ଗାଁ ଗାଁରେ, ମାନେ ସେଠି ଗଲେ ଆମକୁ ଫୋନ୍ କରନ୍ତି, ଆଜ୍ଞା ଏମିତି ହେଲା ସେମିତି ହେଲା। ତ ମୋର ଏମିତି ଗୋଟେ ଇଏ ଲାଗିଲା ଯେ ଦୁନିଆରେ ଆଜି ଅଛୁ କାଲି ନାହିଁ, ଜଣକୁ ଆମେ ଖୁସି ଦେଇପାରିବା ନାହିଁ, ଯେତେ ଟଙ୍କା କମେଇଲେ କିଛି ମତଲବ ନାହିଁ, ମୋ କଥା ହେଲା ସେଇଟା। ସେଇଟା ଭାବିକିରି ମୁଁ ବ୍ଲଡ୍ ମାନେ 2200 ମୁଁ ବ୍ଲଡ୍ ଦେଇଛି, ଆଉ ବ୍ଲଡ୍ ଡୋନେସନ୍ କ୍ୟାମ୍ପ ଗୋଟେ 10 ଥର ଖଣ୍ଡେ ବ୍ଲଡ୍ ଡୋନେସନ୍ କ୍ୟାମ୍ପ କରିଛି ନିଜେ, ମୁଁ ଆମ ଟ୍ରଷ୍ଟ ତରଫରୁ କରିଛି, ଆଉ ପ୍ରାୟ ମୋର 90ରୁ ଅଧିକ ମୁଁ ଆୱାର୍ଡ ପାଇସାରିଲିଣି।
0: କଣ କଣ ସମ୍ମାନରେ ଆପଣ ସମ୍ମାନିତ ହେଇଛନ୍ତି ଭାଇ ଆମେ ଜାଣିବା?
1: ମୁଁ ବହୁତ ସାରା ମାନେ ରାଜସ୍ଥାନ ଠାରୁ ଆରମ୍ଭ କରି ମୁମ୍ବାଇ, ଦିଲ୍ଲୀ, ତାପରେ ଆମର ଓଡ଼ିଶାର ତ ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ ବୋଲେ ଚଳେ ମୁଁ ମାନେ ପାଇଛି, ମୁଁ ଆୱାର୍ଡ ପାଇଛି।
0: ସମ୍ମାନ ଯାକ ଆପଣ ପାଉଛନ୍ତି ତାହା ଆପଣଙ୍କୁ ଆହୁରି ଇନକରେଜ କରୁଥିବ, ବଢିବା ପାଇଁ ଆଶା ଦଉଥିବ, ଦାୟିତ୍ୱ ଗୁଡା ଆଉ ଦଉଥିବ କି ରେସପନସିବିଲିଟି ଆପଣଙ୍କ ରହୁଥିବ କି ଆପଣ ଆଗକୁ ଆହୁରି କିଛି କରିବେ ବୋଲି?
1: ସେଇଟା ତ ମୋ ମତରେ ସେଇଟା ତ ଅଛି ରାଇଟ କଥା ଆପଣ ଯୋଉଟା କହିଲେ, ଲେକିନ ମୋ ମତରେ ଆୱାର୍ଡ ମତେ ଇମ୍ପୋର୍ଟାଣ୍ଟ ନାହିଁ, ସବୁଠୁ ବଡ ଜିନିଷ ହେଲା ଗୁଡ ଫ୍ରେଣ୍ଡସିପ। ମାନେ ଗୋଟେ ଜାଗାକୁ ଆମେ ଯିବୁ, ସେ ଜାଗାରେ ବହୁତ ଲୋକ ଆମକୁ ମାନେ ଏନକରେଜ କରିବେ, ନରେନ ଭାଇ ଏତେ ଦୂରରୁ ଆସିଛନ୍ତି, ବହୁତ ସୁନ୍ଦର କାମ କରୁଛନ୍ତି, ସେଇଟା ମତେ ଇମ୍ପୋର୍ଟାଣ୍ଟ। ଆଉ ସେଠି ଗଲେ ସମସ୍ତେ ମିଶୁଛନ୍ତି, ମିଶିକି ଫଟୋ ଉଠଉଛୁ, ସେଇଟା ଇମ୍ପୋର୍ଟାଣ୍ଟ ମୋ ପାଇଁ ବୋଲି। ଆୱାର୍ଡ ତ ବହୁତ ସାରା ମୁଁ ପାଇସାରିଲିଣି, ଆୱାର୍ଡ ତ ଇନସ୍ପାୟାର କରୁଛି ଆଗକୁ ବଢିବା ପାଇଁ। ଫିର୍ ବି ମୁଁ ଚାହୁଁଛି ଏବେର ଯୋଉ ଜେନେରେସନ ଏବେ ଯିଏ ଚାହୁଁଛନ୍ତି ସମାଜ ସେବା କରିବା ପାଇଁ, ସେମାନଙ୍କ ପାଇଁ ନିହାତି ନିଡ ମାନେ ଗୋଟେ ଆୱାର୍ଡଟା ହେଲା।
0: ଜୀବନରେ କେଉଁ ଘଟଣାଟା ଭାଇ ଆପଣଙ୍କୁ ବହୁତ ପ୍ରେରିତ କରିଛି କି ଯେ ଆପଣ ସମାଜ ସେବା ଦିଗ ଆଡକୁ ଆସିବେ ବୋଲି?
1: ଆକ୍ଚୁଆଲି ମୁଁ ନିଜେ ପାଠ ପଢିବାଟା ସମୟରେ, ଯେତେବେଳେ ମୁଁ ପାଠ ପଢିବାକୁ ନିଜେ କଷ୍ଟ କରି ନିଜେ ମୁଁ ପାଠ ପଢିଛି, ସେତେବେଳେ ମୁଁ ମାନେ ମାନେ ସମାଜ ଲାଇନକୁ ମୋର ମାଇଣ୍ଡ ଆସିଲା ଯେ ମୁଁ ଟିକେ ସମାଜ ସେବା କରିବାକୁ ବହୁତ ଇଚ୍ଛା। ଆଉ ଗୋଟେ କଥା, ଏଇ ଯୋଉ ଥଣ୍ଡା ମୌସମରେ ମାନେ ଗରିବ ଲୋକମାନେ ଅନ୍ୟ ଡିଷ୍ଟ୍ରିକ୍ଟରେ ନାଇକି ବାଣ୍ଟୁଥିଲେ, ମାତ୍ର ଆମ ଡିଷ୍ଟ୍ରିକ୍ଟରେ କେହି ବି ସମାଜ ସେବା କରିବା ପାଇଁ ଯେ ଇଣ୍ଟରେଷ୍ଟ ନଥିଲେ। ମୁଁ ଥରେ ଏମିତି ଶୁଣିଲି ଗୋଟେ ଥର ଏମିତି ଏମିତି ହଉଛି ବୋଲି, ତାପରେ ମତେ ଇଣ୍ଟରେଷ୍ଟ ଆସିଲା ମୁଁ ବି ବାଣ୍ଟିବି ବୋଲିକିରି, ଗୋଟେ ଦୁଇଟା 10ଟା ଏମିତି ହେଇକିରି ମୁଁ ବି ପୁରା ଇଣ୍ଟରେଷ୍ଟ ଦେଲି। ଆଉ କମ୍ବଳ ମୋର ପ୍ରତ୍ୟେକ ବର୍ଷରେ ମୁଁ ବାଣ୍ଟେ, ମିନିମମ 5000 କମ୍ବଳ ବାଣ୍ଟେ, ଏମିତି ପ୍ରାୟ ମୋର ସେବା ରୁହେ। ମୋ ୱାଇଫ୍, ମୁଁ ଜନ୍ମଦିନରେ ନିଆରା ଢଙ୍ଗରେ ଆମେ ପାଳନ କରୁ, ଆମେ ଯିବୁ କମଳ ବାଣ୍ଡିବୁ ଜନ୍ମଦିନରେ, କି ମାନେ ଗୋଟେ ପେନ୍ ଖାତା ଦେବୁ ଆନିଭର୍ସରିରେ, ଆମେ ପେନ୍ ଖାତା ନେଇକି ଦେବୁ, ବୃଦ୍ଧାଶ୍ରମରେ ଖାଇବାକୁ ଦେବୁ, ଏଇସବୁ ଆମର ଗୋଟେ ନିଶା ହେଇଗଲା।

ତେବେ ଏଇ ଯୋଉ ସମାଜ ସେବା କରିବା, ସମସ୍ତେ ଭାବନ୍ତି କି ଯେ ହଁ ଆମ ପାଖେ ସମୟ ନାହିଁ, ଆମେ କାହିଁକି କରିବୁ, କୌଣସି ଅର୍ଗାନାଇଜେସନ କରିବ। ତେବେ ଏଇଠି ଆପଣଙ୍କଠୁ ଜାଣିବାକୁ ଚାହିଁବୁ, ଜଣେ ସାଧାରଣ ମଣିଷ ସମାଜ ସେବା କେମିତି ଆରମ୍ଭ କରିପାରିବ?

0: ତାର ଗୋଟେ ମାନେ କାହାର ଦୁଃଖ ତାକୁ ନ ଦେଖିପାରି ଏଟା ଆରାମ କରିହେବ, ଆଉ ସେମିତି ଗୋଟେ ସିଚୁଏସନ୍ ଗୋଟେ ଥିବ ଲୋକଙ୍କର ଗୋଟେ ମାନେ କିଛି ଗୋଟେ ଏମିତି ଗୋଟେ ନିଡ୍ ଥିବ ଗୋଟେ ଲୋକଙ୍କୁ, ସେଇଟାକୁ ସେ ମାନେ ଦେଖିକିରି ବି ସେ ଇମ୍ପ୍ରେସ ହେଇପାରିବ ସମାଜ ପ୍ରତି, ଆଉ ସେଟା ବି ଗୋଟେ ମୋ ମତରେ ଗୋଟେ ଗଡ୍ ଗିଫ୍ଟ ବୋଲେ ଚଳେ, ସମସ୍ତେ ଏଟା କରିପାରିବେ, ଯେତେ ଟଙ୍କା ଥିଲେ ବି କରିହବନି, କିନ୍ତୁ ମାନେ ଗୋଟେ ଇଚ୍ଛା ଶକ୍ତି ଗୋଟେ, ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ସମୟ ଦବାଟା, ସମାଜସେବା କରିବାଟା, ସମୟ ନଦେଲେ ସମାଜସେବା କରିହବନି, ଟଙ୍କା କୋଟି କୋଟି ଟଙ୍କା ଥିଲେ ବି ହବନି, ସମୟ ଭେରି ଇମ୍ପୋର୍ଟାଣ୍ଟ। ଆଉ ମୁଁ ଗୋଟେ ଏମିତି ଯେ ମାନେ କାହାର କିଛି ସମସ୍ୟା ହେଇଛି, ତ ମତେ ଗୋଟେ କେସ୍ ଆସିଲା ଜଣେର ଅଣ୍ଟା ଭାଙ୍ଗି ଯାଇଛି, ଆଉ ସେ ଗାଁକୁ ଯିବା ବୋଲି ମତେ ଫୋନ କଲେ ନାରାୟଣପାଟନା ବ୍ଲକରେ, ଠିକ ଅଛି ଯିବା କହିଲି। ଆଉ ବହୁତ ଖୁସି ଲାଗୁଛି ଯେ ମାନେ ଏବେ ଯେବେ ମୁଁ ଏସବୁ କାମ କରୁଛି ମତେ ପ୍ରାୟ ଅଞ୍ଚଳରୁ ମତେ ଫୋନ ଆସେ ବ୍ଲଡ ପାଇ, କି ମାନେ କଟକ ଭୁବନେଶ୍ୱର ବି ଫୋନ ଆସେ ଯେ ସାର ଏମିତି ଏମିତି ବ୍ଲଡ ଆମକୁ ଦରକାର ଅଛି, ତ ମୁଁ କଟକ ଭୁବନେଶ୍ୱର ମୋ ଫ୍ୟାନ ଫଲୋର ଯାହାକୁ ଅଛି ତାଙ୍କୁ ମୁଁ ଫୋନ କରି ସେଟାକୁ ମୁଁ ସର୍ଟ ଆଉଟ କରାଏ।
1: ଆପଣ ବହୁତ ବଢିଆ କଥା କହିଲେ ଭାଇ, ଆମ ପାଖେ ଫାଇନାନ୍ସିଆଲ ଷ୍ଟେବିଲିଟି ଥିଲେ ମଧ୍ୟ ଇଚ୍ଛା ଶକ୍ତି ନିହାତି ଭାବରେ ଦରକାର। ତେବେ ଆଜିର ଯୁବପିଢି ମାନଙ୍କୁ ସମାଜ ସେବା ପ୍ରତି ଆକର୍ଷିତ କରିବା ପାଇଁ ଆପଣଙ୍କର ବାର୍ତ୍ତା କଣ ରହିବ?
0: ବାର୍ତ୍ତାଟା ହେଲା ମାନେ ଦୁନିଆରେ କିଛି ନାହିଁ ଆଜି ଅଛୁ କାଲି ନାହିଁ, ସବୁଠୁ ବଡ ଜିନିଷ ହେଲା ମଣିଷ ସେବା ବହୁତ ଇମ୍ପୋର୍ଟାଣ୍ଟ। ତ ମୁଁ ଚାହୁଁଛି ପ୍ରତ୍ୟେକ ଅଞ୍ଚଳରେ ମାନେ ଯୋଉ ଯୁବପିଢି ଅଛନ୍ତି ସେମାନେ ଟଙ୍କା ଟଙ୍କା କରିବି କିଛି ଲୋକଙ୍କୁ ଟିକେ ଖୁସି ଦେବା ନିହାତି ଜରୁରତ, ତାଙ୍କେ କେମିତି ନିଜ ଅଞ୍ଚଳରେ କେମିତି ଲୋକଙ୍କୁ କେମିତି ସଚେତନ କରେଇବା, କେମିତି ଯୋଉ ବ୍ଲଡ ଉପରେ ଗାଁର କିଛି ସମସ୍ୟା କେମିତି ଦୂର ହବ ସେ ଉପରେ କେମିତି ଯୋଉ ଯୁବପିଢି ମାନେ ଟିକେ ମାନେ ତାଙ୍କୁ ସଚେତନ କେମିତି କରେଇକି ତାଙ୍କୁ ରାଜରାସ୍ତା କି ଆଗକୁ କେମିତି ଆଣିବା, ସେଇଟା ନିହାତି ଯୁବପିଢି ମାନେ ସେଟା ଆଗେଇ ଯିବା ନିହାତି ଆବଶ୍ୟକ, କାହିଁକି ନା ଆଜିକାଲି ମାନେ ଆଣିଥିଲେ ବି ଲୋକ ଡରୁଛନ୍ତି ମାନେ ଗୋଟେ ଜାଗାକୁ ବି, ବହୁତ ଗାଁ ଗହଳି ଲୋକମାନେ ମାନେ ଥାନାକୁ ଯିବା ଡରୁଛନ୍ତି ନା, ବହୁତ ସାରା ଜାଗାକୁ ଯିବାକୁ ଲୋକ ଡରୁଛନ୍ତି ବି, ଆଉ କିଛି ଜଣ ଡରୁ ବି ନାହାନ୍ତି, ଲେକିନ୍ ଯେକୌଣସି କାମ କରିବାକୁ ସଚେତନ ହେଇକିରି ମାନେ ଭାବିଛନ୍ତି କାମ କରିବା ଦରକାର, କାହିଁକି ନା କାହାକୁ ବି ଲୋକସାନ ନ ହବା ଦରକାର, ସେଇଟା ହେଲା କଥା।
1: ଭାଇ ତେବେ ଆପଣଙ୍କ ଜୀବନର ମୂଳ ମନ୍ତ୍ର କଣ?
0: ମୂଳ ମନ୍ତ୍ର ମୋର ଜୀବନ ଥିବା ପ୍ରତି ମୁଁ ଲୋକଙ୍କୁ ଖୁସି ଦେବି, ଆଉ ମତେ କିଛି ନାହିଁ, ପ୍ରତ୍ୟେକ ଦିନ ମୁଁ ଲୋକଙ୍କ ବୋଲେ ହୃଦୟ ରହିବାକୁ ଚାହୁଁଛି, ଆଉ କିଛି ନାହିଁ ମୋର ସେମିତି କିଛି ରାଜନୀତି ମୋର ଇଣ୍ଟରେଷ୍ଟ ନାହିଁ କି ମୋର କିଛି ଇଣ୍ଟରେଷ୍ଟ ନାହିଁ, ମୋର ବହୁତ ଆଗରୁ ମତେ କଣ୍ଟାକ୍ଟ ଆସିଥିଲା ଯେ ରାଜନୀତିରେ ପଶିବା ପାଇଁ ହେଲା, ଗତ ବର୍ଷ ମତେ MLA ଟିକେଟ ପାଇ ଦୁଇ ତିନିଟା ମାନେ ପ୍ରାଇଭେଟ ପାର୍ଟି ମତେ ଫୋନ କଲେ ଟିକେଟ ନିଅ ବୋଲି, ମୁଁ ମନା କଲି କାହିଁକି ନା ମତେ ଇଚ୍ଛା ନାହିଁ ସେଟା, କାହିଁକିନା ମୁଁ ଲୋକଙ୍କ ପାଇଁ ମୋ ହୃଦୟ ସମର୍ପି ଦେଇଛି ହେଲା, ଆଉ ମତେ କିଛି ଦରକାର ନାହିଁ, ଲୋକଙ୍କ ଖୁସି ଏକା ଦେବା ପାଇଁ ମୁଁ ରାତି ଦିନ ମୁଁ ଚିନ୍ତା ସେଟା ହେଲା, ସବୁଦିନ ମୋର ଚିନ୍ତା ରୁହେ। ଆଉ ମୁଁ ଓଲ୍ଡ କପଡା ବି କଲେକ୍ଟ କରେ, ଆଉ ଓଲ୍ଡ ଚପଲ କଲେକ୍ଟ କରେ, ସେଟାକୁ ମୁଁ ଧୋଇକି ଶୁଖେଇକିରି ମୁଁ ଗାଁ ଗାଁକୁ ଲୋକମାନଙ୍କୁ ମୁଁ ବାଣ୍ଟେ, ଆମେ ଆଉ ଯାହାର ଭତ୍ତା ହେଇପାରୁନି ଭତ୍ତା ଟାଇପ୍ର କାମ କରେ, ମାନେ ପ୍ଲାଣ୍ଟେସନ କରି ମୁଁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଛି ନବୀନ ପଟ୍ଟନାୟକଠୁ, ଏମିତି ମାନେ ପ୍ରାୟ ମୁଁ ଏବେ ଶ୍ମଶାନରେ ବି ଏବେ ବର୍ତ୍ତମାନ ଆମେ ଗଛ ଲଗେଇଲୁ, ତାପରେ ପ୍ରକୃତି ବନ୍ଧୁ ଇଏ ଏନଭାରମେଣ୍ଟ ଡେରେ ବି ଆମେ ଗଛ ଲଗେଇଲୁ, ୱାଇଫକୁ ନେଇକିରି ୱାଇଫ ମୋ ଦୁଇଟା ଝିଅ ଯାଇକିରି ଆମେ ଲଗେଇଲୁ, ଏମିତି ଆମର ପ୍ରାୟ ଥାଏ ଆମର ପ୍ରତ୍ୟେକ ସମସ୍ୟା, ଲୋକଙ୍କର ଏନି ହାଓ ଏନି ପ୍ରୋବ୍ଲେମକୁ ମୁଁ ସର୍ଟ ଆଉଟ କରିବା ମୁଁ ଚେଷ୍ଟା କରେ, ଯେକୌଣସି ସମସ୍ୟା ହଉ ତାଙ୍କର ଛୋଟ ବଡ଼ ଯେକୌଣସି। ଆଉ ମୁଁ ଗୋଟେ କଥା ମୋର ୱିକ୍ ଜିନିଷ ହେଲା କାହାର ଦୁଃଖ ମୁଁ ଦେଖିପାରେ ନାହିଁ, ଆଉ କାହାର କିଛି ସମସ୍ୟା ହେଲା ମୁଁ ନିଜକୁ ଭାବି ମୁଁ କାହିଁକି ତା ପାଖକୁ ମୁଁ ଯାଇପାରିଲି ନାହିଁ ବୋଲି, ସେଇଟା ମୋ ମନ ପୁରା ବୋଲେ ଗଳେ ଘାଣ୍ଟି ହଉଥିବ ଯେ ମୁଁ କାହିଁକି ତା ପାଖକୁ ଯାଇପାରିଲି ନାହିଁ, ସେଇଟା ମୋର ୱିକ୍ ପଏଣ୍ଟ ହେଲା।

0: ସମସ୍ତଙ୍କର ସମସ୍ୟାର ସମାଧାନ କରୁଛନ୍ତି, କଣ କଣ ସମସ୍ୟା ଚାଲିଛି ସେଇ ସବୁ ବି ଆପଣ ଜାଣିପାରୁଛନ୍ତି। ତେବେ ଆପଣଙ୍କ ମତରେ ଆଜିର ସମାଜରେ ସବୁଠାରୁ ବଡ ସମସ୍ୟା କଣ ବୋଲି ଆପଣ ଭାବୁଛନ୍ତି?
1: ସବୁଠୁ ବଡ ସମସ୍ୟା ଏବେ ବର୍ତ୍ତମାନ ହେଲା ଏଇ ପରିବେଶ ଉପରେ ସବୁଠୁ ସମସ୍ୟା ହେଲା। ପରିବେଶକୁ ଆମେ ମାନେ ସଚେତନ ନିହାତି କରିବା ଦରକାର, ଆଉ ପରିବେଶ ପାଇଁ ସରକାର ବି ଦାୟୀ ଅଛନ୍ତି। କାହିଁକି ନା ବର୍ତ୍ତମାନ ପରିବେଶକୁ ଆମେ ସୁରକ୍ଷା ରଖିବାର ଅଛି, ଯେତିକି ଗଛ ଲତା ଅଛି ସେମାନଙ୍କୁ ମାନେ ଗାଁ ଗହଳି ଲୋକମାନେ ପୋଡୁ ଚାଷ କରିବା ପାଇଁ ସେମାନେ ପୁରା ଜଙ୍ଗଲକୁ କାଟି ଦଉଛନ୍ତି। କାହିଁକି କାଟୁଛନ୍ତି? ଆମ ସରକାର ଠିକ ନାହିଁ ବୋଲି ଏଇଟା କାଟୁଛନ୍ତି। ଏବେ ଯିଏ କାଟିଲା ତାକୁ ଡାଇରେକ୍ଟ ଆକ୍ସନ ନେଲେ ଅଟୋମେଟିକ ସେ ବନ୍ଦ କରିବ। ସେଇଟା ପାଇଁ ଗୋଟେ ଭିଡିଓ ବି ବନେଇବା ମୋର ଯୋଜନା ଚାଲିଛି। ସମୟରେ ମୁଁ ଯାଇକି ଯୋଉ ଜଙ୍ଗଲ କାଟି ଦେଇଛନ୍ତି ସେଇ ଯେ ଗୋଟେ ଭିଡିଓ ବନେଇବି ପରିବେଶ ଉପରେ। କାହିଁକି ନା ଦିନ ଦିନକୁ ଆମ ଗାଁ ଗାଁରେ ବହୁତ ଗରମ ହେଲାଣି। ଏବେ ଏଇ ବର୍ଷ ଯେମିତି ଗରମ ହେଲା ନେକ୍ସଟ ଗତ ବର୍ଷ ଆମର ସେମିତି କିଛି ନଥିଲା। ବହୁତ ଦୁଃଖ ଲାଗୁଛି ଆମ

0: ପ୍ରକୃତି କଥା ଯଦି କୁହାଯିବ, ଗଛ କାଟିବାରେ ବି ସମସ୍ୟା ହଉଛି, ଯେମିତିକି ଆମର ସୋସିଆଲ ମିଡିଆର ଯୁଗ ହେଲାଣି, କାହାର କିଛି ଦୁର୍ଘଟଣା ଘଟୁଛି କିମ୍ବା କିଛି ଆବଶ୍ୟକତା ପଡୁଛି, ତ ଲୋକେ ସୋସିଆଲ ମିଡିଆରେ ଫଟୋ ଛାଡିବାରେ ବ୍ୟସ୍ତ ରହୁଛନ୍ତି, କିନ୍ତୁ ସାହାଯ୍ୟ କରିବା ପାଇଁ ପଛଘୁଞ୍ଚା ଦଉଛନ୍ତି। ଯେମିତିକି ଆମେ କଥା ହବା ରକ୍ତଦାନ ବିଷୟରେ, ରକ୍ତଦାନ ବିଷୟରେ ମଧ୍ୟ ସମସ୍ତଙ୍କର ବହୁତ ପ୍ରକାର ଭୁଲ ଧାରଣା ରହିଛି, ତ ଏଇ ଧାରଣା ବିଷୟରେ ଆପଣ କଣ କହିବାକୁ ଚାହିଁବେ?
1: ଦେଖନ୍ତୁ, ସବୁଠୁ ବଡ ଜିନିଷ ହେଲା ଆଜି କିଏ କାହାକୁ ମାନେ ରକ୍ତ ଦେବାର ଲୋକ ଏତେ ସହଜ କଥା ନାହିଁ ହେଲା। ମାନେ ଯିଏ ବ୍ଲଡ ଯାହାକୁ ଦରକାର ଅଛି ସେ ନିଜେ ଜାଣିବା ଦରକାର ଯେ ତାଙ୍କ ନିଜ ପରିବାର ଭିତରେ କେମିତି ବ୍ଲଡ ମିଳିବ, ସେଟା ଭେରି ଇମ୍ପୋର୍ଟାଣ୍ଟ। କାହିଁକି ନା ବ୍ଲଡ ପାଇ ଏବେ କିଏ ଏମିତି ଲୋକ ନାହିଁ ଯେ କୋଉ କୋଉ ଲୋକ ବ୍ଲଡ ଦେଇଦେବେ। ଆଉ ବର୍ତ୍ତମାନ ନାଇଁ କି ବ୍ଲଡ କ୍ୟାମ୍ପ ଯେତେବେଳେ ଆମେ କରୁଛୁ, ବ୍ଲଡ କ୍ୟାମ୍ପ କଲା ପରେ ବ୍ଲଡ ଯେତିକି ନିଆ ହଉଛି, ନେଲା ପରେ ହଠାତ୍ ଯେତିକି ଥାଉଛି ଯେତିକି ସମସ୍ତଙ୍କୁ ଯେ ଦେଇକି ସରାଇ ଦଉଛନ୍ତି। ଜଣେ ଗୋଟେ ବ୍ଲଡ ହିଁ ଦିଆ ହଉଛି, ଅଧିକ ବ୍ଲଡ ଦିଆ ହବ ନାହିଁ। ଆଉ ଯାହାକୁ ବ୍ଲଡ ଦରକାର ଅଛି ତାଙ୍କ ନିଜ ରିଲେଟିଭ ମାନଙ୍କୁ ଯାଇକି ତାଙ୍କେ ନିଜେ କେମିତି କ୍ରିଏଟ୍ କରିବେ। ଆଉ ବେଶ କରି ସବୁଠୁ ବଡ ଜିନିଷ ହେଲା ଯୋଉ ଆଦିବାସୀ ଗାଁ ଲୋକମାନେ ସେମାନେ ନିଜେ ବ୍ଲଡ ଦିଅନ୍ତି ନାହିଁ, ମାତ୍ର ବ୍ଲଡ ପାଇ ବୋଲି ଯାଇକି କାନ୍ଦନ୍ତି, ସେଠି ଯାଇକି ବ୍ଲଡ ଦିଅ ବ୍ଲଡ ଦିଅ। ସେମାନେ ନିଜେ ସଚେତନ ହବା ଦରକାର, ନିଜେ ସଚେତନ ହେଲେ ସେ ନିଜକୁ ମିଳିବ ବ୍ଲଡ। ଆଉ ପ୍ରାୟ ନାହିଁ କି ଆଦିବାସୀ ଲୋକମାନେ କେହି ବ୍ଲଡ ଦିଅନ୍ତି ନାହିଁ, ଗାଁ ଗହଳି ଲୋକମାନେ ଯେତେବେଳେ ମେଡିକାଲକୁ ଗଲେ ସେମାନଙ୍କୁ ବେଶୀ ବ୍ଲଡ ନିଡ୍ ପଡେ। ସେଇଟା ଗୋଟେ ଭେରି ଇମ୍ପୋର୍ଟାଣ୍ଟ, କାହିଁକି ନା ବହୁତ ମାନେ ସଚେତନ କରେଇଛି ଗାଁ ଗହଳି ମାନେ, ସେମାନେ ବ୍ଲଡ ଦିଅନ୍ତି ନାହିଁ, ସେଠି ଗଲେ ବ୍ଲଡ ପାଇ ବହୁତ କାନ୍ଦନ୍ତି, ହଇରାଣ ହୁଅନ୍ତି। ଗାଁ ଗହଳି ଲୋକମାନେ ପଇସା ଦେଇକି କିଣନ୍ତି, କେତେ ଲୋକ ଅଛନ୍ତି ବି ସେମିତି ପଇସା ଦେଇକି ବି ବ୍ଲଡ ଦଉଛନ୍ତି।
0: ଆପଣ ଏତେ ସବୁ ଭଲ କାମ କରୁଛନ୍ତି, ତେବେ ଏଇ ସବୁ ପାଇଁ ବୋଲି ଆପଣଙ୍କର ସବୁଠାରୁ ବଡ ଇନ୍ସପିରେସନ କିଏ?
1: ପ୍ରେରଣା ବୋଲେ ତ ମୁଁ ମୋ ବାପା ମାଙ୍କ ଯୋଗୁଁ ମୁଁ ମାନେ ଏତେ ବଡ ମାନେ ନା କମ କରିପାରିଛି। ଆଉ ମାନେ ଓଡ଼ିଶା ବୋଲେ ବହୁତ ଏରିଆ ଲୋକ ମତେ ଜାଣିପାରୁଛନ୍ତି, ମୋ ବାପା ମା ଆଉ ବେଶ କରି ମୋ ସପୋର୍ଟ, ମୋର ୱାଇଫ ବାପା ମାଙ୍କର ମୋର ଆଶୀର୍ବାଦ ଭଲ ପାଇବା ଯୋଗୁଁ ମୁଁ ଏତେ ଆଗକୁ ଯାଇଛି। ଆଉ ମୁଁ ଜୀବନ ସେବା ପର୍ଯ୍ୟନ୍ତ ମାନେ ଲୋକଙ୍କର ସେବା କରିବି, ଆଗକୁ ମୋର ଗୋଟେ ଇଣ୍ଟରେଷ୍ଟ ଅଛି ମୁଁ ଗୋଟେ ବୃଦ୍ଧ ଆଶ୍ରମ କରିବି ବୋଲି। ମୋତେ ସମସ୍ତଙ୍କର ଟିକେ ସାହାଯ୍ୟ ସହଯୋଗ ଥିଲେ ମୁଁ ବହୁତ ଆଗକୁ ମାନେ କାମ କରିବାକୁ ଇଚ୍ଛା ଅଛି।

0: ଆପଣ କଣ ଚାହାନ୍ତି ଭାଇ, ଲୋକେ ଆପଣଙ୍କୁ କେଉଁ ପରିଚୟରେ ମନେ ରଖିବେ?
1: ପରିଚୟ ହେଲା ମାନେ କିଛି ନାହିଁ, ଦିନେ ଗୋଟେ ଭାଇ ଜଣେ ଥିଲେ, ଆମକୁ ଏମିତି ସାହାଯ୍ୟ କରୁଥିଲେ, ସେତିକି ଏକା ମତେ ତାଙ୍କ ମନେ ରଖନ୍ତୁ, ତାଙ୍କ ମନରେ ଆମକୁ ହସଉଥିଲେ, ସେଇଟା ହେଲା କଥା ମୋ ପାଇଁ।
0: ଆଜିର ଯେଉଁ ଯୁଗ ମୋବାଇଲ ଏବଂ ସୋସିଆଲ ମିଡିଆର ଯୁଗରେ ଯୁବପିଢ଼ିଙ୍କୁ ଆପଣ କଣ ପରାମର୍ଶ ଦେବେ?
1: ପରାମର୍ଶଟା ହେଲା ସେମାନେ କେମିତି କି ପ୍ରତ୍ୟେକ ଅଞ୍ଚଳ ଲୋକମାନେ ଟିକେ ସଚେତନ କରାନ୍ତୁ ଆଗକୁ ଯିବା ପାଇଁ, ମାନେ ଯେକୌଣସି ଜାଗାରେ କିଛି ଅସୁବିଧା ହବନି ବୋଲି ଟିକେ ସଚେତନ ନିହାତି କରିବା ଦରକାର, ଏନଭାୟରମେଣ୍ଟ ଉପରେ ଟିକେ ମାନେ ସଚେତନ କରିବା ଦରକାର, ଏଇଟା ହିଁ କଥା। ଆଉ ବେଶ କରି ନେଇକି ମାନେ ସୋସିଆଲ ମିଡିଆରେ ଟିକେ ଲିମିଟରେ ତାଙ୍କେ ରହିବା ଦରକାର, ମୋବାଇଲରେ ଛୋଟ ପିଲାମାନଙ୍କୁ ନ ଧରିବାର ଅଛି, ମାନେ ସେଇଟା ଇମ୍ପୋର୍ଟାଣ୍ଟ, ବେଶୀ ପାଠ ପଢାରେ କେମିତି ଧ୍ୟାନ ଦେବେ ସେଇଟା ନିହାତି ଆବଶ୍ୟକ।
0: ସମାଜ ସେବାର ଏତେ ବର୍ଷର ଯାତ୍ରା ଭିତରେ ଭାଇ ଏମିତି କିଛି ଘଟଣା ଘଟିଛି ଯାହାକି ଆପଣ ଆଜି ପର୍ଯ୍ୟନ୍ତ ଭୁଲି ପାରୁନାହାନ୍ତି?
1: ଯେତେବେଳେ ମୁଁ କାମ କରୁଥିଲି ମାନେ ପ୍ଲାଣ୍ଟରେ, ଟିକିରି ପ୍ଲାଣ୍ଟରୁ ମୁଁ ଜୟପୁର କଲେଜ ଯାଉଥିଲି, ଟିକିରି ପ୍ଲାଣ୍ଟରେ ମୁଁ କାମ କଲା ବେଳକୁ ମୋର ଗୋଟେ ଇନ୍ସିଡେଣ୍ଟ ହେଇଯାଇଥିଲା, ମୋ ହେଲ୍ପର ଯୋଗୁଁ ଇନ୍ସିଡେଣ୍ଟ ହେଇଥିଲା, ମୋର ମାନେ ମୁଣ୍ଡ କଟି ଯାଇଥିଲା, ମୁଣ୍ଡ ସାଇଡ୍ରେ କଟି ଯାଇଥିଲା, ମୋ ଜଙ୍ଘ ପୁରା କଟି ଯାଇଥିଲା, ସେଇଟା ମୋର ବହୁତ ବଡ଼ ଗୋଟେ ବୋଲେ ପ୍ରୋବ୍ଲେମ ହେଇଥିଲା, ସେଇଟା ମୋତେ ବହୁତ ଭୁଲି ପାରିବିନି, ସେଇଟାକୁ ମୁଁ ରିକଭରି।

0: ମୋର ଫ୍ୟାନ ଫଲୋଅର୍ସ ମୋର ସମସ୍ତଙ୍କର ମାନେ ଆଶୀର୍ବାଦ ଥିଲା। ତାପରେ ମୋର କଣ୍ଟ୍ରାକ୍ଟର, ତାପରେ ଆମର ଇଞ୍ଜିନିୟର ମାନେ ତ ମତେ ବିଶାଖାପାଟଣା ନେଲେ। ତାପରେ ମୁଁ ବହୁତ ଦିନ ଟିକେ 2 ମାସ ଖଣ୍ଡେ ରହିଲି। ତାପରେ ମୁଁ ଭଲ ହେଇକି ଆସେ ଯେମିତି ଆଉ ସେବା ଆମର ଷ୍ଟାର୍ଟ ହେଲା। କୋଭିଡ ଟାଇମରେ ବି ମତେ ଫାର୍ଷ୍ଟ କୋଭିଡ ହେଇଥିଲା, ଏଠି ଏରିଆରେ ସବୁଠୁ ଫାର୍ଷ୍ଟ କୋଭିଡ ମତେ ହେଇଥିଲା। ଫାର୍ଷ୍ଟ କୋଭିଡ ବୋଲି ମତେ କହିଲେ, ଲେକିନ୍ ମୁଁ କୋଭିଡ ଯେ ମେଡିକାଲକୁ ଯାଇକି ମାନେ କୋଭିଡ ମେଡିକାଲରୁ ବହୁତ ଲୋକ ମୁଁ ସଚେତନ କରାଇଛି, ଭିଡିଓ ମାଧ୍ୟମରେ ସଚେତନ କରାଇଛି। କୋଭିଡ ମେଡିକାଲରେ ନିଜେ ମୁଁ ମାସ୍କ ବାଣ୍ଟିଛି। ତାପରେ କୋଭିଡରୁ ଆସିଲା ପରେ ଗାଁ ଗହଳିରେ ଚାଉଳ ବହୁତ ବାଣ୍ଟିଛି, ମୁଁ 15-20 ବସ୍ତା ଚାଉଳ ବାଣ୍ଟିଛି ମାନେ ଗାଁ ଗହଳିରେ ଯାହାକୁ ଖାଇବାର ମିଳୁନଥିଲା। ମୋର ଗୋଟେ ଏମିତି ଗୋଟେ କେସ୍ ଥିଲା, ମାନେ ଜଣେ ବୃଦ୍ଧ ମା, ତାଙ୍କର 2 ଝିଅ, ଗୋଟେ ଝିଅ ଥିଲା ମାନେ 35 ବର୍ଷ, ଆଉ ଗୋଟେ ଝିଅ ହେଲା 40 ବର୍ଷ ଥିବ, ମାନେ ସେମାନେ ଅନମ୍ୟାରିଡ, ତାଙ୍କେ ମାନେ ବହୁତ ଅସହାୟ ଗରିବ ଲୋକ। ତ ତାଙ୍କର ଗୋଟେ ବେକରେ ବହୁତ ବଡ ଟ୍ୟୁମର ଗୋଟେ ହେଇଥିଲା ହେଲା। ସେଇଟା ମୁଁ ନିଜେ ନେଇକିରି ଗଲି ବେଙ୍ଗଲୋର, କୋରାପୁଟରୁ ମୁଁ ବେଙ୍ଗଲୋର ନେଇକିରି ଗଲି। ବେଙ୍ଗଲୋର ମୋ ତରଫରୁ ନେଇକିରି ଗଲି, ନିଜେ ନେଇକିରି ଗଲି। ବେଙ୍ଗଲୋରରେ ଯେତେବେଳେ ମୁଁ ଟ୍ରିଟମେଣ୍ଟ ହେଇକିରି ତାର ଅପରେସନ ହେବା ଟାଇମରେ ସେଥିରେ ଡେଥ କରିଗଲା। ମରିଗଲା ପରେ ମୁଁ ନିଜେ ତାଙ୍କୁ ଲାଶ ନେଇକି ମୁଁ ଆସିଲି। ସେଇଟା ମୋର ବହୁତ ବଡ ମାନେ ଏତେ ମାନେ ଦୁଃଖ ବୋଲେ ଦୁଃଖ, ଆଉ ମାନେ କଷ୍ଟ ବୋଲେ କଷ୍ଟ। ସେଇଠି ମୋର ଫ୍ୟାନ ଫଲୋର୍ସ ଥିଲେ ବୋଲି ସେଠି ମୋର ସବୁ ପଇସା ସେମାନେ ଦେଲେ, ମୋ ସାଙ୍ଗମାନେ ଲାସ୍ ଆଣିବାକୁ ଯେତିକି ପଇସା ଦେଲେ ସେମାନେ। ଆସିଲା ପରେ ବି ଏଇଠି ମାନେ 40,000 ଦିଆହେଲା। ତାପରେ ଲାସ୍ ନିଜେ ପୁଡେଇଛି, ନିଜେ ବୋହିକିରି ନେଇଛି। ସେଇଟା ମୋର ବହୁତ ବଡ ସ୍ମରଣୀୟ। ଦୁନିଆରେ କେବେ ବି କାହାର ଆଖିରେ ସେମିତି କେବେ ଦୁଃଖ ନ ଆସୁ, ସେଇଟା ମୁଁ ସମସ୍ତଙ୍କର ଆଶୀର୍ବାଦରୁ ସମସ୍ତଙ୍କୁ ମାନେ ପ୍ରାର୍ଥନା କରୁଛି, ଭଗବାନଙ୍କୁ ବି ମାନେ ଏମିତି ଦୁଃଖ କାହାକୁ ବି ନ ଆସୁ। ସେଇଟା ମୋର ମାନେ ବହୁତ ବଡ ସ୍ମରଣୀୟ। ସେଇଟା ଗୋଟେ
1: ଏମିତି ଅନେକ ଘଟଣା ଦୁର୍ଘଟଣା ଆପଣ ଜୀବନରେ ଦେଖିପାରୁଥିବେ, ତ ଏସବୁ ଭିତରେ ଯେମିତି ଆପଣ କହୁଥିଲେ ରାତିରେ ନିଦ ହୁଏନି ବୋଲି, ତ ଏସବୁ ଭିତରେ ମନ ତ ବିଚଳିତ ହଉଥିବ ନିହାତି ଭାବରେ, ତ ମନକୁ ଶାନ୍ତ କେମିତି ରଖନ୍ତି?
0: ଆକ୍ଚୁଆଲି ମୁଁ ଶାନ୍ତ କେବେ ବି ମୋର ରୁହେନି, ମାନେ ଶାନ୍ତ କରିବାର ଅଛି ମୋର। ରାତି ଦିନ ମତେ ଫୋନ ଆସେ, ପ୍ରାୟ ରାତି ଦିନ ବି ଫୋନ ଆସେ। କେସ୍ ମୁଁ ଦେଖିଛି ମାନେ ସେ କେସ୍ ପାଇ ବୋଲେ ରାତି 4ଟାରୁ ମତେ ନିଦ ଆସିବ ନାହିଁ। ସେ କେସ୍ କୁ ମୁଁ କେମିତି ସର୍ଟ ଆଉଟ୍ କରିବି ସେଇ ମୋର ମାଇଣ୍ଡ ରେ ରହିଯିବ। ତାପରେ ତା ପାଖକୁ ଯାଇବି, ନିଜେ ଯାଇକି ତାକୁ ସର୍ଟ ଆଉଟ୍ କେମିତି ହେବ। ଆଉ ଯେକୌଣସି କେସ୍ ମୁଁ ଧରିଛି ସେ କେସ୍ କୁ 100% ସକ୍ସେସ ହେବା ପର୍ଯ୍ୟନ୍ତ ମୁଁ ଛାଡ଼ିବିନି ସେ କେସ୍ ଟାକୁ। ମୋର ସେଇଟା ଗୋଟେ ନିହାତି ଲକ୍ଷ୍ୟ ଗୋଟେ ଅଛି। ଆଉ ଗୋଟେ ଝିଅ ଇନ୍ସିଡେଣ୍ଟ ହେଇଥିଲା ମାନେ ରାୟଗଡ଼ା ଡିଷ୍ଟ୍ରିକ୍ଟରେ, ସେ ଝିଅ 8 ବର୍ଷର ଝିଅ, ତାକୁ ମାନେ ଝାଡା ଯିବା ରାସ୍ତା ତାର ନଥିଲା। ତା ପାଇଁ ବୋଲି ମୁଁ ବହୁତ କଷ୍ଟ ପଡିଛି, ତା ପାଇଁ 3-4 ଥର 5 ଥର ମୁଁ ତାକୁ ତା ପାଖକୁ ଯାଇ ଭିଡିଓ ବନେଇକିରି ମାନେ କେତେ ସର୍ଟ ଆଉଟ୍ କରିକିରି ତାକୁ ପେନ୍ ଖାତା ଖାଇବା ପିଇବା ଦେଇ କଟକ ଭୁବନେଶ୍ୱର 3-4 ଥର ବୁଲିକିରି ତା ପାଇଁ ସର୍ଟ ଆଉଟ୍ କରି ତାର 3 ଅପରେସନ ହେଲା। ଏବେ ଭଲ ହେଲା ସେ ଝିଅଟା, ସେଇଟା ଗୋଟେ ବହୁତ ବଡ ମାନେ ଏତେ ବଡ ଜିନିଷ। ତାପରେ ଆଉ ଗୋଟେ କେସ୍ ଥିଲା ମୋର ମାନେ ରାୟଗଡ଼ା ଡିଷ୍ଟ୍ରିକ୍ଟ ଲାଷ୍ଟ, ତାର ଆଖି ବହୁତ ବଡ ହେଇଯାଇଥିଲା ଗୋଟେ ଛୋଟ ଛୁଆର, ସେଇଟା ବହୁତ କଷ୍ଟ। ତା ପାଇଁ ବୋଲି ମୁଁ ପେପର ଆଉଟ୍ ହେଇଥିଲା, ମୁଁ ଦେଖିକି ତା ଘରକୁ ଯାଇଛି ପୁରା ଖୋଜି ଖୋଜିକି, ଏମିତି ଜଙ୍ଗଲ ଏରିଆ ଯାଇଥିଲି। ଲେକିନ ସେ ପିଲାକୁ ମେଡିକାଲ ନେଲି, ସବୁ କରାହେଲା, ଲେକିନ ସେ ପିଲା ଡେଥ ହେଇଗଲା। ସେଇଟା ବହୁତ ବଡ ମାନେ ଦୁଃଖର କଥା। ତାପରେ ଆଉ ଗୋଟେ ପିଲା ବି ମାନେ ଛୋଟ ପିଲା ପେଟ ପୁରା ଫୁଲି ଯାଇଥିଲା, ମାନେ ଆଉ ଗୋଟେ ଲେଡିସ ଥିଲା ମାନେ ନବରଙ୍ଗପୁର ଜିଲ୍ଲା ଲାଷ୍ଟ, ରାଇଘରରୁ ଲାଷ୍ଟ ଫୁଲମତୀ ଗଣ୍ଡ ବୋଲି, ତାର ପେଟ ନାଇକି ମାନେ 50 କେଜିରୁ ଅଧିକ ତାର ମାନେ ଟ୍ୟୁମର ବାହାରିଥିଲା। ସେଇ କେସ୍ ପାଇ ବୋଲି ମୁଁ ବହୁତ ଦୂର ତା ପାଖକୁ ଯାଇଥିଲି, ଯାଇକି ତାର ପୁରା ସକ୍ସେସ କରିଥିଲୁ, ସେଇଟା ମୁଁ ମାନେ ଭୁଲି ପାରୁନି। ଆଉ ଆମ ଅଞ୍ଚଳରେ କିଛି ବି କାହାର ମାନେ କିଏ ଡେଥ ହେଇଗଲା ତାର କେହି ନାହିଁ, ତାର ମୁଁ ଅଛି। ମାନେ ଭଗବାନ ବି ମତେ ମାନେ ଶକ୍ତି ଦେଇଛନ୍ତି, ମୁଁ ସେଇ କେସ୍ ମାନେ କରିବାକୁ ପୁରା ଏଗ୍ରି।
1: ଏତେ ସବୁ କାମ କରୁଛନ୍ତି ଭାଇ, ଯେହେତୁ ଆପଣ ନିଜେ ଏବେ ଷ୍ଟେବଲ ଅଛନ୍ତି, ନିଜେ ଫାଇନାନ୍ସିଆଲି ଆପଣ କରିପାରୁଛନ୍ତି, କିନ୍ତୁ ଛୋଟବେଳରୁ ଆପଣଙ୍କର ସ୍ୱପ୍ନ କଣ ଥିଲା?
0: ଆକ୍ଚୁଆଲି ମୁଁ ଛୋଟବେଳରୁ ମୋର ଗୋଟେ ଇଞ୍ଜିନିୟର ହେବାର ମୋର ସ୍ୱପ୍ନ ଥିଲା। ଆଉ ବର୍ତ୍ତମାନ ମୁଁ ଇଞ୍ଜିନିୟରିଂ ବି ମୋର ସରିଯାଇଛି, ମୋର +2 ପରେ ITI, ITI ପରେ ଡିପ୍ଲୋମା, ଡିପ୍ଲୋମା ପରେ ମୋର ବିଟେକ୍ ମୋର ଅଲରେଡି ସରିଯାଇଛି। ଲେକିନ୍ ମୁଁ ଜବ୍ କରୁଥିଲି, ଆଉ ବର୍ତ୍ତମାନ ମୁଁ ସେ ଜବ୍ଟା ମାନେ ଏଇ ଲାଇନ୍କୁ ଯେତେବେଳେ ଆସିଲି ମୁଁ ସେ ଜବ୍ ଆଉ ଇଣ୍ଟରେଷ୍ଟ ହେଲାନି। ମୋର ଏକ୍ସିଡେଣ୍ଟ ଯେତେବେଳେ ହେଇଗଲା, ଏକ୍ସିଡେଣ୍ଟ ପରରୁ ମୋ ଘର ଲୋକ ବି ମନା କଲେ, ମୁଁ ବି ମନା କଲି, ଆମ ଇଚ୍ଛା ହେଲାନି ଏ ଜବ୍ କରିବା ପାଇଁ। ତାପରେ ଏବେ ବର୍ତ୍ତମାନ 2ଟା ଦୋକାନ ମୁଁ କରିଛି, ସେ ଦୋକାନରେ ଯାହା କିଛି ବସିକିରି ମୁଁ କାମ ଚଳଉଛି ଆଉ।

0: ସଫଳତାର ମାନେ ହେଲା କିଛି ଗୋଟେ ସମସ୍ୟା ହେଲା, ତାକୁ ଆମେ ଠିକ କରିପାରିଲୁ ସେଟା ହେଲା ସଫଳ, ତାକୁ ଖୁସି କରେଇ ପାରିଲୁ ସେଟା ଗୋଟେ ସଫଳ, ମୋ ମତ ହେଲା ସେଟା, ଆଉ ତାକୁ ହସେଇ ପାରିଲୁ ସେଟା ହେଲା ଗୋଟେ ସଫଳ। ଅସୁସ୍ଥ ଯେତେବେଳେ ହେଇଯିବି ପୁରା ଲାଷ୍ଟ ଷ୍ଟେଜରେ, ସେତେବେଳେ ମୁଁ ଭାବିପାରିବି ଯେ ପ୍ରତ୍ୟେକ ମୁଁ ମାନେ 70-80 ବର୍ଷ ପର୍ଯ୍ୟନ୍ତ କି 60 ବର୍ଷ ପର୍ଯ୍ୟନ୍ତ ମୁଁ ସବୁବେଳେ ଲୋକଙ୍କର ସେବାରେ ହିଁ ମୁଁ ରହିବି ବୋଲି କଲେ ସେତେବେଳେ ମୁଁ ଜାଣିପାରିବି ଯେ ମୁଁ ଗୋଟେ ସଫଳ ହେଲି, ଆଉ ଅଧାରୁ ମୁଁ ଛାଡି ପାରିବିନି। ସେଟା ହେଲା ସମସ୍ତଙ୍କର ଆଶୀର୍ବାଦ, ଭଲ ପାଇବାର ହଉ, ମୋ ଜୀବନ ଥିବା ପର୍ଯ୍ୟନ୍ତ ଲୋକଙ୍କୁ ମୁଁ ସେବା କରିବି, ଏଇଟା ମୋର ଗୋଟେ ନିହାତି ପ୍ରତିଶ୍ରୁତି ବୋଲେ ଚଳେ। ଯେବେ ମୁଁ ଏସବୁ କାମ କରୁଛି ମୋ ପାଖରେ କିଛି ଅଭାବ ନାହିଁ, ମୁଁ ବହୁତ ଖୁସିରେ ରହୁଛି, ମୁଁ ନିଜେ ମାନେ ଭାବି ପାରୁଛି ଆଉ ମୁଁ ଜାଣିପାରୁଛି ଏ ସେବା କଲେ କଣ ମାନେ ଫିଲ୍ କରିହେବ ଆଉ କଣ ଅସୁବିଧା, କିଛି ହବ ନାହିଁ ସେବା କଲେ, କେବେ ବି ଅସୁବିଧା ହବ ନାହିଁ, କୁଆଡୁ କି କୁଆଡୁ ବି ମିଳିବ ହିଁ ମିଳିବ। ଆଉ ଯିଏ ଥରେ ସେବା କାମ କରୁଛି ସେ କେବେ ବି ଭୁଲି ପାରିବ ନା କି ଛାଡି ପାରିବେ ନାହିଁ, ସେ ମଜା ସମସ୍ତେ ପାଇପାରିବେନି। ତମାଶୁ ଆଉ କରେ ଏମିତି ମଜା ଲାଗିବ, ସେ ମଜା ଯିଏ ଜାଣିଛି ସେ ଟୋଟାଲି ସେଟା ମାନେ ଛାଡି ପାରିବ ନାହିଁ, ସେଟା ମୁଁ ଜାଣିଛି, ମୁଁ ସେଥିପାଇଁ ଛାଡି ପାରୁନି।
1: ବହୁତ ଭଲ ଭାଇ, ବହୁତ ବଢିଆ କାମ କରୁଛନ୍ତି ଆପଣ, ବହୁତ ଭଲ ଲାଗୁଛି ମତେ ଶୁଣିକି। ଆଶା କରୁଛି କି ଯେ ଆପଣ ଏମିତି ଆଗକୁ ବଢ଼ନ୍ତୁ, ଲୋକମାନଙ୍କୁ ସାହାଯ୍ୟ କରନ୍ତୁ ଏବଂ ସମସ୍ତଙ୍କ ପାଇଁ ଗୋଟେ ଆଶାର ଆଲୋକ ସାଜନ୍ତୁ। ତେବେ ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଭାଇ।
0: ଥ୍ୟାଙ୍କ ୟୁ।

0: ଆଜିର ଆମର ବିବିଧର ଅତିଥି ଥିଲେ ନିଃସ୍ୱାର୍ଥପର ସମାଜସେବା ମାଧ୍ୟମରେ ଯୁବଶକ୍ତିର ଉଜ୍ଜଳ ଉଦାହରଣ ନରେନ୍ଦ୍ର ଗରଡ଼ା। ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ସସ୍ମିତା ପାଣିଗ୍ରାହୀ।
1: ଆଜିର କାର୍ଯ୍ୟକ୍ରମଟି ଏଇଠି ଶେଷ ହୋଇପାରେ, କିନ୍ତୁ ଆପଣଙ୍କ ସ୍ନେହ ଓ ଭଲ ପାଇବାର ଅପେକ୍ଷାରେ ଆମେ ରହିବୁ। ଆପଣମାନଙ୍କ ମୂଲ୍ୟବାନ ମତାମତ ଦେଇ ଆମକୁ ଆହୁରି ଉତ୍ସାହିତ କରନ୍ତୁ। ତେବେ ଆପଣମାନେ 9438268568 ଏହି ନମ୍ବରରେ ଆପଣ ଆପଣଙ୍କର ମତାମତ SMS କିମ୍ବା WhatsApp ଜରିଆରେ ଆମ ପାଖକୁ ପଠାଇ ପାରିବେ। ଆପଣମାନଙ୍କର ମତାମତ ଅପେକ୍ଷାରେ ଆଜିର ବିବିଧ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଦୁହେଁ
0: ମୋ ରଞ୍ଜନ,
1: ମୁଁ ସସ୍ମିତା।
0: ନମସ୍କାର।

ଶୁଣୁଥିଲେ ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ବିବିଧା କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସସ୍ମିତା ପାଣିଗ୍ରାହୀ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଟ୍ଜ୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଏବେ ଆସନ୍ତୁ ଶୁଣିବା ଏକ ଘୋଷଣା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଶ୍ରୋତା ବନ୍ଧୁ, ଆପଣ ଶୁଣୁଛନ୍ତି ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଏହି କ୍ରମରେ ଏବେ ଆସନ୍ତୁ ଶୁଣିବା ସଞ୍ଜୀବନୀ ପଣ୍ଡାଙ୍କ କଣ୍ଠରେ ବାବାଜୀ ଚରଣ ଜେନାଙ୍କ ଏକ ସୁନ୍ଦର ରଚନା।

ଏଥର ଆସନ୍ତୁ ଶୁଣିବା କଣ୍ଠଶିଳ୍ପୀ ଉପେନ୍ଦ୍ର କୁମାର ମିଶ୍ର ଏବଂ ସଞ୍ଜୀବନୀ ପଣ୍ଡାଙ୍କ ଯୁଗଳ କଣ୍ଠରେ ବାବାଜୀ ଚରଣ ଜେନାଙ୍କ ଅନ୍ୟଙ୍କ ରଚନା। ସଙ୍ଗୀତରେ ସଜେଇଛନ୍ତି ବିଜୟ କୁମାର ସାମନ୍ତରାୟ।

ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ସମୟ ବର୍ତ୍ତମାନ ସକାଳ 8:45। ଏବେ ଆସନ୍ତୁ ଶୁଣିବା କମ୍ପାକ୍ଟ ଡିସ୍କ ଯୋଗେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମ ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ସୁରେଶ ପରିଡ଼ାଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଦୀପକ କୁମାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶେଷରେ ଶିଳ୍ପୀ ହେଲେ ସୌରଭ ନାୟକ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ନିର୍ମଳ ନାୟକଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ସୀତାଂଶୁ ରାଉତ।

କମ୍ପାକ୍ଟ ଡିସ୍କ ଯୋଗେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 MHz ତଥା 1467 KHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା। ପ୍ରଥମେ ଖାସ୍ ଆପଣଙ୍କ ପାଇଁ ନେଇଛୁ ଫିଜା ଚଳଚ୍ଚିତ୍ରର ଗୀତଟି। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୁଲଜାରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

ଆପ୍କି ଖାତିର ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ହିମେଶ ରେଶମିଆ, ଗୀତ ରଚନା କରିଛନ୍ତି ସମୀର ଓ ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିଆ।

ଏବେ ଆସନ୍ତୁ ଶୁଣିବା ବନ୍ଧନ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ସାନୁ, ଗୀତ ରଚନା କରିଛନ୍ତି ଦେବ କୋହଲି, ଆଉ ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ରାଜ ଆନନ୍ଦ।

0: ଅଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା। ଏହି କ୍ରମରେ ଏବେ ଆସନ୍ତୁ ଶୁଣିବା ଦଲାଲ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ସାନୁ ଏବଂ କବିତା କୃଷ୍ଣମୂର୍ତ୍ତି। ଅଞ୍ଜାନଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ବାପି ଲେହରୀ।

ଏଥର ଆସନ୍ତୁ ଶୁଣିବା ଆଖି ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି କୁମାର ସାନୁ, ସୁଦେଶ ଭୋସଲେ, କବିତା କ୍ରିଷ୍ଣମୂର୍ତ୍ତି ଏବଂ ଅଲକା ୟାଗ୍ନିକ। ଇନ୍ଦିବରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ବାପି ଲେହେରୀ।

ଭୁଲ ଭୁଲେୟା ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ କେକେ, ଗୀତ ରଚନା କରିଛନ୍ତି ସାଇଦ କାଦ୍ରୀ, ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ।

ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରାକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 9:30। ଚାଲନ୍ତୁ ଆରମ୍ଭ କରିବା ଓଡ଼ିଆ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ସପ୍ତଧାରା। ପ୍ରଥମେ ଶୁଣିବା ତୁ ଆଉ ମୁଁ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ବାପି ଏବଂ ଶୈଳଭୌମ ମହାପାତ୍ର। ଅରୁଣ ମନ୍ତ୍ରୀଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଦେବୀତୋଷ ଆଚାର୍ଯ୍ୟ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ଅନନ୍ୟା ଶ୍ରୀତମନନ୍ଦ। ଶିଳ୍ପୀଙ୍କ ଯୁଗଳ କଣ୍ଠରେ ଶୁଣିବା ସୁବ୍ରତ ସ୍ୱାଇଁଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ। କଥାଚିତ୍ର ଅଗସ୍ତ୍ୟ।

ଏଥର ଶିଳ୍ପୀ ହେଲେ ଜାଭେଦ ଅଲ୍ଲୀ। ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ। ସଙ୍ଗୀତରେ ସଜେଇଛନ୍ତି ବିଜୟ ବୈଦ୍ୟନାଥ ଦାସ। କଥାଚିତ୍ର ଗୁଡ୍ ବୟ।

ବାଜି ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଦେବଦାସ ଛୋଟରାୟଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ମଳୟ ମିଶ୍ର।

ଓନ୍ଲି ପ୍ୟାର୍ ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ ଖାସ୍ ଆପଣଙ୍କ ପାଇଁ। ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ପ୍ରଜ୍ଞା ହୋତା। ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ। ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ତୋ ବିନା ମୋ କାହାଣୀ ଅଧା। ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ ଏବଂ ନିବେଦିତା। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତରେ ସଜେଇଛନ୍ତି ଶାନ୍ତିରାଜ ଖୋସଲା।

ଗୁଡ୍ ନ୍ୟୁଜ୍ ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ବି ପ୍ରାକ୍, ଗୀତ ରଚନା କରିଛନ୍ତି ରଶ୍ମି ବିରାଗ, ସଙ୍ଗୀତରେ ସଜାଇଛନ୍ତି ତନିଷ୍କ ବାଗ୍ଜୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଅରିଜିତ ସିଂ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ସାଇଦ କାଦ୍ରିଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ଜିତ୍ ଗାଙ୍ଗୁଲି, କଥାଚିତ୍ର ଖାମୋସିଆଁ।

1920 ଏଭିଲ୍ ରିଟର୍ଣ୍ଣସ୍ ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ ଖାସ୍ ଆପଣଙ୍କ ପାଇଁ। ଶିଳ୍ପୀ ହେଲେ ସୋନୁ ନିଗମ, ଗୀତ ରଚନା କରିଛନ୍ତି ସକିଲ ଆଜମୀ, ସଙ୍ଗୀତରେ ସଜେଇଛନ୍ତି ଚିରନ୍ତନ ଭଟ୍ଟ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ପୂର୍ବାହ୍ନ 10:30। ଏବେ ଆସନ୍ତୁ ଶୁଣିବା NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶ୍ରୀ ସତ୍ୟପୀର ସତ୍ୟସନ୍ଧ ଜଗନ୍ନାଥ ରଘୁନାଥ ଶ୍ରୀ ଶ୍ରୀ ସତ୍ୟନାରାୟଣ ଠାକୁରଙ୍କ ପ୍ରୀତ୍ୟଥାନନ୍ଦ ସାଗରେ ହରି ହରି ବୋଲ ଜଗତ ଜନନୀ ବୀଣା ପାଣି ମା ଶାରଦା ସରସ୍ୱତୀଙ୍କ ପ୍ରୀତ୍ୟର୍ଥ ଆନନ୍ଦ ସାଗରେ ହରି ହରି ବୋଲ ସାରା ବିଶ୍ୱର ମହାପ୍ରଭୁ ମଙ୍ଗଳ ବିଧାନ କରନ୍ତୁ ବୋଲ ଆନନ୍ଦ।

ବିଶ୍ୱାମିତ୍ର ମୁନିଙ୍କର ଜାଗ ରକ୍ଷା ହେବା ପରେ ଶ୍ରୀରାମଙ୍କୁ ମୁନି ବିଶ୍ୱାମିତ୍ର କହିଲେ, ମିଥିଳାପୁରରେ ଜନକ ଋଷି ସୀତା ସ୍ୱୟମ୍ବର କରୁଛନ୍ତି, ଆମେ ସେଠାକୁ ଯାଇ ସୀତା ସ୍ୱୟମ୍ବର ଓ ରାଜସଭା ଦେଖିବା, ଈଶ୍ୱର କାହାକୁ ଧନୁଭଙ୍ଗରେ ବିଜୟ କରାଇବେ ସେ କୌତୁକ ଦେଖିବା।

ଦୈବତ କହୁଛି ହେ ରାମଚନ୍ଦ୍ର ଇନ୍ଦ୍ର ଚନ୍ଦ୍ର ବୃହସ୍ପତି ଏକତ୍ରିତ ଯେଉଁପରି ଜଣାଯାଏ ଠିକ ସେହିପରି ତୁମେ ରାମ ଲକ୍ଷ୍ମଣ ବିଶ୍ୱାମିତ୍ର ମୁନିଙ୍କ ସହିତ ସିଦ୍ଧ ବନ ଦେଖି ଆସୁ ଆସୁ ବନରେ ପରିଶ୍ରମ ହେଲା ବିଶ୍ରାମ ନେବା ପାଇଁ ଏକ ପଥରରେ ପାଦ ଦିଅନ୍ତେ ତୁମ ଚରଣରେ ଏଣୁ ବାଜି ପଥରଟି ନାରୀ ହୋଇଗଲା ଏଣୁ କାଠ ପାସନ ତ ନିଜିବ ମୋର କାଠ ନୌକା ଖଣ୍ଡିକ ଯେବେ ନାରୀ ହୋଇଯିବ ତାହେଲେ ମୋର ଭେଳା

ଯାହାସୁନାମ ସୁମିରତ ଏକ ବାରା ଉତ୍ତର ଇନର ଭବ ସିନ୍ଧୁ ଅପାରା। ଯେଉଁ ଠାକୁରଙ୍କ ନାମ ଥରେ ସ୍ମରଣ କଲେ ମନୁଷ୍ୟ ଭବ ସିନ୍ଧୁ ପାର ହେଉଛି। ଯାହାର ପାଦକୁ ବ୍ରହ୍ମା ପାଇପାରି ନାହାନ୍ତି, ଶିବ ପାଇପାରି ନାହାନ୍ତି, ସେଇ ପଦକୁ ଆଜି କୈବର୍ତ୍ତ ଧୋଇଲା। ଏଣୁ ପତିତ ନାମରେ ବାନା ଉଡିଲା, ନାବରୁ ପାରି ହୋଇ ପ୍ରଭୁ ମିଥିଳା ଅଭିମୁଖେ ଯାତ୍ରା କଲେ। ଧନୁଷ ଯଜ୍ଞ

ବିଦେହର ଦୋକାନରେ ଥିବା ଲୋକମାନେ ବିଶ୍ୱାମିତ୍ର ରାମ ଲକ୍ଷ୍ମଣଙ୍କୁ ଦର୍ଶନ କରି ମନରେ ଭାବନା କଲେ, ଆଗରେ ବିଧାତା, ପଛରେ ମହାଦେବ, ମଧ୍ୟରେ ବିଷ୍ଣୁ ଆସିଲେ କି? ମରକତ କାନ୍ତିଧାରୀ ବିଷ୍ଣୁ ଶିବଧନୁ ଭଗ୍ନ କରି ଲକ୍ଷ୍ମୀ ସ୍ୱରୂପା ସୀତାଙ୍କୁ

ଯଦୁ ବୟସ କିଶୋରା ଲୋଚନ ସୁଖଦ ବିଶ୍ୱଚିତ ଚୋରା କିଏ କି କଣ୍ଠା ଫନିଲଂ ସୁରବର ବିଳ ସିଦ୍ଧି ପ୍ରପାପ ଦାବ୍ଦ ଚିହ୍ନ ସୌଭାଡ଼ିଂ ପିତ ବସ୍ତ୍ର ସରସୀ ଜନୟନ ସର୍ବଦା ସୁପ୍ରସନ୍ନ ରାମ ଲକ୍ଷ୍ମଣଙ୍କ ରୂପ ଦେଖି ରଙ୍ଗ ସଭାରେ ବାଳକ ବୃଦ୍ଧ ତରୁଣ ତରୁଣୀ ଇତ୍ୟାଦି ନରନାରୀ ଚାହିଁ ରହିଲେ। ମାତ୍ର ଜନକ ଋଷି ବିଶ୍ୱାମିତ୍ରଙ୍କୁ ପୂଛା କଲେ, ଏ ସୁନ୍ଦର ବାଳକ ଦୁଇଟି କିଏ?

ଜନକଙ୍କ ପ୍ରଶ୍ନ ଶୁଣି ବିଶ୍ୱାମିତ୍ର ମୁନି କହିଲେ, ଏମାନେ ହେଉଛନ୍ତି ଦଶରଥ ରାଜାଙ୍କର ଦୁଇ ପୁତ୍ର ରାମ ଲକ୍ଷ୍ମଣ। ବନରେ ତାଡକା ରାକ୍ଷସକୁ ମାରି ମୁଁ ଜାଗ ରକ୍ଷା କରିଅଛନ୍ତି। କାମ୍ୟକ ବନରେ ଚରଣ ବିନ୍ୟସ୍ତ କରି ଅହଲ୍ୟାଙ୍କୁ ପାଷାଣ ରୂପରୁ ତାରିଛନ୍ତି। ଏବେ ଶିବଧନୁ ଦେଖିବାକୁ ଉଦ୍ବେଗ ହୋଇ ଆସିଛନ୍ତି। ଜାଣ ରାମ ଲକ୍ଷ୍ମଣ ବିଶ୍ୱାମିତ୍ରଙ୍କୁ ନେଇ ଜନକ ସୁନ୍ଦର ମଞ୍ଚ ଉପରେ ବସାଇ ଦେଲେ। ପ୍ରଭୁ

ଶ୍ରୀରାମଚନ୍ଦ୍ର ଙ୍କୁ ରାଜା ମାନେ ଦର୍ଶନ କରି ମନେ ମନେ ଲଜ୍ଜିତ ହେଲେ। ରାଜା ମାନେ ଭାବିଲେ ଯଦି ବି ଶ୍ରୀରାମ ଧନୁଭଙ୍ଗ ନ କରନ୍ତି ତେବେ ମଧ୍ୟ ସୀତା ଶ୍ରୀରାମ ଗଳାରେ ବରମାଲ୍ୟ ଦେବେ। ଅଙ୍ଗ ବଙ୍ଗ କଳିଙ୍ଗ ଇତ୍ୟାଦି ଦେଶର ଅନେକ ରାଜା ସଭାରେ ଉପସ୍ଥିତ ଅଛନ୍ତି। ଜନକ ଋଷି ଦାସୀ ମାନଙ୍କୁ କହିଲେ ସୀତାଙ୍କୁ ଶୁଭେଚ୍ଛା କର। ଜନକ ତପିସ ହୋଇ

ତୁଳସୀ ଦାସ କହନ୍ତି ସୀତା ହେଉଛନ୍ତି ଜଗତର ମା ଲକ୍ଷ୍ମୀ, ତାଙ୍କ ଠାରୁ ରୂପ ଗୁଣ ଜନ୍ମ ହୋଇଛନ୍ତି, ଏଣୁ ସୀତାଙ୍କ ଶୋଭା ବନି ହେବ ନାହିଁ। ଏକାଳେ ଜନକ ସମିତି ନୃପ।

ଜନକଙ୍କର ପ୍ରତିଜ୍ଞା ଶୁଣି ରାଜାମାନେ ଜଣ ଜଣ କରି ଧନୁ ନିକଟରେ ପହଞ୍ଚି ଧନୁକୁ ଟାଣନ୍ତି। ଯେତେ ଉପାୟରେ ବଳ ବ୍ୟୟ କଲେ ସୁଦ୍ଧା ଧନୁ ତିଳେ ହେଲେ ଉଠିଲା ନାହିଁ। ତମକି ଧର ଅହି ଧନୁ।

ଜନକ ଋଷି କହିଲେ ହେ ରାଜନ ବୃନ୍ଦ ଆପଣ ମାନେ ବୀର ବୋଲି ଆଜି ଠାରୁ କେହି ମୁଖରେ ଉଚ୍ଚାରଣ କରିବେ ନାହିଁ। ମୁଁ ଜାଣିପାରିଲି ପୃଥିବୀ ଆଜି ଠାରୁ ବୀର ଶୂନ୍ୟ, ଏଣିକି ସୀତାଙ୍କୁ ପାଇବା ଆଶା ତ୍ୟାଗ କରି ଯେ ଯାହା ଗୃହକୁ ଫେରିଯାଅ। ବୈଦେହର ଭାଗ୍ୟରେ

ଠିକ ସେହି ସମୟରେ ବିଶ୍ୱାମିତ୍ର ମୁନି ରାମଙ୍କୁ କହିଲେ, ହେ ବତ୍ସ, ଏବେ ଯାଅ ଶିବଧନୁ ଭଗ୍ନ କର, ଜନକଙ୍କ ମନ ଖେଦ ଦୂର ହେଉ, ବୀରପ୍ରସବିନୀ ଭାରତ ମାତାର ମନ ଆନନ୍ଦ ହେଉ। ଗୁରୁଙ୍କ ନିର୍ଦ୍ଦେଶରେ ରାମଚନ୍ଦ୍ର ଧନୁ ନିକଟକୁ ଗଲାବେଳେ ସୀତାଙ୍କ ମନରେ ବିଚାର, ମନ ହି ମନ।

ସେଇ ସମୟରେ ସୀତା ଦେବଗଣକୁ ମାନସିକ ଚିନ୍ତା କରି ଆକୁଳ ହେଉଥାନ୍ତି, ହେ ଶିବ ଶଙ୍କର, ହେ ମା ଦୁର୍ଗା ଦେବୀ, ପ୍ରସନ୍ନ ହୁଅ ମା, ମୁଁ କେତେ ପୂଜା ଆରାଧନା କରୁଛି, ଏବେ ମୋର ମନସ୍କାମନା ପୂର୍ଣ୍ଣ କର ଯେ ମୁଁ ଶିବଧନୁକୁ ମହା ମହାବୀର ମାନେ ଉଠାଇ ପାରିନାହାନ୍ତି, ଏହି ସୁନ୍ଦର ଶ୍ୟାମଳ କୋମଳ ଶରୀର ଦଶରଥ ନନ୍ଦନ କଣ ଭାଙ୍ଗି ପାରିବେ, ଏଣୁ ମୋ ନିମନ୍ତେ ତୁମ ଧନୁକୁ ଉଶ୍ୱାସ କର। ସେଇ ସମୟକୁ ରାମଚନ୍ଦ୍ର ଯାଇ ଧନୁ ନିକଟରେ ଆଜ୍ଞା ହାଜର।

ପର୍ବତ ଗୁହାରୁ ସିଂହ ଯେପରି ବିକ୍ରମ ଭାବରେ ଗତି କରେ, ସେହିପରି ରାମଚନ୍ଦ୍ର ରାଜସଭାରୁ ଯାଇ କ୍ଷେତ୍ର ମୂର୍ତ୍ତି ଧରି ଗରୁଡ ଉପରେ ସୁନ୍ଦର ପେଡ଼ ରୂପ ଗର୍ତ୍ତରୁ ଧନୁରୂପ ସର୍ପକୁ ଓଟାରି ଆଣିଲେ। ମାଳି ଗୟସ ଫୁଲ ମାଳକୁ ଟେକିଲା ପ୍ରାୟ ଶ୍ରୀରାମ ଶିବଧନୁ ଟେକି।

ରାମଚନ୍ଦ୍ର ଧନୁ ଧରି ଅଟାରି ଦିଅନ୍ତେ, ପ୍ରଚଣ୍ଡ ମଲ ହସ୍ତରେ ଗବ ଗଛ ପଡି ଯେପରି ଭାଙ୍ଗିଯାଏ ସେହିପରି ଧନୁ ଭାଙ୍ଗିଗଲା। ବ୍ରହ୍ମାଣ୍ଡରେ ପ୍ରଳୟ କାଳରେ ଚାରି ମେଘ ଏକତ୍ରିତ ହୋଇ ଗର୍ଜିଲେ ଯେଉଁ ଶବ୍ଦ ହୁଏ ତାଠାରୁ ଶିବଧନୁ ଭଙ୍ଗ ଶବ୍ଦ ବଳିଗଲା। ଦେବତାମାନେ ମୂର୍ଚ୍ଛିତ ହେଲେ। ପରେ ଚେତା ପାଇ ବିଚାର କଲେ, ଆମେ ଅମୃତ ପାନ କରିଥିବାରୁ ଜୀବ

ବ୍ରହ୍ମାଦି ଦେବଗଣ ସିଦ୍ଧ ଋଷିଗଣ ପ୍ରଭୁଙ୍କୁ ପ୍ରଶଂସା କରି ଆଶୀର୍ବାଦ ଦେଲେ, ନାନା ବର୍ଣ୍ଣର ପୁଷ୍ପବୃଷ୍ଟି କଲେ, କିନ୍ନର ମାନେ ଗୀତ ଗାନ କଲେ, ପୁରୋହିତ ସତାନନ୍ଦ

ଶିବଧନୁ ଭଙ୍ଗ କରି ସୀତାଙ୍କୁ ରାମଚନ୍ଦ୍ର ବରଣ କରିନେଲେ, ଏହି ସୁଖ୍ୟାତି ସ୍ୱର୍ଗ ମର୍ତ୍ୟ ପାତାଳ ତିନି ଭୁବନ ବ୍ୟାପିଗଲା। ନର ନାରୀ ମାନେ ଆନନ୍ଦରେ ସୀତାରାମଙ୍କୁ ଆରତୀ ବନ୍ଦାପନା କଲେ। ଜୟ ଜୟ ସତ୍ୟ ପୀର ହେ ଜୟ ହେ ନାରାୟଣ, ତୁମ ପାଦ ତଳେ ଶରଣ ରଖ ହେ ରାମ କୃଷ୍ଣ, ଜଗତ ଜନଙ୍କ ମ।

ପ୍ରଚାରକଲୁ ପାଲା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଲୋକଗୀତ କ୍ରମରେ ପ୍ରଚାର କରୁଛୁ ଦାସକାଠିଆ। ପରିବେଷଣ କରିଛନ୍ତି ସୂର୍ଯ୍ୟ ନାରାୟଣ କର ଏବଂ ଅନ୍ତର୍ଯ୍ୟାମୀ ରଥ।

0: ଭାଇ
1: ଆଜ୍ଞା
0: ଆଲୋଚନା କର।
1: ଆଚ୍ଛା
0: ଆଜି ଆମେ କହିବାକୁ ଯିବା ନିକୁମ୍ଭାସୁର ବଦ୍ଧ
1: ଠିକ
0: କେବେ
1: ହଁ ହଁ
0: ପୁରାଣ କହିବା ପୂର୍ବରୁ
1: ଆଚ୍ଛା
0: ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ
1: ହଁ
0: ଭଗବାନଙ୍କର ଆଶୀର୍ବାଦ ହିଁ ଆବଶ୍ୟକ
1: ନିଶ୍ଚୟ
0: ବାଗ ପ୍ରଦାୟିନୀ ସରସ୍ୱତୀ ମାଙ୍କ ଚରଣାର ବିନ୍ଦରେ ପଦେ ଅନୁରୋଧ କରିବାରେ
1: ଆଚ୍ଛା କିଭଳି ପଦେ ଜଣାଣ ସ୍ତବ କରିବା
0: ଶୁଣ
1: କହନ୍ତୁ।

0: ଭାଇ ଦିନକରେ ଘଟଣା ହେଲା କଣ?
1: ଆଚ୍ଛା,
0: କାଞ୍ଚିନଗରର ରାଜା କୁମ୍ଭାସୁରର ପୁତ୍ର କୁମ୍ଭାସୁର ବ୍ରହ୍ମାଙ୍କ ବରରେ ବଳି ଆରୋହି ବାରମ୍ବାର ଦେବତା ମାନଙ୍କୁ
1: ବହୁବାର ଦଣ୍ଡ ଦେଲା।
0: ଆଚ୍ଛା, ଦିନକରେ ଘଟଣା ହେଲା କଣ?

0: ପାଇଲା କି ହେ କୋଟି ନିଧି ଧନ ଏଭଳି ଭାବନା କରିନି କୁମ୍ଭ ରାଜନ
1: ଅସୁର ରାଜନ
0: ହାରାବତୀକୁ ନେଇ
1: ଆଚ୍ଛା
0: ବିମାନରେ ବସାଇ ଆପଣ ରାଜ୍ୟକୁ
1: ଗମନ କରୁଛି
0: ଯାତ୍ରା କରିଛି
1: ଆଚ୍ଛା ଆଚ୍ଛା
0: ତେବେ ଭାଇ ନିକୁମ୍ବାସୁର ବୈଷ୍ଣଦେବ ଜଣନୀ କାମାକ୍ଷୀ ମହାମାଇ
1: ଆଚ୍ଛା।

0: ଆମ ଗୋବିନ୍ଦ
1: ଦେବୀଙ୍କ ମନ୍ଦିରରେ ନିବେଦନ କରିସାରି ଯେତେବେଳେ ଆପଣ ରଜକୁ ଯାଉଛନ୍ତି ସେତେବେଳେ ହାରବତୀ ଦୁର୍ଗାଙ୍କୁ ମଧ୍ୟ ଆନନ୍ଦରେ
2: ଦୁଃଖ ଜଣାଇଛି,
1: ଏଣେ ପହଞ୍ଚିଗଲେ ଆପଣ ରାଜ୍ୟରେ କୁମ୍ଭ
2: ଆଚ୍ଛା
1: ଦଶୁର।

0: ଆମର ବଳଦେବ ରଥ
1: ଆଜ୍ଞା
0: କବି ସୂର୍ଯ୍ୟ ଲେଖିଛନ୍ତି
1: କଣ
0: ରେ ପ୍ରିୟମତୀ ରେ ପ୍ରିୟଙ୍ଗନା ରେ ପ୍ରେମମୟୀ ଅଭିମାନକୁ ଦୂର କର।

0: ଆପଣ ମଧ୍ୟ ଆଣିଲା ବେଳେ ଯେଉଁ ଇଷ୍ଟପତି କାମାକ୍ଷୀ ଦେବୀଙ୍କର ଆଶୀର୍ବାଦ ପାଇ ଆସିଲେ, ତାଙ୍କର ଆଶୀର୍ବାଦ ହିଁ ଆବଶ୍ୟକ।
1: ଆଚ୍ଛା,
0: ତାଙ୍କର ସେବାରେ ମୁଁ ରହିବି କିଛି ଦିନ।
1: ଠିକ,
0: ଦେବୀଙ୍କର ଆଶୀର୍ବାଦ ମିଳିଲେ ବହନ ଚିରଦିନ ଭୋଗ କରିବେ ମୋହର
1: ଯୌବନ।
0: ଜାଣିଥିବୁ ପୁରୁଷ ମାନଙ୍କ ଠାରୁ ସ୍ତ୍ରୀ ମାନଙ୍କର ବୁଦ୍ଧି ଚାରିଗୁଣ,
1: ଚାରିଗୁଣ
0: ଆହାରେ ଦିଗୁଣା, ସ୍ତ୍ରୀ ନାମ ବୁଦ୍ଧି ତାହା ଚତୁର୍ଗୁଣା। ଏଭଳି ମନକୁ ଭୁଲାଇନି କୁମ୍ଭାସୁର, ହାରାବତି ରହିଥାଏ ତାର ନବ ନୂତନ ମହଲରେ।
1: ଠିକ,
0: କାମାକ୍ଷୀ ଦର୍ଶନ ପାଇଁ ନୀତି ଯାଓ ରାମାବର ଦିନ କରେ ଘଟଣା।

0: ଏଦିନ ଆରାଧନା ସାରି
1: ଆଚ୍ଛା
0: ଫେରିଲା ସମୟରେ ଏତେବେଳୁ କହିଛନ୍ତି ଦୁର୍ଯ୍ୟୋଧନର କପଟ ଖେଳରେ ପଶିଆ ଖେଳରେ ହାରି ପଞ୍ଚ ପାଣ୍ଡବେ ବନଗମନ କରିଛନ୍ତି
1: ବନବାସରେ।
0: ଏଣେ ପାଣ୍ଡବଙ୍କର ପଡ଼ିଲା ଶ୍ରାଦ୍ଧ ଦିବସ ପଣ୍ଡୁରାଜାଙ୍କର
1: ପିତୃ କାର୍ଯ୍ୟ।
0: ଚାରି ଭାଇଙ୍କୁ ଆଦେଶ ଦିଅନ୍ତି ଯୁଧିଷ୍ଠିର ଗଣ୍ଡା ମାଂସ ବାବୁରେ ଶ୍ରାଦ୍ଧ
1: ଦରକାର।
0: ଭୀମ ଅର୍ଜୁନ ଆଉ ନକୁଳ ସହଦେବ ଚାରି ଭାଇ ଯାକ ରଖିଲେ ମନରେ ପୁଣି ଭାବ
1: ଠିକ
0: ପଶ୍ଚିମ ଦିଗ।

0: ମନରେ ରାମାମଣି କଣ ଭାବିଛି?
1: ଆଚ୍ଛା କଣ ଭାବିଲା?
0: ମୋ ପ୍ରତି ଆଶୀର୍ବାଦ
1: ବର୍ତ୍ତମାନ
0: ଏଭଳି ଯୁବକ ମୋ ଚକ୍ଷୁ ଗୋଚରକୁ ଆସିନଥାନ୍ତେ।
1: ଠିକ ଠିକ
0: ପାଖରେ ପହଞ୍ଚିଲା ଆଉ ନଚିହ୍ନିଲା ଉଲ୍ଲୁକ ମୋହିନୀ ବିଦ୍ୟା ଦ୍ଵାରା ତାଙ୍କୁ ବନ୍ଧନ କରିଲା। କୋଳାଗ୍ରତ କରଣ ରାମାବର ଅଭିମାନରେ ବସାଇ ଅନ୍ତଃପୁରେ ହୋଇଲା ବାହାରିଲା
1: ବାହାର।
0: ଏ କାଳେ ଅର୍ଜୁନଙ୍କୁ ଦେହେ ଚେତନା କରାଇ ଚାହିଁଦେଲା ବୀର ସେ କାଳେ ଧନଞ୍ଜୟ।

0: ବିଶ୍ୱାବସୁଙ୍କ ଔରସରେ ରମ୍ଭାଙ୍ଗ ଗର୍ଭରୁ ମୁଁ ଜାତ ହେଲି।
1: ଆଚ୍ଛା,
0: ଏଇ ଦୁର୍ଜନ ଦୁରାଚାର ପାପିଷ୍ଟ ନିକୁମ୍ଭାସୁର ମତେ ବଳବାନ ପୂର୍ବକ ଆଣିଛି।
1: ଆଚ୍ଛା,
0: ଏଣୁ କରି ଆପଣ ହୋଇବେ ମୋର ଜୀବ ଧନ, କେବେ ମୋ ଯୌବନକୁ ମୁଁ
1: କରିଦେବି ଦାନ।
0: ଯେତେବେଳେ ଅର୍ଜୁନ ଏ
1: ବାଣୀ ଶୁଣିଲେ
0: ଇନ୍ଦ୍ରଙ୍କ ନନ୍ଦନ।

0: ବାରମ୍ବାର ହାର ବଜେଇଛ କେ ପ୍ରକାର ବୁଝେଇଛି
1: ଅର୍ଜୁନଙ୍କୁ ବିନୟ ଭାବରେ କହିଲେ
0: ଅର୍ଜୁନ ସେ ଭିତରେ ନାସ୍ତି କରିଛନ୍ତି
1: ଆଚ୍ଛା ଆଚ୍ଛା
0: ବାରମ୍ବାର ମନା କରିବା ସତ୍ତ୍ୱେ ହାରାବଧି କଣ କରିଛି ଜୀର୍ଣ୍ଣ ଗୁପ ମଧ୍ୟରେ ଅର୍ଜୁନକୁ ନେଇ ଥାଅ ଭିତରେ ବୋଲି ଦେଲା ଗପ କାଇ
1: ଆହା
0: ଭାଇ ଆଣେ ଅର୍ଜୁନ ହେଲେ ଜୀର୍ଣ୍ଣ ଗୁପରେ ଏଣେ ସିଆଡେ ଯୁଧିଷ୍ଠିର ମହାରାଜା ମନରେ ଭାବିଲେ
1: କଣ ଭାବିଲେ
0: ଗଣ୍ଡାବଦ୍ଧ କରିବାକୁ ତ ଅର୍ଜୁନ ଦଳିଲା ଏ ପର୍ଯ୍ୟନ୍ତ କାହିଁକି
1: ଫେରିଲା ନାହିଁ
0: ମନରେ ସନ୍ଦେହ

0: ଅର୍ଜୁନ କହି ଅର୍ଜୁନଙ୍କୁ ବିଷୟ ନେଇକିରି ସହଦେବ କହିଲେ ଭାଇ ନାଇଁ ଜିନ୍ନଗୁପ ଭିତରେ
1: ଭାଇଙ୍କି ପକେଇ ଦେଇଛି ହାରାବତୀ
0: ସେତେବେଳେ ଆଚ୍ଛା ସଂଜ୍ଞାହୀନ ହୋଇ ଯୁଧିଷ୍ଠିର ଧ୍ୟାନ କଲେ ପରମ ବ୍ରହ୍ମ ନାରାୟଣଙ୍କୁ
1: ମହାବାହୁଙ୍କୁ
0: କିଭଳି ଡାକିଛନ୍ତି
1: କିଭଳି ଡାକିଲେ
0: କାଳ

0: ଭାଇ
1: ହଁ
0: ଆଲୋଚନା କରେ।
1: ଆଚ୍ଛା
0: ଭକ୍ତର ଭଗବାନ
1: ଠିକ
0: ତାଙ୍କ ନାମ ହଉଛି ବାଞ୍ଛାନିଧି।
1: ଯିଏ
0: ଯୋଉ ବାଞ୍ଛା କରେ ତାହାକୁ ପୂର୍ଣ୍ଣ କରି
1: ପାରନ୍ତି।
0: ଗରୁଡ଼ରେ ଆରୋହଣ କରିଲ ନାରାୟଣ, ଭାଗ୍ୟ ବରବନକୁ କରିଲେ
1: କରିଲେ ଗମନ।
0: ଯେତେବେଳେ ଯୁଧିଷ୍ଠିରଙ୍କୁ ନୟନ ଦେଖିଲେ,
1: ନିଉଛାଳି
0: ହୋଇ ହରି ନମସ୍କାର
1: ନମସ୍କାର କଲେ।
0: ଏକାଳେ ଯୁଧିଷ୍ଠିର

0: ନାରାୟଣ
1: ଆପଣଙ୍କୁ କଣ ଅଜଣା?
0: ଆଚ୍ଛା,
1: ଦୁର୍ଯ୍ୟୋଧନର କବଚ ପଶା ଖେଳରେ ଏଭଳି ତ ସାଥୀ ପାଇଲି। ଏବେ ମୋର ଭାଇ ଅର୍ଜୁନଙ୍କୁ ହାରାବତୀ ନାମିନୀ କନ୍ୟା ଜିନ୍ନକୁ ପରେ ପତନ କରିଛି,
0: ପକେଇ ଦେଇଛି ପ୍ରଭୁ।
1: ଯେତେବେଳେ ଭାବଗ୍ରାହୀ ଶୁଣିଲେ ଯୁଧିଷ୍ଠିରଙ୍କୁ ସଙ୍ଗରେ ଧରି ଆସିଲେ ମଣିମହଲ ଦେଶକୁ, ଯୋଉ ଜାଗାରେ କି ରହିଛି ହାରାବତୀ।

0: ଭାଇ ଯେମିତି ହାରାବତୀ ଭଗବାନଙ୍କୁ ଚକ୍ଷୁରେ ଦେଖିଛି,
1: ଆଚ୍ଛା ଆଚ୍ଛା,
0: ନୁ ଚାଲିଛି ଚରଣ ଅମୃତ ଚରଣ
1: କରିଛି,
0: କାହିଁକି ତୁ ପକେଇଲେ ଭିତରେ
1: ଅର୍ଜୁନଙ୍କୁ
0: ସେହି କାଳେ ହାରା

0: ଶଙ୍କୁ ଶନି ବଣରେ ମୁଁ ହିଁ କରିଲି
1: ବରଣ
0: ବୋଲି କରି ଧରିଗଲି ମୁଁ ଆପଣା ସଦନ
1: ମୋ
0: ପଦରେ ସ୍ୱୀକାର ନ କଲେ
1: ଅରଜୁନ
0: ତେଣୁ ଜୀର୍ଣ୍ଣ ଗୁବ ମଧ୍ୟ ଦେଇଛି
1: ପକାଇଣ
0: ସେତେବେଳେ ଭାବଗ୍ରାହୀ କହିଲେ ସୁନ୍ଦରୀ
1: ସୁନ୍ଦରୀ
0: ମୋର ସଖା ହଉଛି ଦିଦି କୃଷ୍ଣ ଅର୍ଜୁନ ଧାର କର
1: ମୋର ସାଙ୍ଗ
0: ଏ କାଳରେ ହାରାବତୀ କହିଲା ବୁଝାଇ ଜବାବ ଦିଅ ମୁଁ ଆଗରେ ଭାବ ଅର୍ଜୁନ ଯେବେ ମୋର ହେ ପ୍ରାଣ
1: ସର
0: ତେବେ ଅବଶ୍ୟ
1: କରିବି ଉଦ୍ଧାର
0: ସେତେବେଳେ ସତ୍ୟ ସେଇ ସମୟରେ

0: ବଚନ ଦେଲେ ଦେବ
1: ହବ ଗ୍ରାହୀ ରାମ ହେ ରାମ ରାମ
0: ରାବତ ମୁଁ କହିଲେ ମୋ ନାମ ହଉଛି ବାଞ୍ଛାନିଧି ଆଉ ମୁଁ ସତ୍ୟବାଦୀ ବରାବର ତୁମର କଥା ରଖି ଉଦ୍ଧାର କର
2: ତୁମର କଥା
0: ହାରାବତୀ ଭିତରକୁ ଯାଇ ଯେମିତି ଅର୍ଜୁନଙ୍କୁ ଉଦ୍ଧାର କରି ଆଣିଛି ଏ କାଳେ ଭାବଗ୍ରାହୀ ଆନନ୍ଦ ମନ ହେଲେ ସହଦେବ ବୀରକୁ ପୁଣି ପୁଛା କଲେ
2: ଆଚ୍ଛା କଣ।

0: ଏଇଭଳିଆ ଅବସ୍ଥାରେ ଶ୍ରୋତା ମଣ୍ଡଳୀ ଯେ ଆମର ଏତିକି ନିବେଦନ, ଗୁରୁଜନଙ୍କର ଭକତି
1: ନକରି ହତମାନୁ,
0: ଯେ ଯାହା କରଇ ପଶ୍ଚାତେ ଭୋଗ କରଇ ତାହା ଗୁରୁଜନେ ହତ ଆଦର
1: ନିଜ ପାଇଁ ଥୁଆ
0: ଭଳି ଅବସ୍ଥାରେ
1: ଆଚ୍ଛା
0: ହାରାବତୀ ଆଗରେ ଭଗବାନ ଜବାବ ଦେଲେ ଅର୍ଜୁନଙ୍କୁ ତୁମର ସହିତ ମୁଁ ବିବାହ କରିବି।
1: ଆଚ୍ଛା ଆଚ୍ଛା।
0: ତାପରେ ସହଦେବକୁ ପୃଥା କଲେ ଭାବଗ୍ରାହୀ କିରେ ବାବୁ ସହଦେବ
1: ସହଦେବ
0: ନିଧନ ନିକୁମ୍ବାସୁର କା ହସ୍ତରେ।
1: ଆଚ୍ଛା।
0: ସେହି କାଳେ ସହଦେବ ଯେ ବୋଲନ୍ତି ବଚନ ଅର୍ଜୁନଙ୍କ ହସ୍ତେ ଅସୁର ହୋଇବନି।

0: ଗାଡ଼ି ଶୁଣିଲେ ନାଗ ସାପ ଅମୀର ଗାତର ହେବାଟା ଉନୁ ହୋଇ ସୁନ୍ଦର ପଦନ୍ତଳା ପଡ଼ିଲେ ଯେ ଶୁଣେ ନାଗ ସାପ ସେଇଭଳି ଅଟଇନି କୁମ୍ଭର ଦର୍ପ ଯେମିତିରେ ଦୁଇ ଦଳ ଭେଟ
1: ଗଲେ
0: ପ୍ରବେଶ ହୋଇଗଲେ ଦେବ ଭାବ
1: ଦଳ
0: ଦଳ ଟା ମାରନ୍ତି ଦେବାନା।

0: ଆରେ ବୁଝିଲୁ ଭଗବାନଙ୍କର ସୁଦର ଚକ୍ର ଯେତେବେଳେ କାର୍ଯ୍ୟକାରୀ ନହିଲା ବ୍ରହ୍ମ ବିଚାର କଲେ
1: କଣ
0: କି ବୁଦ୍ଧି କରିବା
1: ବର୍ତ୍ତମାନ
0: ଅର୍ଜୁନଙ୍କୁ ଚାହିଁ ନ ବୋଲନ୍ତି ଭାବଗ୍ରାହୀ କଣ ରେ ପାର୍ଥ ବୀର ରହିଛୁ ନାହିଁ ସହଦେବ କହିଲେ ସହଦେବଙ୍କୁ ପଚାରିବାରୁ ସହଦେବ କହିଲେ ସୂର୍ଯ୍ୟଙ୍କର ଚକ୍ର ସୂର୍ଯ୍ୟାବର୍ତ୍ତ ଆଣ ହେବ।

0: ଅଧର କାମଡ଼ି ରଦନକୁ ଭିଡ଼ିଣ ବୋଇଲରେ ଗୌଡ଼ ଆରେ
1: ନାରାୟଣ
0: କିମିତି ବଳୁଆ ଚିହ୍ନିବିରେ ବହନ ଯେ କାଳେ ଭାବଗ୍ରାହୀ କମ୍ପମାନ ସୁଦର୍ଶନ ଚକ୍ରଡାକୁ
1: ଧରିଲେ
0: ମରିଲୁ ମରିଲୁ ମରିଲୁ ଅସୁର ଏକାଥରେ ଭଗବାନ କଲେ
1: ପ୍ରହାର
0: ସେ କାଳେ କୁମ୍ଭ ଚକ୍ରକୁ ଧରିଲା ବୁଲାଇ ବୁଲେ ଆକାଶକୁ ଫିଙ୍ଗି
1: ଗଲା।

0: ଭାଇ
1: ହଁ,
0: ଯେତେବେଳେ ଅର୍ଜୁନଙ୍କ ହସ୍ତରେ
1: ଆଚ୍ଛା ଆଚ୍ଛା
0: ପଡିଛି ସୂର୍ଯ୍ୟାବର୍ତ
1: ଚକ୍ର,
0: ଏଣେ ଅସୁରର ବାମଙ୍ଗ ବାମନୟନ କମ୍ପମାନ, ଏ ପ୍ରଚଣ୍ଡ ମୂର୍ତ୍ତି ଧରି
1: ଅର୍ଜୁନ,
0: ପ୍ରଚଣ୍ଡ ମୂର୍ତ୍ତି ଧରି
1: ଅର୍ଜୁନ,
0: ସୂର୍ଯ୍ୟାବର୍ତ ଚକ୍ର ଦେଲେ
1: ଛାଡ଼ିଲା,
0: ସୂର୍ଯ୍ୟଙ୍କର କାନ୍ତି
1: ଧରିଲା,
0: ଏକାଧାରେ ଅସୁରରେ ଦୁଇ ଖଣ୍ଡ
1: କଲା, ରାମ ଜେ ରାମ, ରାମ ଜେ ଭଜ, ରାମ ଜେ ସୀତାରାମ, ନବୀନ ଶ୍ୟାମ,
0: ଏକାଧାରେ ଅସୁରର ପ୍ରାଣବାୟୁ ଉଡି ଯାଇଛି।
1: ଆଚ୍ଛା ଆଚ୍ଛା,
0: ଆକାଶ ମାର୍ଗରେ ଦେବବୃନ୍ଦ ପୃଷ୍ପ ବୃଷ୍ଟି କଲେ,
1: କଲେ
0: ମାତଳୀ ସହିତ
1: ଆହା
0: ପଠେଇଲେ ଦେବେନ୍ଦ୍ର ଯେ ଅର୍ଜୁନକୁ ଆମନ୍ତ୍ରଣ କରି ନେବା ପାଇଁ,
1: ମୋର ପୁତ୍ରକୁ ଧରି ଆସ।
0: ଏହି କାଳେ ଅର୍ଜୁନ ସହିତ ହାରାବତୀକୁ ନେଇ ପହଞ୍ଚିଲେ ସ୍ୱର୍ଗପୁରରେ।

0: ହାରାବତୀକୁ ଦେଖି ଦେବେନ୍ଦ୍ର ଭାବନା କଲେ
1: କଣ
0: ସୁନ୍ଦରୀ
1: ହଁ
0: ଏଇ କାଳେ ହାରାବତୀ କହିଲା ବୁଝାଇ
1: ହଁ
0: ତୁମେ ମୋର ବାପା ମୁଁ ରମ୍ଭାର ଜେମା ଦେଇ
1: ଜେମା ଦେଇ
0: ନିକୁମ୍ଭାସୁର ମତେ ଧରିନ ଯାଉଥିଲା
1: ଆଚ୍ଛା
0: ଏଇ ବିପଦ କାଳରେ ଅର୍ଜୁନଙ୍କର ମୋର ସାକ୍ଷାତ

ଲୋକଗୀତ କ୍ରମରେ ପ୍ରଚାର କଲୁ ଦାସକାଠିଆ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜା ନଚଲେ ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଶିଳ୍ପୀ ରାହତ ଫତେହ ଅଲ୍ଲୀ ଖାନ, ଗୀତିକାର ଜୟଦୀପ ସାହାନୀ ଏବଂ ପିୟୁଷ ମିଶ୍ରା, ସଙ୍ଗୀତ ସଲିମ ସୁଲେମାନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଧୁମ୍ ଥ୍ରୀ ଚଳଚ୍ଚିତ୍ରରୁ। ଶିଳ୍ପୀ ସିଦ୍ଧାର୍ଥ ମହାଦେବନ ଏବଂ ଶିଳ୍ପା ରାଓ, ଗୀତିକାର ସମୀର, ସଙ୍ଗୀତ ପ୍ରୀତମ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆଚ୍ଛା
3: ଦାସ ବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଶ୍ରୋତା ବନ୍ଧୁ, ଆପଣମାନେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଗ୍ୟାଙ୍ଗଷ୍ଟାର ଚଳଚ୍ଚିତ୍ରରୁ। ଶିଳ୍ପୀ କେକେ, ଗୀତିକାର ସୟଦ କାଦ୍ରୀ, ସଙ୍ଗୀତ ପ୍ରୀତମ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ସିଟି ଲାଇଟ୍ସ ଚଳଚ୍ଚିତ୍ରରୁ। ଶିଳ୍ପୀ ଅରିଜିତ ସିଂ, ଗୀତିକାର ରଶ୍ମି ମିଶ୍ରା, ସଙ୍ଗୀତ ଜିତ୍ ଗାଙ୍ଗୁଲି।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ରେହନା ହେ ତେରେ ଦିଲ ମେ ଚଳଚ୍ଚିତ୍ରରୁ। ଶିଳ୍ପୀ କେକେ, ଗୀତିକାର ସମୀର, ସଙ୍ଗୀତ ହରିଶ ଜୟରାଜ।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସୌରଭାଷାର କାର୍ଯ୍ୟକ୍ରମ ତାରୱା। ଉପସ୍ଥାପନା କରିଛନ୍ତି ଗାଗାରିନ୍ ସବର ଏବଂ ବିଷ୍ଣୁପ୍ରିୟା କାର୍ଜୀ।

ପ୍ରଚାର କଲୁ ସୌରଭାଷାର କାର୍ଯ୍ୟକ୍ରମ ତାରୁଆ। ଉପସ୍ଥାପନା କରିଥିଲେ ଗାଗାରିନ୍ ସବର ଏବଂ ବିଷ୍ଣୁପ୍ରିୟା କାର୍ଜି। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କିଛି ଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ରୀନାରାଣୀ ପ୍ରଧାନ, ଗୀତିକାର ଡକ୍ଟର ଶିବକୁମାର ରଥ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ତାହେଲେ ଏଇଟା ଏକଦମ ସିମ୍ପଲ ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପରବର୍ତ୍ତୀ ଶିଳ୍ପୀ ଜୁବିନ ନୌଟିଆଲ ଏବଂ ପାୟଲ ଦେବ।

0: ପ୍ରଚାର କଲୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷବାସ କଥା।
1: ଆଜି ଚାଷବାସ କଥାରେ ରହିଛି ଲଙ୍କା ମରିଚ ଚାଷ ବିଷୟରେ। ଆମ ରାଜ୍ୟରେ ଲଙ୍କା ଏକ ଲାଭକାରୀ ଫସଲ। ପ୍ରତ୍ୟେକ ଘର ଲାଗି ଲଙ୍କାର ପ୍ରଚୁର ଆବଶ୍ୟକତା ଥିବାରୁ ଆମ ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରେ ଲଙ୍କା ମରିଚ ଚାଷ କରାଯାଇଥାଏ। ଲଙ୍କା ଗଛ ସାଧାରଣତଃ ସମସ୍ତ ପ୍ରକାର ମାଟିରେ ଚାଷ କରାଯାଇଥାଏ। ଏଥିଲାଗି ଉର୍ବର, ଦୋରସା ଓ ନିଗିଡ଼ା ମାଟିରେ ଲଙ୍କା ଚାଷ କଲେ ଅଧିକ ଅମଳ ହୋଇଥାଏ। ପାଣିର ସୁବିଧା ଥିଲେ ଲଙ୍କା ମରିଚ ବର୍ଷ ସାରା ଚାଷ କରାଯାଇଥାଏ। ସେଥିପାଇଁ ଲଙ୍କାର ତଳି ପ୍ରସ୍ତୁତି କେମିତି କରିବା? ଗୋଟିଏ ଏକର ଜମି ନିମନ୍ତେ ସର୍ବାଧିକ 300 ଗ୍ରାମ ମଞ୍ଜିର ଆବଶ୍ୟକ ହୋଇଥାଏ। ମଞ୍ଜି ଲଗାଇବା ଆଗରୁ ମଞ୍ଜିକୁ ଥିରାମ ଅଥବା କ୍ୟାପ୍ଟେନ୍ ଦ୍ୱାରା ବିଶୋଧିତ କରିନେବାକୁ ପଡ଼ିଥାଏ। ତଳି ଘେରାରେ ଭଲ ଭାବରେ ସଢ଼ା, ଗୁଣ୍ଡ, ଗୋବର ଖତ ଦେଇ ମଞ୍ଜି ବୁଣାଯାଇଥାଏ। ମଞ୍ଜି ବୁଣିବାର ମାସେ ଦେଢ଼ ମାସ ପରେ ଚାରାଗୁଡ଼ିକ ଜମିରେ ଲଗାଇବା ଲାଗି ଉପଯୁକ୍ତ ହୋଇଥାଏ। 1 ଡେସିମିଲ୍ ଜମିରେ ଚାରା ପକାଇଲେ ତାହା ଗୋଟିଏ ଏକର ଜମିରେ ଲଗାଯାଇପାରିବ।

0: କ୍ଷେତ ପ୍ରସ୍ତୁତି କଥା ଯଦି କହିବା, ଜମିକୁ ସର୍ବପ୍ରଥମ 4-5 ଓଡ଼ ଚାଷ କରି ଗୁଣ୍ଡ କରିଦେବାକୁ ହେବ। ଶେଷ ଓଡ଼ ଚାଷ ସମୟରେ ସର୍ବାଧିକ 12 ଶଗଡ଼ ଖତ ଏକର ପ୍ରତି ପ୍ରୟୋଗ କରି ମାଟିରେ ମିଶାଇ ଜମିରେ ମଇ ଦେଇ ସମାନ କରିଦେବାକୁ ପଡ଼ିବ। ଲଙ୍କା ଲଗାଇବା ଲାଗି ପଟାଳିମାନ ସୃଷ୍ଟି କରିବାକୁ ପଡ଼ିବ। ପ୍ରତି ପଟାଳିରେ ଯେପରି ଜଳସେଚନର ସୁବିଧା ହୋଇପାରିବ ସେହିପରି ସିଆର୍ ମାନ କରିବାକୁ ପଡ଼ିଥାଏ। ଧାଡ଼ିକୁ ଧାଡ଼ି 2 ଫୁଟ ଓ ଗଛକୁ ଗଛ 2 ଫୁଟ ବ୍ୟବଧାନ ରଖି ଗଛ ଲଗାଇବ। କ୍ୟାପ୍ସିକମ୍ ଲଙ୍କା ଅଳ୍ପ ଉଚ୍ଚ ହୋଇ ଝଙ୍କାଳିଆ ହେଉଥିବାରୁ ତାକୁ କମ୍ ବ୍ୟବଧାନ ମଧ୍ୟରେ ଲଗାଇପାରିବେ। ବିହନ କଥା ଯଦି କହିବା, ସାଧାରଣତଃ ଆମ ରାଜ୍ୟରେ 6 ପ୍ରକାର ଜାତିର ଲଙ୍କା ଚାଷ କରାଯାଇଥାଏ। ତାହା ହେଲା G1, G2, G5, SCP, 46, ସୂର୍ଯ୍ୟମୁଖୀ ଓ ଜ୍ୱାଳା। କ୍ଷେତକୁ କେମିତି ଜଳସେଚନ କରିବା, ଲଙ୍କା ଚାରା ଲଗାଇବାର 3 ସପ୍ତାହ ପରେ ଓ ତା'ପର 3 ସପ୍ତାହ ପରେ ଏହିପରି 2 ଥର କୋଡ଼ା ଖୋସା କରାଯାଇଥାଏ। ଏହି ସମୟରେ କ୍ଷେତର ଘାସ ସବୁକୁ ବାଛି ପରିଷ୍କାର କରିଦେବାକୁ ହେବ। ଆଉ ମଧ୍ୟ ଆବଶ୍ୟକ ପରିମାଣରେ ପୁଣି ଥରେ ଖତ ସାର ପ୍ରୟୋଗ କରାଯିବାକୁ ପଡ଼ିବ। ଯତ୍ନ ସହକାରେ ଥରକୁ ଥର ଜମିର ବତର ଦେଖି ଗଛକୁ ଜଳସେଚନ କରିବାକୁ ପଡ଼ିଥାଏ। ଜଳସେଚନ ଆବଶ୍ୟକ ପରିମାଣରେ କରା ନଗଲେ ଫଳ ଫଳିବା କମିଯାଇଥାଏ। ଲଙ୍କା ଗଛରେ ସାଧାରଣତଃ ହଳଦୀ ଗୁଣ୍ଡ ପୋକ ଲାଗିଥାଏ। ଏହା ବାଦ ଯେଉଁ ପୋକ ଓ ଫଳକଟା ପୋକ ଲଙ୍କା ମରିଚ ଫସଲର ବିଶେଷ କ୍ଷତି କରିଥାନ୍ତି। ଏପରି ପୋକ ଆକ୍ରମଣରୁ ଗଛକୁ ରକ୍ଷା କରିବାକୁ ହେଲେ ସେଭିନ୍ ମେଟାସିଷ୍ଟକସ୍ ଆବଶ୍ୟକ ପାଣିରେ ମିଶାଇ କ୍ଷେତରେ ସ୍ପ୍ରେ କରିବାକୁ ପଡ଼ିଥାଏ। ଲଙ୍କା ଚାଷରେ ଝାଉଁଳା ରୋଗ ମଧ୍ୟ ହୋଇଥାଏ। ଏଥିସହିତ ଲଙ୍କା ଗଛକୁ ଭାଇରସ୍ ରୋଗ ମଧ୍ୟ ସଂକ୍ରମିତ ହୋଇଥାଏ। ଏହା ବ୍ୟତୀତ ଯେଉଁ କ୍ଷେତରେ ବାଇଗଣ କିମ୍ବା ବିଲାତି ବାଇଗଣ ଲଗାଇଥିବେ ସେହିସବୁ ଜମିରେ ଲଙ୍କା ଚାଷ କରିବେ ନାହିଁ। ପ୍ରତି ଏକର ପିଛା କଞ୍ଚା ଲଙ୍କା ସର୍ବାଧିକ 30-35 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇଥାଏ। କଞ୍ଚା ଲଙ୍କା ବିକ୍ରୟ କରିବାର ବିଶେଷ ସୁବିଧା ନଥିଲେ ମଧ୍ୟ କଞ୍ଚା ଲଙ୍କାକୁ ଶୁଖେଇକିରି ବିକ୍ରୟ ମଧ୍ୟ କରିପାରିବେ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନା ଲିଲି ତ୍ରିପାଠୀ ଏବଂ ଟିକିନା ତ୍ରିପାଠୀ।

0: ନମସ୍କାର ଶ୍ରୋତା ଭଉଣୀ, ଶୁଭେଚ୍ଛା ଆଉ ଶୁଭକାମନା ସହ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ ଘର ଓ ଘରଣୀ। ଆଜି ପାଇଁ ଉପସ୍ଥାପନାରେ ମୁଁ ଟିକିନା
1: ଓ ମୁଁ ଲିଲି। ଟିକିନା, ଘରେ ସମ୍ପର୍କ ଯୋଡ଼େ ମା, ଆଉ ବିଶ୍ୱ ମଞ୍ଚରେ ଦେଶକୁ ଯୋଡ଼େ ମହିଳା କୂଟନୀତିଜ୍ଞ। ତାଙ୍କ କଥାରେ ଯୁଦ୍ଧ ଥମେ, ଆଉ ତାଙ୍କ ନିଷ୍ପତ୍ତିରେ ଶାନ୍ତି ଜନ୍ମେ। କଣ ଠିକ କହିଲି ନା?
0: ହଁ, ଆଜି ହେଉଛି ଜୁନ୍ ମାସର 24 ତାରିଖ। ତାରିଖଟି ସିନା ଛୋଟ, କିନ୍ତୁ କଥାଟି ବଡ଼, କାରଣ ଆଜି ହେଉଛି କୂଟନୀତିରେ ମହିଳାଙ୍କ ଅନ୍ତର୍ଜାତୀୟ ଦିବସ। 2016 ମସିହାରୁ ମହିଳାମାନେ କୂଟନୀତିରେ କାମ କରିବା ଆରମ୍ଭ କଲେ, ଆଉ 2020 ୟୁଏନ୍ ଏହି ଦିନକୁ ସ୍ୱୀକୃତି ଦେଲା।
1: କାରଣ କୂଟନୀତି ମାନେ

0: କେବଳ ଶକ୍ତି ନୁହେଁ, କୂଟନୀତିମାନେ ସହନଶୀଳତା ଓ ବୁଝାମଣା ମଧ୍ୟ। ଆଉ ଏହି ଗୁଣଗୁଡ଼ିକ ତ ମହିଳାମାନଙ୍କ ପାଖରେ ଯେପରି ପ୍ରକୃତିଦତ୍ତ,
1: ତେଣୁ ଶ୍ରୋତା ଭଉଣୀ, ସେହି ସମସ୍ତ ମହିଳା ଅଫିସର ଡିପ୍ଲୋମେଟ୍କୁ ସଲାମ କରିବା ଯେଉଁମାନେ ଟେବୁଲ ଉପରେ କଲମ ଧରି ଦୁନିଆ ବଦଳାଉଛନ୍ତି। ତେଣୁ ଶାନ୍ତି ପାଇଁ କହୁଥିବା ପ୍ରତି ନାରୀ ସ୍ୱରକୁ ନମନ କରି ଶୁଣିବା ଗୋଟିଏ ସ୍ୱତନ୍ତ୍ର ଗୀତଟିଏ।

0: ଟିକିନା, କାର୍ଯ୍ୟକ୍ରମ ଆରମ୍ଭରୁ ଆଜି ଆମେ ମାଙ୍କ ବିଷୟରେ କଥା ହେଲେ ନା? ଆଚ୍ଛା, ଆଜି କହିଲ, ତାରିଖଟି କ'ଣ?
1: ଆଜି 24 ତାରିଖ।
0: ଆଉ କେଉଁ ବାର?
1: ବୁଧବାର।
0: ଆଜି କୌଣସି ଛୁଟି ନାହିଁ କି କୌଣସି ପର୍ବ ମଧ୍ୟ ନାହିଁ, କିନ୍ତୁ ଆଜି ମୋ ପାଇଁ ସ୍ପେଶିଆଲ, ଆଉ ହଁ ଆପଣମାନଙ୍କ ପାଇଁ ବି ହେବ। କାରଣ ଆଜି ଆମେ ସେଇ ଜଣଙ୍କ ବିଷୟରେ କଥା ହେବା ଯିଏ ପର୍ବ ବିନା ପ୍ରତିଦିନ ଆମ ପାଇଁ ପର୍ବ ପାଳିଥାନ୍ତି, ଯିଏ ଭୋକ ଲାଗିବା ପୂର୍ବରୁ ଥାଳି ବଢ଼ାଇ ଦିଅନ୍ତି, ଯିଏ ଆମ କଷ୍ଟ ଦେଖି ନିଜ କଷ୍ଟକୁ ଭୁଲି ଯାଆନ୍ତି।
1: ହଁ ଶ୍ରୋତା ଭଉଣୀ, ଆପଣମାନେ ଠିକ୍ ଜାଣିପାରିଥିବେ, ସେ ହେଉଛନ୍ତି ଆମ ମା। ଚାଲନ୍ତୁ ତାହେଲେ ଆଉ ଡେରି ନ କରି ଆମ ଭଳି ଜଣେ ମାଙ୍କଠୁ ଶୁଣିନେବା ଏକ ସୁନ୍ଦର ସାକ୍ଷାତକାରଟି।
2: ମ୍ୟାଡମ ନମସ୍କାର।
3: ନମସ୍କାର ମ୍ୟାଡମ,
2: ଘର ଓ ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ।
3: ଧନ୍ୟବାଦ ମ୍ୟାଡମ।
2: ମ୍ୟାଡମ ଆପଣଙ୍କର ପରିଚୟ ଆମ ଶ୍ରୋତା ଭଉଣୀ ମାନଙ୍କୁ ଜଣାଇବେ?
3: ମୋର ପରିଚୟ ହେଲା, ମୋ ନାଁ ଦୀପ୍ତିମୟୀ ସାବତ, ମୁଁ ଜଣେ ହାଉସୱାଇଫ, ମୁଁ ଜୟପୁର ବାସିନ୍ଦା।
2: ମ୍ୟାଡମ ଆପଣଙ୍କର ପିଲା ଛୁଆ କେତୋଟି?
3: ମୋର ଗୋଟିଏ ଝିଅ ମ୍ୟାଡମ।
2: ସେ କଣ କରେ?
3: ସେ ବର୍ତ୍ତମାନ ଏବେ 10th ଷ୍ଟାଣ୍ଡାର୍ଡରେ ପଢୁଛି।
2: ମ୍ୟାଡମ ସତ କହିବେ, ମା ହେବା ପରେ ଆପଣଙ୍କୁ ପ୍ରଥମେ କିପରି ଅନୁଭବ ହୋଇଥିଲା?
3: ଦେଖ ମ୍ୟାଡମ, ମା ହେବା ମାନେ ତାର ଅନୁଭବ ତ କିଛି ନିଆରା, ସେ ଜଣେ ମା ହେବା ତାଠୁ ଖୁସିର ଜିନିଷ କିଛି ନଥାଏ। ଦୁନିଆର ସବୁଠୁ ବଡ ଖୁସି ହେଉଛି ନିଜ ମା ହେବା ଗୋଟେ, ଆଉ ତାର ଅନୁଭବ ଗୋଟେ ଅଲଗା ପ୍ରକାରର ଥାଏ। ସବୁ କିଛିକୁ ପଛରେ ରଖି ସେ ପ୍ରଥମେ ମା ହେବାର ସୁଖଟା ହିଁ ଅନୁଭବ କରିଥାଏ।
2: ମା ହେବା ପରେ ଆପଣଙ୍କର ଜୀବନରେ କଣ ପରିବର୍ତ୍ତନ ଆସିଥିଲା?
3: ହଁ ନିଶ୍ଚୟ ମ୍ୟାଡମ, ମା ହେବା ପରେ ତ ପ୍ରତ୍ୟେକ ମା ର ଜୀବନରେ କିଛି ନା କିଛି ପରିବର୍ତ୍ତନ ରହିଛି। ପରିବର୍ତ୍ତନ ନଥିଲେ ମଧ୍ୟ ପରିବର୍ତ୍ତନ ପଳେଇ ଆସେ ମଧ୍ୟ ସେ ମା ହେବା, ହେଲେ ସିଏ କଣ ନିଜ ଠାରୁ ନିଜ ଅଧିକ ସନ୍ତାନର ସୁଖ ଚାହେଁ, ସୁରକ୍ଷା ଚାହେଁ, ଆଉ ଭବିଷ୍ୟତ ବିଷୟରେ ହିଁ ତାର ଚିନ୍ତା କରେ। ମା ହେବା ପରେ ତାର ଦାୟିତ୍ୱ ବି ବହୁତ ବଢିଯାଏ। ଆଉ ଗୋଟେ କଥା, ମା ହେଲେ ଭଗବାନ ତାକୁ କେମିତି ମା ର ଶକ୍ତି ଦେଇଛନ୍ତି ତ ମୁଁ ଜାଣିନି, କିନ୍ତୁ ମା ହେବା ପରେ ନିଶ୍ଚୟ ତାର ଧୈର୍ଯ୍ୟ ଆଉ ତ୍ୟାଗ ମଧ୍ୟ ବହୁତ ବଢିଯାଏ। ଆଉ ସନ୍ତାନର ହସ ଖୁସି ତା ଜୀବନର ସବୁଠୁ ବଡ ଆନନ୍ଦ ରହିଯାଏ ତାର। ଏମିତି ମା ର ବହୁତ ତ୍ୟାଗ ଅଛି, ବହୁତ ଇଏ ଅଛି। ଆଉ ମା ହେବା ପୂର୍ବରୁ ତ ମା ମାନେ ଯୋଉମାନେ ମା ହେଇନଥିବେ ସେ ନିଜ ନିଜ ପାଇଁ ବୋଲି ବଞ୍ଚୁଥିବେ, କିନ୍ତୁ ମା ହେଲା ପରେ ନିଜେ ପିଲା ପାଇଁ ହିଁ ବଞ୍ଚେ। ତାର ନିଜର ଲକ୍ଷ୍ୟ ହେଲା ତାର ପିଲା ପାଇଁ ହିଁ ବଞ୍ଚିବା, ଏହା ହେଲା ମା ର ଜୀବନର ସବୁଠୁ ବଡ ପରିବର୍ତ୍ତନ।
2: ଆପଣ ତ ଜଣେ ମା, କିନ୍ତୁ ମା ହିସାବରେ ଆପଣ ସବୁଠୁ କଣ ବଡ ତ୍ୟାଗ କରିଛନ୍ତି?
3: ମା ମାନେ ତ ବହୁତ କିଛି ତ୍ୟାଗ କରୁଛନ୍ତି, ପିଲାମାନଙ୍କ ପାଇଁ ବୋଲି ସେମାନେ ତ୍ୟାଗ କରିଦଉଛନ୍ତି ନିଜର ମୁଖ ଆରାମ ଆଉ ନିଜର ଇଚ୍ଛାକୁ ମଧ୍ୟ ପଛରେ ରଖିକି ସନ୍ତାନର ଖୁସି ଚାହୁଁଛନ୍ତି, ତାଙ୍କ ଭବିଷ୍ୟତ କେମିତି ଭଲ ହବ ସେ ବିଷୟରେ ଚିନ୍ତା କରନ୍ତି, କେମିତି ସେମାନେ ଆଗକୁ ଯିବେ, ତାଙ୍କର ପ୍ରତ୍ୟେକ ସ୍ୱପ୍ନ କେମିତି ପୂର୍ଣ୍ଣ ହବ, ସେଇ ସବୁ ଜିନିଷ ନିଜରେ ରଖିକି ମା ମାନେ ନିଜ ସମୟକୁ ମଧ୍ୟ ତ୍ୟାଗ କରୁଛନ୍ତି, ନିଜ ସ୍ୱପ୍ନକୁ ମଧ୍ୟ ତ୍ୟାଗ କରୁଛନ୍ତି ପିଲାମାନଙ୍କ ପାଇଁ ବୋଲି। ସବୁ ବହୁତ ବଡ ତ୍ୟାଗ ଅଛି ମା ମାନଙ୍କର। କିନ୍ତୁ ଆଉ ଗୋଟେ କଥା ହେଲା ମ୍ୟାଡମ, ଯେତେବେଳେ ସବୁ ତ୍ୟାଗ କଲା ପରେ ମଧ୍ୟ

ଯେ ସନ୍ତାନ ଯଦି ମା ବୋଲି ଥରେ ଡାକିଦିଏ, ମା ଯଦି କୋଳରେ ଯଦି ସ୍ନେହ ପାଏ, ତେବେ ମା ସବୁ କିଛି ସବୁ ତ୍ୟାଗ ସେ ଭୁଲି ଯାଏ ସେତେବେଳେ।

0: ତାହେଲେ ମ୍ୟାଡାମ ମାର ତ ବହୁତ କିଛି ଦାୟିତ୍ୱ ଆଉ କର୍ତ୍ତବ୍ୟ ରହିଥାଏ, କିନ୍ତୁ
1: ହଁ
0: ଦାୟିତ୍ୱ ଆଉ କର୍ତ୍ତବ୍ୟ କରିବା ଭିତରେ ଆପଣ ନିଜର ଇଚ୍ଛାକୁ ମଧ୍ୟ ଆପଣ କେମିତି ବାଲାନ୍ସ ରଖନ୍ତି?
1: ନିଜର ଇଚ୍ଛା ତ ପ୍ରଥମେ କିଛି ନଥାଏ ମ୍ୟାଡମ, ଆଉ ପିଲାର ଦାୟିତ୍ୱ ହିଁ ମାର ଇଚ୍ଛା ହେଇଯାଇଥାଏ ସବୁବେଳେ, ଆଉ ଦାୟିତ୍ୱ ଇଚ୍ଛା ଭିତରେ ମଧ୍ୟ ସନ୍ତୁଳନ କରିବାକୁ ପଡିଥାଏ ଏକା। ପ୍ରଥମେ ଦାୟିତ୍ୱ ଗୁଡିକ ପୂର୍ଣ୍ଣ କରେ, ସବୁ ପରିବାର ବି ଅଛନ୍ତି, ପିଲା ଛୋଟ ପିଲା ବି ଅଛନ୍ତି, ସନ୍ତାନମାନଙ୍କ ପାଇଁ ମଧ୍ୟ ଦାୟିତ୍ୱ ସବୁ କରିସାରିଲା ପରେ ନିଜ ପାଇଁ ମଧ୍ୟ କିଛି ସମୟ ବାହାର କରିବାକୁ ପଡେ। ଆଉ ନିଜର ଇଚ୍ଛାକୁ ତ ସମ୍ପୂର୍ଣ୍ଣ ଭାବରେ ଭୁଲି ଯିବା ବି ଠିକ ନୁହେଁ, ନିଜର ବି କେତେଟା ଇଚ୍ଛା ଅଛି, ସେଗୁଡାକ ବି ନିଜକୁ ପୂର୍ଣ୍ଣ କରିବାକୁ ପଡିବ ପରିସ୍ଥିତି ଅନୁଯାୟୀ। ତ ବାଧ୍ୟ ଆମେ ତ ସବୁ ଜିନିଷ ଆମେ ତ ପୂର୍ଣ୍ଣ କରିପାରିବାନି, କିନ୍ତୁ ପରିସ୍ଥିତି ଅନୁଯାୟୀ କେତେଟା ଇଚ୍ଛା ଆମେ ପୂର୍ଣ୍ଣ କରିବାକୁ ପଡେ। ଏହିପରି ଏକା ଦାୟିତ୍ୱ ଆଉ ଇଚ୍ଛା ଭିତରେ କେତିକି ଆମେ ବାଲାନ୍ସ କରିବାକୁ ପଡୁଛି ଆମକୁ।
0: ପିଲାଟି ବଡ ହେଲା ପରେ ଆପଣ ତାକୁ ନେଇକି କଣ ସ୍ୱପ୍ନ ଦେଖିଛନ୍ତି?
1: ମା ମାନଙ୍କର ସବୁବେଳେ ସ୍ୱପ୍ନ ଥାଏ ସେ ପିଲା କେମିତି ଖୁସିରେ ରହିବ, ଭଲ ମଣିଷ କେମିତି ହବ। ଆଉ ଗୋଟେ କଥା ହେଲା ମ୍ୟାଡମ, ସବୁ ପ୍ରତ୍ୟେକ ମା ଚାହାନ୍ତି ନିଜର ପିଲା ସତ୍ୟବାଦୀ ହଉ, ସତ କଥା କହୁ, ଦାୟିତ୍ୱବାନ ହଉ, ଖାସ କରି ବଡମାନଙ୍କ ପ୍ରତି ସମ୍ମାନ ଦେବା, ପ୍ରତ୍ୟେକ ଛୋଟ ମାନଙ୍କୁ ସ୍ନେହ ଦେବା, ଆଉ ଅନ୍ୟମାନଙ୍କ ପ୍ରତି ମଧ୍ୟ ସମ୍ମାନଶୀଳ ହେବା, ସେଇଭଳି ପ୍ରତ୍ୟେକ ମା ଚାହାନ୍ତି ତାର ସନ୍ତାନ ସେମିତି ହଉ, ଆଉ ତାର ସଫଳତା ବି ତାର ଖୁସି। ଆଉ ମେନ୍ କଥା ହେଲା ମ୍ୟାଡମ, ସେ ନିଜେ ଆତ୍ମନିର୍ଭରଶୀଳ ହଉ, ଜୀବନରେ ସେ କାହା ଉପରେ କେବେ ଡିପେଣ୍ଡେଣ୍ଟ ନ ହଉ।
0: ଆଜିକାଲିରେ ଯୋଉ ପିଲାମାନେ ଅଛନ୍ତି ମ୍ୟାଡମ, ସେମାନଙ୍କୁ କଣ ଶିଖାଇବାକୁ ଚାହିଁବେ?
1: ଦେଖନ୍ତୁ ମ୍ୟାଡମ, ଆଜିକାଲିର ପିଲା ତ ବହୁତ ପ୍ରମ୍ପ୍ଟ ଅଛନ୍ତି, ସେମାନେ ଆଗ କଣ ସବୁ ପିଲାମାନଙ୍କୁ ନିଜ ମା ମାନେ ପ୍ରତ୍ୟେକ କଥା ଶିଖାଇବାକୁ ପଡୁଥିଲା, କିନ୍ତୁ ଆଜିକାଲିର ପିଲା ତ ବହୁତ ପ୍ରମ୍ପ୍ଟ, ସେମାନେ ନିଜେ ନିଜେ କିଛି ଜିନିଷ ଶିଖନ୍ତି। କିନ୍ତୁ ହେଲେ ବି ଆମେ ମା ହିସାବରେ, ଆମେ ବଡମାନେ ହିସାବରେ ଯେମିତିକି ବଡମାନଙ୍କୁ ସମ୍ମାନ କରିବା, ସତ୍ୟ କହିବା, ପରିଶ୍ରମ ହବା, ଆଉ ଦୁନିଆର ସମସ୍ତଙ୍କ ଆଗରେ କେମିତିକି ଆମେ ଭଲ ମଣିଷ ହବା, ସେଗୁଡାକ ପିଲାମାନଙ୍କୁ ଶିଖେଇବା। ଆଉ ପଢାପଢି ତ ପିଲାମାନଙ୍କର ତ ସେଇଟା ସେମାନଙ୍କର ଦାୟିତ୍ୱ, ପାଠ ପଢିବା ତ ପ୍ରତ୍ୟେକ ପିଲାର ଇଏ ଅଛି, ତା ସହିତ ମଧ୍ୟ ଭଲ ବ୍ୟବହାର କରିବା, ଦୟା ଶୃଙ୍ଖଳା ଆଉ ଦାୟିତ୍ୱବାଦ ହେବା ମଧ୍ୟ ନେଇକି ଜୀବନରେ ବହୁତ ଜରୁରୀ ଥାଉଛି। ଆଉ ମୋବାଇଲ ଆଉ ସୋସିଆଲ ମିଡିଆରୁ ସେମାନେ ଯୋଉ ଦେଖୁଛନ୍ତି, ଆଜିକାଲି ଯୋଉ ମୋବାଇଲ ଦେଖୁଛନ୍ତି ଆଉ ସବୁ ଯୋଉ ଶିଖୁଛନ୍ତି, ସେଗୁଡାକୁ ମାନେ ସଠିକ ବ୍ୟବହାର କରି ମୂଲ୍ୟଟାକୁ ବୁଝିବା ଶିଖି ମାନେ ଶିଖିବେ ସେମାନେ ବୋଲି ମୁଁ ଏହା ପିଲାମାନଙ୍କୁ କହିବାକୁ ଚାହୁଁଛି।
0: ଏମିତି କେବେ ହେଇଛି କି ଯେବେ ଆପଣଙ୍କର ପଡୋଶୀ ଡାକିଛନ୍ତି ଯେ ଆସ କଣ କାମ ଅଛି ଘରେ କରିବ, ଯେ ସେତେବେଳେ ଆପଣ ସେମାନଙ୍କୁ କଣ କୁହନ୍ତି?
1: ପଡୋଶୀ ତ କହିବେ ଘରେ ରହିକି କରୁଛ କଣ, ଏଗୁଡାକ ତ ସବୁ ପଚାରେ। ଘରେ ରହିବା ମାନେ ନୁହେଁ ଯେ କାମ କିଛି ନାହିଁ ଆମ ପାଖରେ, ଘରର ସବୁ କାମ ବି କରିବାକୁ ପଡୁଛି ଆମମାନଙ୍କୁ, ପିଲାମାନଙ୍କର ଦେଖାଶୁଣା ବି କରିବାକୁ ପଡୁଥାଏ, ପରିବାରର ଯତ୍ନ ବି ନେବାକୁ ପଡୁଛି, ଆଉ ପରିବାର ଯତ୍ନ ପରିବାର ଭିତରେ ମଧ୍ୟ ନିଜ ଶାଶୁ ଶ୍ୱଶୁର ସମସ୍ତେ ରହୁଛନ୍ତି, ସେମାନଙ୍କର ଦାୟିତ୍ୱ ବି ବୁଝିବାକୁ ପଡୁଥାଏ। ଏଇଟା ଆମର ପରିବାର ଭିତରେ ଏମିତି ଆମ ମା ମାନଙ୍କର ଗୋଟେ କାମ, ଏଗୁଡାକ ସେ କାମର କେବେ ବି ନା ଛୁଟି ଥାଏ ନା କେତେବେଳେ ସେମାନଙ୍କୁ ଗୋଟେ ନିର୍ଦ୍ଦିଷ୍ଟ ସମୟ ଥାଏ ସେମାନଙ୍କର। ଆଉ ଘର ସମ୍ଭାଳିବା ଏମିତି ଯେ ତାର ମାନେ ନା ତାକୁ ସମୟ ଅଛି ନା ତାକୁ ଦରମା ଅଛି ନା କିଛି ନାହିଁ, କିନ୍ତୁ ତାର କର୍ତ୍ତବ୍ୟ ତାର କାମ କେବେ

0: ସରେ ନାହିଁ।
1: ଆପଣ ନିଜ ପାଇଁ କେତେବେଳେ ସମୟ ବାହାର କରନ୍ତି?
0: ନିଜ ପାଇଁ ତ ସମୟ ବାହାର କରିବା ନିହାତି ଦରକାର ଆମ ପାଇଁ, କାରଣ ଆମେ ପରିବାରକୁ ମଧ୍ୟ ସମ୍ଭାଳୁ, ପିଲାମାନଙ୍କୁ ସମ୍ଭାଳୁ, ଆମକୁ ମଧ୍ୟ ତ କିଛିଟା ରିଲାକ୍ସ ହେବା ଦରକାର ନା। କିଛି ସମୟ ବାହାରିବାର ସହଜ ହୁଏନି ଆମ ପାଇଁ, କିନ୍ତୁ କିଛି ମୁହୂର୍ତ୍ତ କରେ ମୁଁ ନିଜ ପାଇଁ ନିଜେ ସମୟ ବାହାର କରିବା ପାଇଁ। ଆଉ ଯେତେବେଳେ ବି ମୁଁ କିଛି ସମୟ ବାହାର କରେ, ମୋ ନିଜ ପସନ୍ଦର ମତେ ଗୀତ ଶୁଣିବାକୁ ଟିକେ ଭଲ ଲାଗେ, ସେମିତି ନିଜ ପାଇଁ ବୋଲି ମୁଁ ନିଜେ ବାହାର କରେ।
1: ମ୍ୟାଡମ ଆପଣଙ୍କର ସ୍ୱପ୍ନ କଣ ରହିଛି?
0: ସ୍ୱପ୍ନ ତ ରହିଛି ମ୍ୟାଡମ, ପିଲାମାନଙ୍କର ଭବିଷ୍ୟତ ହିଁ ମୋର ସ୍ୱପ୍ନ, ଆଉ କିଛି ନାହିଁ। ପିଲାମାନେ କେମିତି ଭଲ ମଣିଷ ହେବେ, ତାଙ୍କ ନିଜେ କେମିତି ଆତ୍ମନିର୍ଭରଶୀଳ ହେବେ, ସେମାନେ ଯାହା ବି କରନ୍ତୁ, ମୁଁ କହୁନି ଯେ ସେମାନେ ସବୁଠୁ ବଡ ହିଁ ହେଇଯାଆନ୍ତୁ, ସମସ୍ତଙ୍କଠୁ ଭଲ ହିଁ କରନ୍ତୁ ସେୟା କହୁନି, କିନ୍ତୁ ଯାହା ବି କରିବେ ସେମାନେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଭଲ କରନ୍ତୁ, କେବେ ତାହା ଉପରେ ମାନେ ଡିପେଣ୍ଡେଣ୍ଟ ନ ହୁଅନ୍ତୁ, ନିଜ ଗୋଟେ ନିଜେ ଠିଆ ହୁଅନ୍ତୁ ସବୁବେଳେ। ମୁଁ
1: ଯଦି ଗୋଟିଏ କଥାରେ ମାଆକୁ ବର୍ଣ୍ଣନା କରିବା ପାଇଁ କୁହାଯାଏ, କଣ ବାର୍ତ୍ତା ଦେବେ?
0: ସବୁଠୁ ବଡ ଜିନିଷ ହଉଛି ମା, ଆଉ ମାର ଅର୍ଥ ହେଲା ତ୍ୟାଗ, ସେ ତ୍ୟାଗ ହିଁ କରିବ। ଜଣେ ମା ନିଜର ଖ ଆରାମ ସମୟ ଅନେକ ଇଚ୍ଛାକୁ ପରିବାର ଆଉ ସନ୍ତାନ ଭିତରେ ସେ ହସି ହସି ତ୍ୟାଗ କରୁ, ଆଉ ମା ମାନେ ହଉଛି ନିଃସ୍ୱାର୍ଥ ଭଲ ପାଏ। ପ୍ରତ୍ୟେକ ମାର କିଛି କିଛି ଛୋଟ ଇଚ୍ଛା ବି ଅଛି, ବଡ ଇଚ୍ଛା ବି କିଛି କିଛି ରହିଥାଏ, ଆଉ ସେମାନେ ଛୋଟ ବଡ ଇଚ୍ଛା ସବୁକୁ ତ୍ୟାଗ ବି କରୁଛନ୍ତି, କିନ୍ତୁ ସେ ତ୍ୟାଗରେ ଯଦି ନିଜ ପରିବାର ଆଉ ନିଜର ସନ୍ତାନ ସମସ୍ତେ ଯଦି ଖୁସି ହୁଅନ୍ତି, ତେବେ ସେ ତ୍ୟାଗ ମାନେ ସେ ତ୍ୟାଗ କରିକି ମୁଁ ମୋତେ ବହୁତ ଖୁସି ଅଛି ବୋଲି ମୁଁ ନିଜକୁ ଭାବୁଛି। ଏହା ହଉଛି ମୋର ଗୋଟେ ବାର୍ତ୍ତା।
1: ଠିକ କହିଲେ ମ୍ୟାଡମ, ତ୍ୟାଗ ଶବ୍ଦଟି ସିନା ଛୋଟ, କିନ୍ତୁ ତାହା ପଛରେ କେତେ ଯେ କାହାଣୀ ଥାଏ।
0: ସେ ତ୍ୟାଗ ଯଦି ନିଜର ପରିବାରର ଯେ ସଫଳତା ହେଲା, ଯଦି ପରିବାର ଯଦି ଖୁସି ହେଲେ, ମାନେ ସେ ତ୍ୟାଗର କିଛି ମୂଲ୍ୟ ରହିବ, ଆପଣ କିଛି ଭାବିପାରିବେନି ଯେ ମୁଁ ତ୍ୟାଗ କଲି, ସେଟା ଗୋଟେ ନିଜର ନିଜର ଗୋଟେ ଖୁସି ହେଇଯିବ ଯେ ଯାହା ହଉ।
1: ଠିକ କହିଲେ ମ୍ୟାଡମ, ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆକାଶବାଣୀ ପରିବାର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
2: ଶୁଣିଲେ ତ ଶ୍ରୋତା ଭଉଣୀ, ଇଟା ବାଲି ସିମେଣ୍ଟର ଘରକୁ ଜଣେ ମା ତାର ସ୍ନେହ ଶ୍ରଦ୍ଧା ଭଲ ପାଇବା ଓ ତ୍ୟାଗ ବଳରେ କିପରି ସୁନ୍ଦର କରି ଗଢ଼ି ତୋଳିଥାଏ

0: ଶ୍ରୋତା ଭଉଣୀ, ଘର କରିବା ସ୍ୱପ୍ନ ତ ସମସ୍ତଙ୍କର ଥାଏ, ଠିକ୍ କହିଲି ନା? କିନ୍ତୁ ସମସ୍ତଙ୍କ ପାଖରେ ସେହି ସମ୍ବଳ ନଥାଏ। ସେହି ସ୍ୱପ୍ନର ଘରକୁ ସତରେ ଗଢ଼ି ତୋଳିବାର ପ୍ରୟାସକୁ କିପରି ସାକାର କରିହେବ, ସେହି ବିଷୟରେ ଟିକିନିଖି ଜାଣିବା ପାଇଁ ଆଜି ଆମର ସାକ୍ଷାତକାରରେ ଏପରି ଏକ ଅତିଥି ଅଛନ୍ତି, ଯିଏକି ଆମକୁ ଆଜି ସମସ୍ତ ତଥ୍ୟ ଜଣାଇବେ ଯେ ଘର ତିଆରି ପାଇଁ ଋଣ କେମିତି ମିଳିବ। ତେବେ ଶ୍ରୋତା ଭଉଣୀ, ଏ ସମ୍ପର୍କରେ ଶୁଣିନେବା ଏକ ସାକ୍ଷାତକାରଟିଏ।
1: ନମସ୍କାର ମ୍ୟାଡମ,
2: ଆକାଶବାଣୀର ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ ମ୍ୟାଡମ।
2: ସାର, ଆପଣଙ୍କର ପରିଚୟ ଆମ ଶ୍ରୋତା ଭଉଣୀ ମାନଙ୍କୁ ଜଣାଇବେ?
1: ମୋ ନାଁ ଡେଭିଡ୍ ନ୍ୟୁଟନ ଖସଲା। ମୁଁ ଚୋଳମଣ୍ଡଳମ୍ ଇନଭେଷ୍ଟମେଣ୍ଟ ଆଣ୍ଡ ଫାଇନାନ୍ସ କମ୍ପାନୀ ଲିମିଟେଡରେ ବ୍ରାଞ୍ଚ ମ୍ୟାନେଜର ରୂପେ ଜୟପୁର ବ୍ରାଞ୍ଚରେ କାର୍ଯ୍ୟ କରେ।
2: ସାର, ଆପଣ କେତେ ବର୍ଷ ହେଲାଣି ଏଇ ଫିଲ୍ଡରେ କାମ କରୁଛନ୍ତି?

0: ଏଥିରେ ମୋର 10 ବର୍ଷ ହେବାକୁ ଯାଉଛି ମ୍ୟାଡ଼ାମ।
1: ସାର୍ ଆଜିର ଆମର ବିଷୟ ରହିଛି ଘର ତିଆରି ପାଇଁ କେମିତି ଋଣ ମିଳିବ। ଆମର ସାଧାରଣ ଲୋକ ଭାବୁଛନ୍ତି ଘର ଋଣ ମିଳିବା ବହୁତ କଷ୍ଟ, କ'ଣ ଏହା ସତ କି?
0: ସତ ନୁହେଁ ମ୍ୟାଡ଼ାମ, କାହିଁକି କଷ୍ଟକର ହେଇଥିଲେ ଅନ୍ୟମାନେ ଋଣ ପାଇପାରିନଥାନ୍ତି, କିମ୍ବା ଆମ ଭଳିଆ କମ୍ପାନୀ କିମ୍ବା ଅନୁଷ୍ଠାନ ଆମେ ଋଣ ଦେଇପାରିନଥାନ୍ତୁ। ଲୋକମାନେ ଏଥିପାଇଁ ଏହାକୁ କଷ୍ଟକର ବୋଲି ଭାବନ୍ତି, ସେମାନେ ଠିକରେ ସୂଚନା ପାଇପାରନ୍ତି ନାହିଁ, କିମ୍ବା ମଧ୍ୟସ୍ଥିର ଶିକାର ହୁଅନ୍ତି, କିମ୍ବା ଦଲାଲ ମାନଙ୍କର ଶିକାର ହୁଅନ୍ତି, ଯାହାଦ୍ୱାରା ସେମାନେ କଷ୍ଟ ବୋଲି ଭାବନ୍ତି, କିନ୍ତୁ ସେମିତି କିଛି କଷ୍ଟ ନୁହେଁ।
1: ସାର୍ ଘର ଋଣ କେତେ ପର୍ଯ୍ୟନ୍ତ ମିଳିଥାଏ, ଏହାର ସୁଧ ବିଷୟରେ ଆଉ ତାର ସମୟ ସୀମା କେତେ କ'ଣ ରହିଛି ତା ବିଷୟରେ ଆମକୁ ଜଣାଇବେ।
0: ଗୃହ ଋଣ 2 ଲକ୍ଷରୁ ଆରମ୍ଭ କରିକି 2 କୋଟି ପର୍ଯ୍ୟନ୍ତ ଆମ ଅଞ୍ଚଳ ପାଇଁ ରହିଅଛି। ଆମର ଯେଭଳିଆ ଗୋଟେ ବହୁତ ବଡ ନଗର ନୁହେଁ, କିମ୍ବା ଅନ୍ୟ ଗ୍ରାମାଞ୍ଚଳ ନୁହେଁ, ତ ଆମର ମଧ୍ୟବିତ୍ତ ଗ୍ରାମାଞ୍ଚଳ କିମ୍ବା ମଧ୍ୟବିତ୍ତ ଆମେ ସହର ବି ବୋଲି କହିପାରିବା ଆମ ଅଞ୍ଚଳକୁ, ତ ଆମ ଅଞ୍ଚଳ ଅନୁଯାୟୀ ଆମେ 2 ଲକ୍ଷରୁ ନେଇକି 2 କୋଟି ପର୍ଯ୍ୟନ୍ତ ଆମ ଅଞ୍ଚଳରେ ଗୃହ ଋଣ ମିଳେ। ହଁ, ଏହାର ସମୟ ସୀମା ରୁହେ ମ୍ୟାଡ଼ାମ 2 ବର୍ଷରୁ ଆରମ୍ଭ କରିକି 25-30 ବର୍ଷ ପର୍ଯ୍ୟନ୍ତ ଏହାର ସମୟ ସୀମା ରୁହେ। ଏହା ଋଣ ନେଉଥିବା ବ୍ୟକ୍ତିଙ୍କର ବୟସ ସୀମା, ତାଙ୍କର ଆୟ, ଋଣର ପରିମାଣ, ଏସବୁକୁ ଧ୍ୟାନ ରଖି ତାଙ୍କର ସମୟ ସୀମାଟା ଏଭଳିଆ ରହିଥାଏ। ଆଉ ଏହାର ସୁଧ ବିଷୟରେ ଯଦି କହିବା, ରିଡ୍ୟୁସିଂ ରେଟ୍ ଅଫ୍ ଇଣ୍ଟରେଷ୍ଟ ବୋଲିକି କୁହାଯାଏ, ଋଣର ସୁଧର ବିଭିନ୍ନ ପ୍ରକାର ସୁଧ ରହିଅଛି, ସେଥିରେ ରିଡ୍ୟୁସିଂ ରେଟ୍ ଅଫ୍ ଇଣ୍ଟରେଷ୍ଟ ସେଥିରେ 7%ରୁ ଆରମ୍ଭ କରିକି 15% ପର୍ଯ୍ୟନ୍ତ ରହିଅଛି। ଋଣ ନେଉଥିବା ବ୍ୟକ୍ତିଙ୍କର ପ୍ରୋଫାଇଲ୍ ମାନେ ତାଙ୍କର ଇନକମ୍, ସେ ସ୍ୱାବଲମ୍ବୀ ଅଟନ୍ତି କି ସେ ଦରମା ପାଆନ୍ତି, କି ସେ ପ୍ରଫେସନାଲି ସେ ଗୋଟେ ବିଜନେସମ୍ୟାନ୍ କିମ୍ବା ନନ୍ ପ୍ରଫେସନାଲ ବିଜନେସମ୍ୟାନ୍, ଏସବୁ ବିଷୟକୁ ଆଧାର କରିକି ତାଙ୍କର ସୁଧଟା କମ୍ କିମ୍ବା ବେଶୀ ରହିଥାଏ।
1: ଠିକ ଅଛି, ଧନ୍ୟବାଦ ସାର୍। ଋଣ ନେବା ପାଇଁ ସିଭିଲ୍ ସ୍କୋର କ'ଣ ଦରକାର କି? ନିହାତି
0: ନିହାତି ଦରକାର ମ୍ୟାଡ଼ାମ, ବହୁତ ବର୍ଷ ପୂର୍ବରୁ ଏ ସିଭିଲ ବିଷୟଟା ନଥିଲା, କିନ୍ତୁ ଅନେକ ବର୍ଷ ହେଇଗଲାଣି ସିଭିଲ ସିଭିଲ ବିଷୟକୁ ଗୋଟେ ମୁଖ୍ୟ ଆଧାର ରୂପେ ପ୍ରତ୍ୟେକ ଋଣ ପ୍ରଦାନକାରୀ ସଂସ୍ଥା ବ୍ୟବହାର କରୁଅଛନ୍ତି। ଆଉ ଏଥିରୁ ଗ୍ରାହକଙ୍କର ଋଣ ନେଣ ଦେଣର ଏକ୍ସପିରିଏନ୍ସ ଜଣାପଡ଼େ, ତାଙ୍କର ଇତିହାସ, ପୂର୍ବ ଦିନମାନଙ୍କରେ ସେ ଯେଉଁ ଋଣ ଯାକ ନେଇଥିଲେ ସେ କେଉଁ ଭାବରେ ନେଇଥିଲେ, କେଉଁ ଭାବରେ ସୁଝିଥିଲେ, ସେ ବିଷୟଟା ଜଣାପଡ଼େ।
1: ତାହେଲେ କେଉଁ କେଉଁ ଲୋକ ଆମର ଘର ତିଆରି ଋଣ ପାଇଁ ସାର୍ ଆବେଦନ କରିପାରିବେ?
0: ଯେଉଁ ଲୋକଙ୍କର ନିଜ ନାଁରେ କିମ୍ବା ସ୍ୱାମୀ ଭାର୍ଯ୍ୟା ନାଁରେ କିମ୍ବା ପିତାମାତାଙ୍କ ନାଁରେ ଘର ବାଡ଼ି ଜମି ରହିଥିବ, ପୁଣି ତାର ଦସ୍ତାବିଜ ରହିଥିବ, ତାଙ୍କର ରେଗୁଲାର ଇନକମ୍ ରହିଥିବ, ସେ ବ୍ୟକ୍ତି ଋଣ ଆବେଦନ କରିପାରିବେ।
1: ତ ଏଥି ନିମନ୍ତେ ସାର୍ କ'ଣ କ'ଣ ଡକ୍ୟୁମେଣ୍ଟର ଆବଶ୍ୟକତା ହୋଇଥାଏ?
0: ମୁଖ୍ୟତଃ ପରିଚୟ ପତ୍ର ହିସାବରେ ପାନ୍ କାର୍ଡ, ଆଧାର କାର୍ଡ, ଭୋଟର ଆଇଡି କାର୍ଡ, ଫୋନ୍ ନମ୍ବର, ଏସବୁ ଦରକାର ହୁଏ। ଦ୍ୱିତୀୟରେ ତାଙ୍କର ଜମିର କାଗଜପତ୍ର ହିସାବରେ ଘର ବାଡ଼ି ହୋଇଥିବା ପଟ୍ଟା, କିଣା ବିକାର ଦସ୍ତାବିଜ, ଇସି, ଆର୍ଆଇ ନକ୍ସା, ଶିସ୍ତୁ ରସିଦ, ଆମେ ଯାହାଠୁ କିଣିଥିବା ସେଇ ଲୋକଙ୍କର ଦସ୍ତାବିଜର ନକଲ, ପୁଣି ତାଙ୍କ ପୂର୍ବର ଦସ୍ତାବିଜର ନକଲ, ଗୋଟେ ସ୍ୱୀକୃତି ପ୍ରାପ୍ତ ଇଞ୍ଜିନିୟର ସେ ଗୋଟେ ପ୍ଲାନ୍ କରିଦେଇଥିବେ, ପୁଣି ଏଷ୍ଟିମେଟ୍ କରିଦେଇଥିବେ, ସେଇଟା ପୁଣି ଯଦି ଗ୍ରାମାଞ୍ଚଳରେ ହେବ ତ ସରପଞ୍ଚଙ୍କ ଠାରୁ ଆପ୍ରୁଭାଲ୍ ମିଳିଥିବା ଦରକାର, ମ୍ୟୁନିସିପାଲିଟି ଏରିଆରେ ଯଦି ହେଇଥିବ ମ୍ୟୁନିସିପାଲିଟି ଅଧିକାରୀଙ୍କ ଠାରୁ ସ୍ୱୀକୃତି ପ୍ରାପ୍ତ ହେଇଥିବା ଦରକାର, ଏଇଭଳିଆ ଡକ୍ୟୁମେଣ୍ଟ ଦରକାର ହୁଏ ଜମି ବାବଦରେ। ପୁଣି ଇନକମ୍ ବାବଦରେ ଯେଉଁମାନେ ଦରମା ପାଆନ୍ତି ସେମାନଙ୍କର 3 ମାସରୁ 6 ମାସର ସାଲାରି ସ୍ଲିପ୍, 6 ମାସରୁ ବର୍ଷକର ବ୍ୟାଙ୍କ ଷ୍ଟେଟମେଣ୍ଟ, ତାଙ୍କର ଆପଏଣ୍ଟମେଣ୍ଟ ପ୍ରମାଣପତ୍ର, ଏହା ଦରକାର ହେଇଥାଏ ଯେଉଁମାନେ ଦରମା ପାଆନ୍ତି। ଯେଉଁମାନେ ବ୍ୟବସାୟ କରନ୍ତି କିମ୍ବା ସ୍ୱାବଲମ୍ବୀ ଅଟନ୍ତି ସେମାନଙ୍କ ନିମନ୍ତେ IT ରିଟର୍ଣ୍ଣ 2 ବର୍ଷରୁ 3 ବର୍ଷର, GST ରିଟର୍ଣ୍ଣ, GST ସାର୍ଟିଫିକେଟ, ଉଦ୍ୟମ ସାର୍ଟିଫିକେଟ।

0: ଟ୍ରେଡ୍ ଲାଇସେନ୍ସ, ଏଇସବୁ ଇନକମ୍ ରିଲେଟେଡ୍ ଡକ୍ୟୁମେଣ୍ଟ ସବୁ ଦରକାର ହୁଏ। ତା ବାଦେ ଆମେ ଯଦି କିଛି ଲୋନ୍ ଚାଲିଛି ଆମର, ତ ସେଇ ଲୋନ୍ର ଲୋନ୍ ଷ୍ଟେଟମେଣ୍ଟ ଏବଂ ସେହି ଲୋନ୍ ଯେଉଁ ଆକାଉଣ୍ଟ ବ୍ୟାଙ୍କ ଆକାଉଣ୍ଟରୁ କଟୁଛି ସେଇ ବ୍ୟାଙ୍କ ଷ୍ଟେଟମେଣ୍ଟ ଦରକାର ହୁଏ।
1: ସାର୍, ଋଣ ଆବେଦନ କରିଥିବା ବ୍ୟକ୍ତିର ବୟସ କ'ଣ ହୋଇଥିବା ଦରକାର?
0: ଆବେଦନକାରୀଙ୍କର ନିମ୍ନତମ ବୟସ 21 ବର୍ଷ ଧରାଯାଏ, ଅଧିକତମ 55 ବର୍ଷ ଧରାଯାଏ।
1: ଘର ଋଣ ନିଅନ୍ତି ସେ ନିମନ୍ତେ ମହିଳାମାନଙ୍କ ପାଇଁ କିଛି ସୁବିଧା ଅଛି କି ସାର୍?
0: ଆମର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯେଉଁ ଲୋକମାନେ ହିତାଧିକାରୀ ଅଛନ୍ତି, ସେମାନେ ଯଦି କୌଣସି ଲୋନ୍ ନେଇଥାନ୍ତି, ସେମାନଙ୍କୁ ସିଧାସଳଖ ତାଙ୍କର ଲୋନ୍ ଆକାଉଣ୍ଟରେ 2 ଲକ୍ଷ ଟଙ୍କାର ସବସିଡି ରାଶି ତାଙ୍କର ମୂଳଧନରୁ କଟିଯାଏ, ସେଠି ଜମା ହେଇଯାଏ, ଯାହାଫଳରେ ଲୋନ୍ର 2 ଲକ୍ଷ ଟଙ୍କା କମିଯାଏ, ଯାହାଫଳରେ ତାଙ୍କୁ ଆଉ ସେ 2 ଲକ୍ଷ ଟଙ୍କା ସୁଝିବାକୁ ପଡିବ ନାହିଁ।
1: କେଉଁ କେଉଁ ଭୁଲ ପାଇଁ ଯେଉଁ ଲୋନ୍ ପାଇଁ ଆବେଦନ କରିଥାନ୍ତି ତାହା ରିଜେକ୍ଟ ହୋଇଯାଇଥାଏ?
0: ପ୍ରଥମତଃ ମ୍ୟାଡମ୍, ଯେଉଁ ସବୁ ଆମେ ବିଷୟ ପୂର୍ବରୁ ଆଲୋଚନା କରିଥିଲେ, ସିଭିଲ୍ ସ୍କୋର ଏବଂ ଡକୁମେଣ୍ଟ ଏସବୁ, ତ ସିଭିଲ୍ ସ୍କୋର ଯଦି ସେମାନଙ୍କର ଠିକ୍ ଠାକ୍ ନଥାଏ ତାହେଲେ ଋଣ କଟିଯାଏ। ସେମାନେ ଭୁଲ ମତ ଦେଇଥାନ୍ତି ତାହେଲେ ଋଣ କଟିଯାଏ। ଡକୁମେଣ୍ଟ ଠିକ୍ ଠାକ୍ ନଥାଏ, ଫର୍ଜରି କରିଥାନ୍ତି ତାହେଲେ ଯୋଉ ଜାଗା ଉପରେ ଆମେ ଘର କରିବା ସେହି ଜାଗା ଯଦି ସ୍ଥିତି ଠିକ୍ ନଥାଏ ତାହେଲେ ଋଣ କଟିଯାଏ।
1: ସାର୍, ସହରରେ ତ ଋଣ ପାଇବା ପାଇଁ ସହଜ ହୁଏ, କିନ୍ତୁ ଯୋଉ ଗ୍ରାମାଞ୍ଚଳର ଲୋକମାନେ ଥାନ୍ତି ସେମାନଙ୍କ ପାଖରେ ତ କିଛି ଚାକିରି ନଥାଏ ପ୍ରାୟତଃ, ତ ସେମାନେ କିପରି ଋଣ ପାଇବେ?
0: ଗ୍ରାମାଞ୍ଚଳର ଲୋକମାନେ ବହୁତ ଇନକମର ସୋର୍ସ ରହିଛି, ଯେଉଁମାନେ ଚାକିରି ନ କଲେ ମଧ୍ୟ ସେମାନେ ସ୍ୱାବଲମ୍ବୀ ଅଟନ୍ତି, କୁକୁଡ଼ା ଫାର୍ମ କରିଥାନ୍ତି, ଇଟା ଫ୍ୟାକ୍ଟ୍ରି କରିଥାନ୍ତି, କିଛି ଶୁଖିଲା ଖାଦ୍ୟ ପଦାର୍ଥ ତିଆରି କରିକି ବଜାରରେ ବିକ୍ରି କରନ୍ତି, ଏହିସବୁ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ମଧ୍ୟ ଆମେ ଲୋନ୍ ଦେଇପାରୁଛୁ। ଆବଶ୍ୟକୀୟ ଡକୁମେଣ୍ଟ ଦେବା ଠାରୁ 7ରୁ 10 ଦିନ ମଧ୍ୟରେ ଲୋନ୍ ପ୍ରୋସେସ୍ ହେଇଯାଏ ମ୍ୟାଡମ୍।
1: ସାର୍, ପ୍ରୋସେସ୍ ସିନା ଲାଗି ହିତାଧିକାରୀ ପାଇବା ପାଇଁ ଋଣ ଯୋଗ୍ୟ ହୁଅନ୍ତି, ତ ସେମାନଙ୍କୁ କେତେ ଦିନ ଲାଗିଯାଏ?
0: ଯେଉଁ ପ୍ରୋସେସ୍ ଚାଲେ ସେଥିରେ ସେମାନଙ୍କର ଯୋଗ୍ୟ ଅଯୋଗ୍ୟ ଘୋଷଣା ହେବା ପାଇଁ 5ରୁ 7 ଦିନ ଲାଗେ, ତାପରେ ତାଙ୍କ ଖାତାକୁ ପଇସା ଯିବା ପାଇଁ ଆଉ ଗୋଟେ 5-7 ଦିନ ଲାଗେ।
1: ସାର୍, ଆମର ଯେଉଁମାନେ ଘର ପାଇଁ ଋଣ ନେବାକୁ ଚାହୁଁଛନ୍ତି ସେମାନେ ଜାଣିପାରୁନାହାନ୍ତି କ'ଣ କରିବେ, ତ କେମିତି ଋଣ ଆବେଦନ କରିବେ କ'ଣ, ଶେଷ ପ୍ରଶ୍ନ ଆପଣଙ୍କ ପାଇଁ, ଯେ ସେମାନଙ୍କ ପାଇଁ କିଛି ବାର୍ତ୍ତା ଦେବେ?
0: ଆମର ବିଭିନ୍ନ ମିଡିଆ ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଛି, ଜଣାଯାଉଛି ବିଭିନ୍ନ ସଂସ୍ଥା ଦ୍ୱାରା। ପୁଣି ଯେଉଁ ଅଞ୍ଚଳରେ ସେ ଅନୁଷ୍ଠାନ ରହିଥିବ, ବ୍ୟାଙ୍କ କିମ୍ବା କୌଣସି ଫାଇନାନ୍ସ ଅନୁଷ୍ଠାନ, ସେଠାରେ ଯାଇ ସେଠାର କାର୍ଯ୍ୟକାରୀଙ୍କୁ ସିଧାସଳଖ ଭାବରେ ଯଦି କଥାବାର୍ତ୍ତା କରିବେ ସେ ଭଲ ଭାବରେ ତାଙ୍କୁ ପଥ ଦେଖାଇ ପାରିବେ।
1: ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ରହିଲୁ, ନମସ୍କାର।
0: ମୋତେ ବି ଏ ସୁଯୋଗ ଦେଇଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ମ୍ୟାଡମ୍।

0: ତେଣୁ ଶ୍ରୋତା ଭଉଣୀ, ସ୍ୱପ୍ନର ଘର ଏବେ ଆଉ ବେଶୀ ଦୂରରେ ନୁହେଁ, କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ, ଋଣ ହେଉଛି ଦାୟିତ୍ୱ, ନିଜ ସାମର୍ଥ୍ୟ ଅନୁସାରେ ହିଁ ଋଣ ନେବା।
1: ତେବେ କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା ଓ ଜାଣିବା ଦୁଇ ଜଣ ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ ମହିଳା ନାୟିକାଙ୍କ ସମ୍ପର୍କରେ। 16 ଜୁଲାଇ 1909 ପଞ୍ଜାବର କାଲକାରେ ସେ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟର ମହିଳା ମୁଖ। 8 ଅଗଷ୍ଟ 1942 ମୁମ୍ବାଇର ଗ୍ୱାଲିଆ ଟ୍ୟାଙ୍କ ମଇଦାନରେ ଯେତେବେଳେ ସମସ୍ତ ନେତାଙ୍କୁ ଗିରଫ କରାଗଲା, ସେତେବେଳେ 33 ବର୍ଷର ଅରୁଣା ଆସଫ ଅଲି ଭିଡ଼ ଭିତରୁ ଉଠି ତ୍ରିରଙ୍ଗା ପତାକା ଉଡ଼ାଇଥିଲେ। ସେହି ମୁହୂର୍ତ୍ତରୁ ସେ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟର ନାୟିକା ପାଲଟିଗଲେ। ତେଣୁ ବ୍ରିଟିଶ ପୁଲିସ୍ ତାଙ୍କ ଉପରେ ପୁରସ୍କାର ଘୋଷଣା କରିଥିଲା, କିନ୍ତୁ ସେ ଛଦ୍ମ ଭିତରେ ରହି ଆନ୍ଦୋଳନ ଚଳାଉଥିଲେ। ସେହି ନିର୍ଭିକା ମହିଳାଙ୍କୁ 1992 ଭାରତରତ୍ନ ଓ 1964 ପଦ୍ମବିଭୂଷଣ ସମ୍ମାନ ମିଳିଥିଲା।
0: ତେବେ ସେହିଭଳି ଆଉ ଜଣେ ସ୍ୱାଧୀନତା ସଂଗ୍ରାମୀ ନାୟିକାଙ୍କ ବିଷୟରେ ଜାଣିବା, ସେ ହେଉଛନ୍ତି ବେଗମ ହଜରତ ମହଲ। ସେ ଲକ୍ଷ୍ମୌ

0: ଠାକୁର ବିଦ୍ରୋହରାଣୀ 1820 ମସିହାରେ ଜନ୍ମଗ୍ରହଣ କରିଥିଲେ। 1857 ମସିହାର ଜଣେ ପ୍ରଥମ ସ୍ୱାଧୀନତା ସଂଗ୍ରାମର ସେ ଜଣେ ମୁଖ୍ୟ ନେତ୍ରୀ ଥିଲେ। ସେ ଅବଧର ନବାବ ୱାଜିଦ୍ ଅଲ୍ଲୀ ଶାହାଙ୍କ ପତ୍ନୀ ଥିଲେ। ବ୍ରିଟିଶ ସେତେବେଳେ ନବାବଙ୍କୁ କଲିକତାକୁ ବନ୍ଦୀ କରି ନେଲା। ସେତେବେଳେ ବେଗମ ହଜରତ ମହଲ ତାଙ୍କ ପୁଅ ବିର୍ଜିସ୍ କଦରଙ୍କୁ ସିଂହାସନରେ ବସାଇ ନିଜେ ଶାସନକୁ ସମ୍ଭାଳି ନେଲେ। ନିଜେ ଯୁଦ୍ଧକ୍ଷେତ୍ରକୁ ଯାଇ ସୈନ୍ୟଙ୍କୁ ନେତୃତ୍ୱ ଦେଇଥିଲେ। ଲକ୍ଷ୍ନୌର ଦୁର୍ଗ ବ୍ରିଟିଶ ହାତରୁ ରକ୍ଷା କରିବା ପାଇଁ ସେ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ। ଯୁଦ୍ଧରେ ପରାଜିତ ହେବା ପରେ ସେ ନେପାଳକୁ ପଳାୟନ କଲେ। ବ୍ରିଟିଶ ତାଙ୍କୁ ମାସିକ 1,00,000 ପେନ୍ସନ୍ ଦେବାକୁ କହିଲେ, କିନ୍ତୁ ସେ ମାନିଲେ ନାହିଁ। ଦେଶ ବିକ୍ରି କରି ପେନ୍ସନ୍ ନେବା ଅପେକ୍ଷା ଭୋକରେ ମରିବା ଭଲ ବୋଲି ସେ ମଣିଥିଲେ। ସେ କହିଥିଲେ, ମୁଁ ନିଜ ମାଟି ପାଇଁ ଲଢୁଛି, ନିଜ ପୁଅର ହକ୍ ପାଇଁ ଲଢୁଛି।
1: ଶୁଣିଲେ ତ ଶ୍ରୋତା ଭଉଣୀ, ଦୁହେଁ ଭିନ୍ନ ଯୁଗର, ଭିନ୍ନ ଧର୍ମର, କିନ୍ତୁ ଲକ୍ଷ୍ୟ ଗୋଟିଏ, ଭାରତମାତାକୁ ସ୍ୱାଧୀନ କରିବା।

0: ଆଜିର କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଶୁଣିନେବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆଗାମୀକାଲିର ଆକର୍ଷଣର ଉଜ୍ଜଳା ଯୋଜନା
0: ସାକ୍ଷାତକାରରେ ଶୁଣିବେ ସମାଜରେ ମହିଳା ସୁରକ୍ଷା କେତେ ଜରୁରୀ।
1: ପରବର୍ତ୍ତୀ ସାକ୍ଷାତକାରରେ ରହିଛି ବର୍ଷା ଦିନେ ଶରୀରର ଯତ୍ନ ନେବା କେମିତି।
0: ଶ୍ରୋତା ଭଉଣୀ, କାର୍ଯ୍ୟକ୍ରମଟି କିପରି ଲାଗିଲା ଏସ୍ଏମ୍ଏସ୍ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆମକୁ ଏସ୍ଏମ୍ଏସ୍ ପଠାଇବା ନମ୍ବର ହେଉଛି 9438268568। ପୁଣି ଥରେ କହି ରଖୁଛୁ 9438268568। ରହୁଛୁ,
2: ନମସ୍କାର।

0: ପ୍ରଚାର କଲୁ ଘରଘୋରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା କରିଥିଲେ ଲିଲି ତ୍ରିପାଠୀ ଏବଂ ଟିକିନା ତ୍ରିପାଠୀ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ଦିନ 2 ଶୁଣିବେ ମିଡ୍ ଡେ ନ୍ୟୁଜ୍। ତେବେ ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ନେଇ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ। ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଆଧାର ଭାବେ ଗ୍ରହଣ କରିବାକୁ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ପରାମର୍ଶ ଦେଲେ ଭାରୀ ଶିଳ୍ପ ମନ୍ତ୍ରୀ। ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସଂକ୍ରାନ୍ତ ବିଲ୍ ଆମେରିକା କଂଗ୍ରେସରେ ପାରିତ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ ଉନ୍ନୀତ ହେଲା କଲମ୍ବିଆ। ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିବା ନେଇ ପାକିସ୍ତାନକୁ ଭାରତ ଦୃଢ଼ ବିରୋଧ କରିଛି। ଅଧିବେଶନର ସହ ଅଧ୍ୟକ୍ଷ ଭାବେ ପାକିସ୍ତାନ ନିଜ ପଦବୀର ଅପବ୍ୟବହାର କରିଥିବା ନେଇ ଭାରତ ନିନ୍ଦା କରିଛି। ଇସ୍ଲାମାବାଦ ଏହି ଅଧିବେଶନକୁ ରାଜନୀତିକରଣ କରୁଛି ବୋଲି ଭାରତ ଅଭିଯୋଗ କରିବା ସହ ଅଧ୍ୟକ୍ଷ ଭାବେ ନିରପେକ୍ଷ ରହିବାକୁ କହିଛି। ନ୍ୟୁୟର୍କରେ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଅସିମ୍ ଇଫ୍ତିଖାର ଅହମ୍ମଦଙ୍କ କାଶ୍ମୀର

ସମ୍ପର୍କ ପ୍ରସଙ୍ଗ ଜବାବରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ ଏହା କହିଛନ୍ତି। ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଶ୍ରୀ ହରିଶ ଉଲ୍ଲେଖ କରିବା ସହ ଏହି କେନ୍ଦ୍ରଶାସିତ ଅଞ୍ଚଳର ପରିସ୍ଥିତି ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବୋଲି ସ୍ୱଷ୍ଟ କରିଛନ୍ତି। ସାମ୍ପ୍ରତିକ ବୈଷୟିକ ପରିବେଶ ମଧ୍ୟରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ସିଓଲଠାରେ ଦକ୍ଷିଣ କୋରିଆ ପ୍ରତିପକ୍ଷ ଚୋ ହ୍ୟୁନ୍ଙ୍କ ସହ ସାକ୍ଷାତ ଆଲୋଚନା କାଳରେ ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ସମାନ ମୂଲ୍ୟବୋଧ ଏବଂ ପାରସ୍କରିକ ବିଶ୍ୱାସ ଥିବା ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସାମ୍ପ୍ରତିକ ଆନ୍ତର୍ଜାତିକ ପରିସ୍ଥିତିରେ ବିଶ୍ୱସ୍ତ ଅଂଶୀଦାରଙ୍କ ମଧ୍ୟରେ ସହଯୋଗକୁ ଅଧିକ ଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ନେତା ରାଜନୈତିକ ଜାହାଜ ନିର୍ମାଣ, ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି, ଐତିହ୍ୟ ଏବଂ ଲୋକସମ୍ପର୍କ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଦେଶର ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଏକ ଆଧାର ଭାବେ ଗ୍ରହଣ କରିବାକୁ ଭାରିଶିଳ୍ପ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଇସ୍କାତ ଶିଳ୍ପ କ୍ଷେତ୍ରକୁ ଅନୁରୋଧ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଇସ୍କାତ କ୍ଷେତ୍ରରେ ଡିଜିଟାଲାଇଜେସନ ଶୀର୍ଷକ ଚିନ୍ତନ ଶିବିରକୁ ସମ୍ବୋଧନ କରି ଶ୍ରୀ କୁମାରସ୍ୱାମୀ ଦେଶର ଦୃଢ଼ ଇସ୍କାତ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। 2018 ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଇସ୍କାତ ଉତ୍ପାଦନକାରୀ ଭାବେ ନିଜର ସ୍ଥିତିକୁ ବଜାୟ ରଖିପାରିଛି ବୋଲି ସେ କହିଛନ୍ତି। 2021-22 ଆର୍ଥିକ ବର୍ଷ ପରଠାରୁ ଶୋଧନ ହୋଇନଥିବା ଇସ୍କାତ ଉତ୍ପାଦନ ବାର୍ଷିକ ପ୍ରାୟ 8% ବୃଦ୍ଧି ପାଇଛି। ଘରୋଇ ଚାହିଦା ବୃଦ୍ଧି ଯୋଗୁଁ ଇସ୍କାତ ବ୍ୟବହାର ଇତିମଧ୍ୟରେ ପ୍ରାୟ 13% ବୃଦ୍ଧି ପାଇଥିବା ମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ ସୂଚନା ଦେଇଛନ୍ତି। ଇସ୍କାତ କ୍ଷେତ୍ରର ପ୍ରମୁଖ ଅଂଶୀଦାରଙ୍କୁ ଏକତ୍ର କରି ଡିଜିଟାଲାଇଜେସନ ଏବଂ ଶିଳ୍ପ ଭବିଷ୍ୟତ ପାଇଁ ଏକ ରୂପରେଖ ପ୍ରସ୍ତୁତି ନେଇ ଏହି ଶିବିରର ଆୟୋଜନ କରାଯାଇଛି। 1967 ଜୁନ୍ 24 ପାସ୍ପୋର୍ଟ ଆଇନ ପ୍ରଣୟନ ସ୍କୃତିରେ ଆଜି ପାସ୍ପୋର୍ଟ ସେବା ଦିବସ ପାଳନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ପାସ୍ପୋର୍ଟ ସେବା କାର୍ଯ୍ୟକ୍ରମ 2.0ର ପ୍ରଚଳନ ବିଶ୍ୱସ୍ତରୀୟ ସୁଯୋଗର ଉପଲବ୍ଧତାକୁ ବ୍ୟାପକ କରିବା ସହ ନାଗରିକଙ୍କୁ ସଶକ୍ତ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଏହି ଅବସରରେ ଭାରତ ଏବଂ ବିଦେଶର ସମସ୍ତ ପାସ୍ପୋର୍ଟ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୁରକ୍ଷିତ ପାସ୍ପୋର୍ଟ, ସୁଗମ ସେବା, ସଶକ୍ତ ନାଗରିକ, ଦୃଷ୍ଟିକୋଣ ଆଧାରିତ ପରିଚାଳିତ ପାସ୍ପୋର୍ଟ ସେବା ପ୍ରଦାନକୁ ଦ୍ରୁତ, ଅଧିକ ସ୍ୱଚ୍ଛ ଏବଂ ସୁଲଭ କରିବା ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଡକ୍ଟର ଜୟଶଙ୍କର ଆଲୋକପାତ କରିଛନ୍ତି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ପୋଷ୍ଟ ଅଫିସ୍ ପାସ୍ପୋର୍ଟ ସେବା କେନ୍ଦ୍ର ମାଧ୍ୟମରେ ଦେଶର ଦୁର୍ଗମ ଅଞ୍ଚଳଗୁଡ଼ିକରେ ମଧ୍ୟ ପାସ୍ପୋର୍ଟ ସେବା ପହଞ୍ଚପାରୁଛି। ଇ ପାସ୍ପୋର୍ଟ ଏବଂ ପାସ୍ପୋର୍ଟ ସେବା କାର୍ଯ୍ୟକ୍ରମ ଭଳି ପଦକ୍ଷେପଗୁଡ଼ିକ ଭାରତର ଆଧୁନିକ ଡିଜିଟାଲ୍ ଏବଂ ସଶକ୍ତ ପ୍ରଶାସନିକ ବ୍ୟବସ୍ଥାର ଏକ ବଳିଷ୍ଠ ପ୍ରମାଣ। ନାଗରିକଙ୍କୁ ସରଳ ଏବଂ ଉନ୍ନତମାନର ପାସ୍ପୋର୍ଟ ସେବା ପ୍ରଦାନ କରିବା ପାଇଁ ଏହି ଅଭିଯାନ ନିରନ୍ତର ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି। ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆମେରିକା କଂଗ୍ରେସ ଏକ ବିଲ୍ ପାସ୍ କରିଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ କଂଗ୍ରେସର ମଞ୍ଜୁରୀ ପାଇଁ ଏହି ବିଲ୍ରେ ପ୍ରସ୍ତାବ ରହିଛି। ଆମେରିକା ସିନେଟ୍ରେ 50-48 ଭୋଟ୍ରେ ଏହି ବିଲ୍ଟି ପାରିତ ହୋଇଛି। ପ୍ରଥମଥର ପାଇଁ ଯୁଦ୍ଧ କ୍ଷମତା ପ୍ରସ୍ତାବ ଆଧାରିତ କଂଗ୍ରେସର ଉଭୟ ସଦନରେ ଏହି ବିଲ୍ଟି ସଫଳତାର ସହ ପାରିତ ହୋଇଛି। ତେବେ ପଶ୍ଚିମ ଏସିଆରେ କେତେକ ସର୍ତ୍ତ ଆଧାରରେ ସାମରିକ ପଦକ୍ଷେପକୁ ଏହି ବିଲ୍ ଅନୁମତି ପ୍ରଦାନ କରିଛି। ଆମେରିକା ଏବଂ ଏହାର ସହଯୋଗୀ ଦେଶଗୁଡ଼ିକ ବିରୁଦ୍ଧରେ କୌଣସି ପ୍ରକାର ସମ୍ଭାବ୍ୟ ଆକ୍ରମଣକୁ ପରିପ୍ରେକ୍ଷୀରେ ସାମରିକ ଅଭିଯାନ ଏଥିରେ ଅନ୍ତର୍ଭୁକ୍ତ ରହିଛି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ତେହେରାନର ସାମରିକ ଦକ୍ଷତା ଦୁର୍ବଳ ହୋଇଛି। ଇରାନର ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ର ସଂଘର୍ଷ ଯୋଗୁଁ ଗୁରୁତର ପ୍ରଭାବିତ ହୋଇଛି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ପେନ୍ସିଲଭାନିଆ ମାକୁଙ୍ଗିଠାରେ ଏକ ସମାବେଶକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ଟ୍ରମ୍ପ କହିଛନ୍ତି, ବିଶ୍ୱର ସବୁଠାରୁ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ସାର୍ବଜନୀନ କରିବାରେ ଦ୍ୱିପାକ୍ଷିକ ଚୁକ୍ତି ସହଯୋଗ ପ୍ରଦାନ କରିବ। ନୂଆଦିଲ୍ଲୀର ସେଣ୍ଟ୍ରାଲ ଭିସ୍ତା କରିଡର ପାଇଁ ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ମେଟ୍ରୋ ଷ୍ଟେସନରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଏହାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି, ଏହି ପ୍ରକଳ୍ପ ପରିବହନ ବ୍ୟବସ୍ଥାକୁ ଅଧିକ ସହଜ ତଥା ସୁବ୍ୟବସ୍ଥିତ କରିବ। ଆର୍କେ ଆଶ୍ରମ ମାର୍ଗରୁ ଇନ୍ଦ୍ରପ୍ରସ୍ଥ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ପ୍ରକଳ୍ପ ନିର୍ମାଣ ଶେଷ ହେବା ପରେ ଜନକପୁରୀ ପଶ୍ଚିମରୁ

0: ଉପକୂଳକୁ ପର୍ଯ୍ୟନ୍ତ ଯୋଗାଯୋଗ ସୁଗମ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକୁ ନେଇ ଆୟୋଜିତ 36ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26ର ପୁରସ୍କାର ବଣ୍ଟନ ସମାରୋହ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏଥିରେ ଯୋଗଦେଇ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ବଣ୍ଟନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଦେଶବ୍ୟାପୀ 25ଟି ସ୍ଥାନରେ 200ଟି ବିଦ୍ୟାଳୟ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବବର୍ଗଙ୍କ ମଧ୍ୟରେ ଆତ୍ମଶୃଙ୍ଖଳାର ଚିନ୍ତାଧାରା, ସହନଶୀଳତା, ଗଣତାନ୍ତ୍ରିକ ବ୍ୟବସ୍ଥା, ଦୃଷ୍ଟିକୋଣ ଆଧାରିତ ଧାର୍ମିକ ଚିନ୍ତାଧାରାକୁ ପ୍ରୋହାହନ ପ୍ରଦାନ କରିବା ଏହି ଯୋଜନାର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ଦେଶବ୍ୟାପୀ 6ଟି ଯୁବ ନେତୃତ୍ୱାଧୀନ ଷ୍ଟାର୍ଟଅପ୍ ଯୁବ କୋର୍ ଲ୍ୟାବ୍ ନ୍ୟାସନାଲ୍ ଇନୋଭେସନ୍ ଚ୍ୟାଲେଞ୍ଜ 2026ର ଅଷ୍ଟମ ସଂସ୍କରଣରେ ବିଜୟୀ ହୋଇଛନ୍ତି। ଏହି ପ୍ରୟାସ ମିଳିତ ଭାବରେ ୟୁନାଇଟେଡ୍ ନେସନ୍ସ ଡେଭଲପ୍ମେଣ୍ଟ ପ୍ରୋଗ୍ରାମ୍ ୟୁଏନ୍ଡିପି ଇଣ୍ଡିଆ ଏବଂ ସିଟି ଫାଉଣ୍ଡେସନ୍ ଦ୍ୱାରା ଅଟଳ ଇନୋଭେସନ୍ ମିଶନ ଏଆଇଏମ୍ ନୀତି ଆୟୋଗ ସହିତ ସହଭାଗିତାରେ ପରିଚାଳିତ ହେଉଛି ଏବଂ ଟି ହବ୍ ଫାଉଣ୍ଡେସନ୍ ଦ୍ୱାରା କାର୍ଯ୍ୟକାରୀ ହେଉଛି। ଏହା ଯୁବ ନେତୃତ୍ୱାଧୀନ ନବସୃଜନକୁ ପ୍ରୋହାହିତ କରିବା ସହିତ ସ୍ଥାୟୀ ବିକାଶ ଲକ୍ଷ୍ୟ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ଉଭା ହୋଇଛି। ନୀତି ଆୟୋଗ ସୂଚନା ଦେଇଛି ଯେ ଚଳିତ ବର୍ଷର ଚ୍ୟାଲେଞ୍ଜରେ 28ଟି ରାଜ୍ୟର ଷ୍ଟାର୍ଟଅପ୍ରୁ 350ରୁ ଅଧିକ ଆବେଦନ ମିଳିଛି। ଏହି ଚୟନ ପ୍ରକ୍ରିୟା ପରେ 16ଟି ଶିଳ୍ପ ପରାମର୍ଶଦାତା ଏବଂ ଡୋମେନ୍ ବିଶେଷଜ୍ଞଙ୍କ ଦ୍ୱାରା ସମର୍ଥିତ 3 ମାସର ଭର୍ଚୁଆଲ୍ କ୍ଷମତା ନିର୍ମାଣ ପଦକ୍ଷେପ ନ୍ୟାସନାଲ୍ ସ୍ପ୍ରିଙ୍ଗ ବୋର୍ଡ ପ୍ରୋଗ୍ରାମ ପାଇଁ 50ଟି ଉଚ୍ଚ ସମ୍ଭାବ୍ୟ ଷ୍ଟାର୍ଟଅପ୍ ସଂକ୍ଷିପ୍ତ ତାଲିକାଭୁକ୍ତ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ କଲମ୍ବିଆ ଉନ୍ନୀତ ହୋଇଛି। ଆଜି ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ କଙ୍ଗୋକୁ 1-0 ଗୋଲ୍ରେ କଲମ୍ବିଆ ପରାସ୍ତ କରିଛି। ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ପର୍ତ୍ତୁଗାଲ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଏବଂ ଘାନା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ କ୍ରୋଏସିଆ ପାନାମାକୁ 1-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଗସ୍ତ ପାଇଁ ହକି ଇଣ୍ଡିଆ 24-ଜଣିଆ ଜୁନିୟର ମହିଳା ଦଳ ଘୋଷଣା କରିଛି। ନୂତନ ପ୍ରଶିକ୍ଷକ ଟିମ୍ ହ୍ୱାଇଟ୍ଙ୍କ ଅଧୀନରେ ଏହି ଦଳ ମନୋନୀତ ହୋଇଛି। ଗସ୍ତ ଅବସରରେ ସ୍କଟଲାଣ୍ଡ ଏବଂ ଇଂଲଣ୍ଡରେ ଭାରତୀୟ ଦଳ 7ଟି ମ୍ୟାଚ୍ ଖେଳିବ। ଆସନ୍ତା ମାସ 5-14 ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ୍ଗୁଡ଼ିକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ନେଇ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଷୟିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ। ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଆଧାର ଭାବେ ଗ୍ରହଣ କରିବାକୁ ଇସ୍କାତ ଶିଳ୍ପ କ୍ଷେତ୍ରକୁ ପରାମର୍ଶ ଦେଲେ ଭାରିଶିଳ୍ପ ମନ୍ତ୍ରୀ। ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସଂକ୍ରାନ୍ତ ବିଲ୍ ଆମେରିକା କଂଗ୍ରେସରେ ପାରିତ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ ଉନ୍ନୀତ ହେଲା କଲମ୍ବିଆ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. India lodges strong protest against Pakistan over Kashmir issue at UNSC, accuses Islamabad of misusing his position as co-chair. Indian Embassy in Tehran issues revised advisory for Indian nationals to continue to avoid all non-essential travel to Iran. IMD issues red alert for very heavy rainfall over Konkan and Goa today. Assam on high alert after heavy rain accompanied with flash floods hit parts of Arunachal Pradesh. Hockey India announces 24-member junior women's squad for upcoming United Kingdom tour beginning next month. And in FIFA World Cup, Colombia qualifies for round of 32 after beating DR Congo 1-0 in Mexico today. India strongly objected to Pakistan raising the Kashmir issue at a United Nations forum, accusing Islamabad of politicizing the platform, also slammed it for misusing its position as co-chair instead of being unbiased as behooves the position. The remarks were made by India's permanent representative to the UN in New York, P. Harish, in response to comments by Pakistan's permanent representative, Asim

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ

0: ବିଜ୍ଞାପନ ଦିଅନ୍ତୁ।
1: କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ କସୁର ଚଳଚ୍ଚିତ୍ରରୁ। ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ଏଗ୍ନିକ, ଗୀତିକାର ସମୀର, ସଙ୍ଗୀତ ନଦୀମ ଶ୍ରବଣ।

0: ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ପାଦକ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସାମୁଦ୍ରିକ ବାଣିଜ୍ୟର

0: ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶପଥ କହିଲେ ମୁଖ୍ୟମନ୍ତ୍ରୀ। 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 147 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କଲେ ରାଜ୍ୟ ସରକାର। ଏବଂ କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମୁଦ୍ରିକ ବାଣିଜ୍ୟ ଓ ଏହାର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶପଥ। ସମୁଦ୍ର ବନ୍ଦର ମତ୍ସ୍ୟ ସମ୍ପଦ ଏବଂ ନୀଳ ଅର୍ଥନୀତି ହେଉଛି ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି। ଏହାର ସୁରକ୍ଷା ଆର୍ଥିକ ବିକାଶ ଓ ସମୁଦ୍ର ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଉପକୂଳବାସୀଙ୍କ ଜୀବିକାର କଲ୍ୟାଣ ପାଇଁ ଅତ୍ୟନ୍ତ ଜରୁରୀ। ବର୍ତ୍ତମାନ ସମୟରେ ସାମୁଦ୍ରିକ ସୁରକ୍ଷା ଆଇନ ଶୃଙ୍ଖଳା ମଧ୍ୟରେ ସୀମିତ ନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଆଜ ସାମୁଦ୍ରିକ ସୁରକ୍ଷା ପାରମ୍ପରିକ ଆଇନ ବ୍ୟବସ୍ଥା କି ଚୁନୌତୀ ଆସେ କାହିଁ ଆଜି ତକ ସମ୍ପ୍ରସାରିତ ହୋଇ ହେ ଇସମେ କ୍ରିଟିକାଲ ଇନ୍ଫ୍ରାଷ୍ଟ୍ରକ୍ଚର କି ସୁରକ୍ଷା ମାରିଟାଇମ୍ ଡୋମେନ୍ ଆୱାରନେସ୍ ସାଇବର ରେଜିଲିଏନ୍ସ ପର୍ଯ୍ୟାବରଣ କି ସୁରକ୍ଷା ଡିଜାଷ୍ଟର ମ୍ୟାନେଜମେଣ୍ଟ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ସାମୁଦ୍ରିକ ସଂଶୋଧନ କା ଉପଯୋଗ ଓର ତଟୀୟ ସମୁଦାୟ କି ସକ୍ରିୟ ଭାଗିଦାରୀ ସାମିଲ ହେ ଇନ୍ ଚୁନୌତୀ ସେ ନିପଟନେ କେ ଲିଏ ସଭି ଷ୍ଟକ୍ ହୋଲ୍ଡର୍ସ କୋ ସାମିଲ କରନା ଆଜ କା ଦିନ ମେ ବହୁତ ଜରୁରୀ ହେ ଇସେ ହମ ଏକ ସମନ୍ୱିତ ଓ ଏକୀକୃତ ଦୃଷ୍ଟିକୋଣ କା ବିକାଶ କରତେ ହୁଏ ଆଗେ ବଢ଼ ସକତେ ହେ ସାମୁଦ୍ରିକ ପରିଦୃଶ୍ୟ ମେ ଓଡ଼ିଶା କା ଏକ ଅନୋଖା ସ୍ଥାନ ହେ।
0: କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାମୁଦ୍ରିକ ଇତିହାସ ସମ୍ପର୍କରେ ଆଲୋକପାତ କରି କହିଛନ୍ତି, ଭାରତର ସାମୁଦ୍ରିକ ବିକାଶ ଗାଥାରେ ରାଜ୍ୟର ପ୍ରମୁଖ ଭୂମିକା ରହିଛି। ଓଡ଼ିଶାର ସାମୁଦ୍ରିକ ରଣନୀତିକୁ ଆହୁରି ମଜବୁତ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର ସମୁଦ୍ର ବନ୍ଦର ଏବଂ ପାରାଦ୍ୱୀପ ନିକଟରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି। କେନ୍ଦ୍ର ସରକାରଙ୍କ ସାଗର ଆକ୍ଟ ଇଷ୍ଟ ପଲିସି ବିମ୍ଷ୍ଟେକ୍ ଆଦି ପ୍ରଗତିଶୀଳ ନୀତିକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି। ମାଛଧରା ଡଙ୍ଗାଗୁଡ଼ିକରେ ନଭମିତ୍ର ଟ୍ରାନ୍ସପଣ୍ଡର ସଂଯୋଗ ଏବଂ ଉପକୂଳବର୍ତ୍ତୀ ଗ୍ରାମର ଉନ୍ନତି ଆଦି କାର୍ଯ୍ୟକ୍ରମ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଜାତୀୟ ମାରିଟାଇମ୍ ସୁରକ୍ଷା ସମନ୍ୱୟକାରୀ ଅବସରପ୍ରାପ୍ତ ଭାଇସ୍ ଆଡମିରାଲ୍ ବିଶ୍ୱଜିତ ଦାସଗୁପ୍ତା ଯୋଗଦେଇ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ମଡେଲ ଏବଂ ରଣନୈତିକ ଢାଞ୍ଚା ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତରେ ଆସି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଅଠାୱାଲେ ଗତ 12 ବର୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଆଲୋଚନା କରି କହିଛନ୍ତି, ଦେଶରେ ବର୍ତ୍ତମାନ ସୁଦ୍ଧା 58 କୋଟିରୁ ଅଧିକ ଲୋକଙ୍କ ଜନଧନ ଆକାଉଣ୍ଟ ରହିଛି। ସେଥିମଧ୍ୟରୁ ଓଡ଼ିଶାର 2 କୋଟି 40 ଲକ୍ଷରୁ ଅଧିକ ଆକାଉଣ୍ଟ ରହିଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ 10 ଲକ୍ଷ ଟଙ୍କାର ଋଣ ସହାୟତାକୁ ବର୍ତ୍ତମାନ 30 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 3 କୋଟି 64 ଲକ୍ଷ ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି। ଉଜ୍ଜଳା ଯୋଜନାରେ ଓଡ଼ିଶାର 56 ଲକ୍ଷ 47 ହଜାର ଲୋକ ଉପକୃତ ହୋଇଛନ୍ତି। ତୃତୀୟ ଲିଙ୍ଗୀଙ୍କ ସୁରକ୍ଷା ଏବଂ ସେମାନଙ୍କୁ ଅଧିକାର ପ୍ରଦାନ ଦିଗରେ ସରକାର ଏକାଧିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଅନୁସୂଚିତ ଜନଜାତି ଏବଂ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ଓ ବୃତ୍ତି କ୍ଷେତ୍ରରେ ସରକାର ନେଉଥିବା ପଦକ୍ଷେପ ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱାଲେ ସୂଚନା ଦେଇଥିଲେ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ 3 ଜଣିଆ କମିଟି ତଦନ୍ତ ଆରମ୍ଭ କରିଛନ୍ତି। କମିଟି ଆଜି ତଦନ୍ତ ରିପୋର୍ଟ ପ୍ରଦାନ କରିବେ। ଏହାର ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। କମିଟି ସଦସ୍ୟ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ, ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ ଓ ସେପା ନିର୍ଦ୍ଦେଶିକା ଅନନ୍ୟା ଦାସ ଉପସ୍ଥିତ ରହି ଘଟଣାର ବିଭିନ୍ନ ଦିଗ ଉପରେ ତର୍ଜମା କରୁଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ସେମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଆୟୋଜିତ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ 288,198 ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 147 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ

ଶ୍ରୋତାବନ୍ଧୁ, ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 2:45। ଶୁଣନ୍ତୁ, ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ନାଟକ ଜାଗ ଉତ୍କଳ, ରଚନା ଶ୍ରୀ ପଦ୍ମା ସାହୁ, ପ୍ରଯୋଜନା ରଞ୍ଜନ କୁମାର ବେହେରା। ହ୍ୟାଲୋ ଶାରଦା ଲାଗବା ଗୀତ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ରାତି 7:00 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55 ଜିଲ୍ଲା ହାଲଚାଲରେ। ରାତି 7:25 ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ମାଛ ଚାଷରେ ମହିଳାମାନଙ୍କ ଥଇତାନ। ଚିରସବୁଜ ଶୁଣିବେ ରାତି 8:00। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା ପ୍ରଚାର କରିବୁ ରାତି 8:15। ଶିଳ୍ପୀମାନେ ହେଲେ ବୀରେନ ନାୟକ ଏବଂ ପ୍ରୀତି ପଣ୍ଡା, ଗୀତ ରଚନା ଗୌରବ ପଟ୍ଟନାୟକ, ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ରାତି 8:30 ରାଗ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସୀତାର ବାଦନ। ରାତି 10:00 ପ୍ରଚାର କରିବୁ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସମ୍ବଲପୁର କଳାହାଣ୍ଡି ଅଞ୍ଚଳର ଗୀତ ଏବଂ ଝୁମର ଗୀତ। ଶିଳ୍ପୀମାନେ ହେଲେ ମିତ୍ରଭାନୁ ବିଶ୍ୱାଳ, ଗୋପାଳ ସାହୁ, ସ୍ୱରୂପା ଚକ୍ରବର୍ତ୍ତୀ, ପ୍ରଫୁଲ୍ଲ କୁମାର ସିଂହଦେଓ, ପ୍ରତାପ ଚନ୍ଦ୍ର ଦାସ ଏବଂ ଋତୁରାଜ ମାଝି। ରାତି 10:30 ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମରେ ଶୁଣିବେ ଗୀତିକାର କୁମାରଙ୍କ ରଚିତ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏ ଥିଲା ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:47। ଏଇଠି ଶେଷ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଶ୍ରୋତାମାନଙ୍କୁ କହି ରଖୁଛୁ ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏଁ ଏଫ୍ଏମ୍ର 103.6 MHz ଆପଣମାନେ ଶୁଣିପାରିବେ ମୁମ୍ବାଇ ବିବିଧ ଭାରତୀର କାର୍ଯ୍ୟକ୍ରମ।

0: ସାଥେ ସମୟ ମଣିଷ ଜୀବନର ଅମୂଲ୍ୟ ସମ୍ପଦ। ଧନ ସମ୍ପତ୍ତି କିମ୍ବା ଅନ୍ୟ କୌଣସି ବସ୍ତୁ ହରାଇଲେ ମଧ୍ୟ ତାକୁ ପୁଣି ଫେରି ପାଇବା, କିନ୍ତୁ ଚାଲିଯାଇଥିବା ସମୟ କେବେ ଫେରି ଆସେ ନାହିଁ। ସେଥିପାଇଁ ସମୟକୁ ଜୀବନର ସବୁଠାରୁ ମୂଲ୍ୟବାନ ଧନ ବୋଲି କୁହାଯାଏ। ଯେଉଁ ବ୍ୟକ୍ତି ସମୟର ମୂଲ୍ୟ ବୁଝି ତାହାର ସଠିକ୍ ବ୍ୟବହାର କରେ ସେ ଜୀବନରେ ନିଶ୍ଚିତ ଭାବରେ ସଫଳତା ଲାଭ କରିଥାଏ।
1: ସମୟର ସଠିକ୍ ବ୍ୟବହାର ମାନେ ପ୍ରତ୍ୟେକ କାମକୁ ନିର୍ଦ୍ଧାରିତ ସମୟରେ ଓ ଯୋଜନାବଦ୍ଧ ଭାବରେ କରିବା। ଅନେକ ଲୋକ ଅଳସତା, ଅବହେଳା ଓ ଅନାବଶ୍ୟକ କାର୍ଯ୍ୟରେ ନିଜର ମୂଲ୍ୟବାନ ସମୟ ନଷ୍ଟ କରିଥାନ୍ତି, ଫଳ ରୂପେ ସେମାନେ ନିଜ ଲକ୍ଷ୍ୟ ପୂରଣ କରିପାରନ୍ତି ନାହିଁ। ଅନ୍ୟ ପକ୍ଷରେ ଯେଉଁମାନେ ସମୟକୁ ସଠିକ୍ ଭାବେ ବ୍ୟବହାର କରନ୍ତି ସେମାନେ ସଫଳତାର ଶିଖରକୁ ପହଞ୍ଚିଥାନ୍ତି।
0: ତେବେ ସାଥୀ, ଏହି ସୁନ୍ଦର ବିଷୟରୁ ଆରମ୍ଭ କରିବା ଆଜିର ସମ୍ଭାର କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ଶ୍ରିୟା ପଟ୍ଟନାୟକ
1: ଆଉ ମୁଁ ପ୍ରିୟଙ୍କା ତ୍ରିପାଠୀ।
0: ନମସ୍କାର।

0: ତେବେ ସାଥୀ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶୁଣିବା ଆଜିର ବିଚାର।
1: ଜୀବନ ଓ ସମୟ ମଣିଷର ସର୍ବଶ୍ରେଷ୍ଠ ଗୁରୁ। ଜୀବନ ଆମକୁ ସମୟ ଉପଯୋଗ କରିବା ଶିଖାଏ ଏବଂ ସମୟ ଆମକୁ ଜୀବନର ମୂଲ୍ୟ ବତାଏ।
0: ଜାଣିଛନ୍ତି ସାଥୀ, ଆମ ରାଜ୍ୟ ଓଡ଼ିଶା ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବରେ ଗଠିତ ହୋଇଛି। ହଁ ସାଥୀ, ଆମ ଓଡ଼ିଶାକୁ ତାର ସ୍ୱତନ୍ତ୍ର ପରିଚୟ, ସମ୍ମାନ, ସ୍ୱାଭିମାନ ଦେବା ପାଇଁ ଆମ ପୂର୍ବପୁରୁଷମାନେ କେତେ ସଂଗ୍ରାମ କରିନଥିଲେ। ତେବେ ବର୍ତ୍ତମାନ ସେହି ଓଡ଼ିଶାର କଣ ଅବସ୍ଥା, ତା ଯୁବପିଢ଼ି ତା ପ୍ରତି କଣ ଭାବ ରଖିଛନ୍ତି, ଏହା ଉପରେ ଆଧାରିତ ଚାଲନ୍ତୁ ଶୁଣିବା ନାଟକ ଜାଗ ଉତ୍କଳ, ଯାହାକୁ ପରିକଳ୍ପନା କରିଛନ୍ତି ସନ୍ତୋଷ କୁମାର ସାହୁ ଏବଂ ରଚନା କରିଛନ୍ତି ଶ୍ରୀପଦ୍ମା ସାହୁ ଏବଂ ଏଥିରେ

0: ଅଭିନୟ କରିଛନ୍ତି ପ୍ରତୀକ ଶର୍ମା, ସୁଶୀଲ ସାହୁ, ରାଜୁ ପ୍ରଧାନୀ, ସ୍ମୃତିମୟୀ ପାଣିଗ୍ରାହୀ ଏବଂ ଶ୍ରୀପଦ୍ମ ସାହୁ।
1: ତା କଥା କହ ନା, ମୁଁ ସକାଳୁ ଉଠୁଣୁ
2: ହଁ
1: ପା ସେଇ ସ୍କ୍ରିନ୍ ରେ କଣ ଅନେଇ ବୋଇଥିବ
2: କଣ,
1: ତା କଥା ଆଉ କହିବା ଜମା।
2: ମସ୍ତ ମଜା ଆଇଡିଆ ଆସିଲା, ଟିକେ ରହ ଟିକେ ରହ, ଦେଖେ
1: ଦେଖେ ଦେଖେ
3: ଏରେ ଏରେ ମଧୁ, ଏରେ ସାପରେ ସାପରେ ଧାରେ ବେଗି ଗୋଡ ତଳେ ସାପରେ
1: କଣ ବହୁଲ କଣ ରେ ତମମାନେ, ଏଠି ତ କିଛି ସାପ ଫାପ ନାହିଁ, ଡରେଇଲୁ କାହିଁକି ରେ?
3: ଏପ୍ରିଲ ଫୁଲ।
4: ଆରେ ଆଜି ପୁରା ଫାର୍ଷ୍ଟ ଏପ୍ରିଲ, ମାନେ ଏପ୍ରିଲ ଫୁଲ ଡେ, ତ କାହାକୁ ଗୋଟେ ବକ୍ରା ବନେଇବାର ଥିଲା
1: ତ ତତେ କରିଦେଲୁ। ବଡ଼ ଆସିଲେ ଏପ୍ରିଲ ଫୁଲ କଲାବେଳା। ଏରେ କୃଷ୍ଣ, ଜାଣିଛୁ ଆଜି ଉତ୍କଳ ଦିବସରେ
2: ଆଜି ତୁ କିନ୍ ଜାଣିଲୁ ରେ?
4: ଜାଣିପାରୁନୁ, ସେ ପାଇନା ଫୋନ ଦେଖୁଥିଲା, କାହାର ଗୋଟେ ହ୍ୱାଟ୍ସଆପ୍ ଷ୍ଟେଟସ୍, ଇନଷ୍ଟା ଷ୍ଟୋରି କି କୋଉଠି ପୋଷ୍ଟ କୋଉଠି ଗୋଟେ
2: ଦେଖିଦେଇଥିବ।
1: ହଉ ରେ ହଉ ହଉ, ଚାଲ ଆମେ ବି ଗୋଟେ ଷ୍ଟୋରି ପୋଷ୍ଟ କରିଦେବା ଉତ୍କଳ ଦିବସର।
4: ହଁ ହଁ, ହେଲେ କୃଷ୍ଣ କୋଉ ଗୀତଟେ ସିଲେକ୍ଟ କରିବେ ରେ?

0: ଏଇଟା ମୋ ସ୍ଟେଜ୍
1: ୟା ରାଇଟ୍
0: ଡନ୍ ଡନ୍ ଏଇଟା ଫାଇନାଲ୍ ହଁ
1: ହଁ
0: କରିଦେ ପୋଷ୍ଟ କରିଦେ ପୋଷ୍ଟ କରିଦେ
1: ଓକେ ଓକେ ରେ ଆରେ ତମେମାନେ ଶୁଣିଲ ମୋ କଥାଟା
2: କ'ଣ କହ
1: ତମ ପକେଟ୍ ଗୁଡ଼ା ଚେକ୍ କଲ କାହାର କେତେ ଟଙ୍କା ରହିଛି ଦେଖି
0: କ୍ଷୀରା ପକେଟ୍ ପିନ୍ଧି ଆସି
1: ଆରେ ଭାରି ସିରିୟସ୍ କଥାଟେ କହୁଛି ମୁଁ ଶୁଣ ଦୁଇ ଜଣ ଏ କୃଷ୍ଣ ମଧୁ ଶୁଣେ ଏ ହଷ୍ଟେଲ ଖାଇବା ଖାଇ ଖାଇ ଭାରି ବୋର୍ ଲାଗିଲାଣି
0: ଆରେ ସେ କଥା ଆଉ କହନା
1: ରେ ମୁଁ କଣ କହୁଥିଲି କି ଚାଲ କୋଉଠି ଗୋଟେ ବାହାରକୁ ଯିବା କୋଉ ଗୋଟେ ହୋଟେଲ ରେଷ୍ଟୁରାଣ୍ଟ ଯାଇ ଖାଇବା ଭାରି ମଜା ଲାଗିବ
2: ୱା ଦିଲ ଜିତିଲେ ତୁ ଚାଲ କୃଷ୍ଣ
0: ଯିବା ଯିବା ଯିବା ଯିବା ଯିବା
2: ନାଇଁ ନାଇଁ ବେଶୀ ଦିନ ହବ ବୋଲେ ନାଇଁ କି ଚାଇନିଜ୍ ଖାଦ୍ୟ ହିଁ ନାହିଁ ଚାଇନିଜ୍ ରେଷ୍ଟୁରାଣ୍ଟ ଯିବା କି
0: ଏ ନାଇଁ ନାଇଁ ଆରେ ଶୁଣେ ଦେଖେ ସକାଳ ହେଇଛି ଆଠଟା ହେଇଛି ସମୟ
1: ଆରେ କୃଷ୍ଣ କାଇଁ ଏମିତି ହଉଛୁ ରେ
2: ଆରେ ଶୁଣେ
1: ଆରେ ତୁ କହୁ ତୋର ମଞ୍ଚୁରିଆନ୍ ତୋର ଫେଭରେଟ୍ ଥିଲା ପୁରା
0: ମଞ୍ଚୁରିଆନ୍ ନହେଲେ କଣ ଖାଇବା ପୁରୀ ଉପମା ଲେଦେବା ଚାଲେବା
2: ହଁ ସେ ବରହମପୁରିଆ ହୋଟେଲ
0: ହଁ ରେ
2: ଆଉ କୃଷ୍ଣ ଗଲେ ତ ଡିସକାଉଣ୍ଟ ଫୁଲେ ଚାଲ ଚାଲ ହେ ଚାଲ ଚାଲ ଫକୀର
1: ଚାଲ ଚାଲ ଚାଲ ଚାଲ ଯିବା ଚାଲ ହ୍ୟାଲୋ
3: ହ୍ୟାଲୋ
1: ଆରେ ସୁଇଟି ଦିଦି କେମିତି ଅଛ
3: ମୁଁ ପୁରା ବଢିଆ ଆଉ ହଷ୍ଟେଲ ଲାଇଫ ଏଞ୍ଜୟ କରୁଛୁ ତ
1: ହଁ ହଁ ଦିଦି ସବୁ ଠିକ୍ ଠାକ୍ ଆଉ ତମର ପୁଣେ ଆଡେ ସବୁ ଭଲ ତ ବାକି ସମସ୍ତେ ଭଲ ଅଛନ୍ତି ଆଇସା ଏମାନେ ସବୁ ଠିକ୍ ତ
3: ସବୁ ଭଲ ଖାଲି ଆଇସାର ଦୋଷ୍ଟାମୀ ବିଷୟରେ ନ କହିଲେ ଭଲ ତୁ ଭିଡିଓ କଲ୍ଟା ଉଠେଇଲୁ ତୋ ଭାଣିଜି ତତେ ଦେଖିବ କହୁଛି
1: ଓ ଓକେ ଓକେ ଠିକ୍ ଅଛି ହାଇ ଦିଦି ବହୁତ ଦିନ ପରେ ଦେଖିଲି ତମକୁ ଦିଦି ଆରେ ଆଇସା କେମିତି ଅଛୁ
4: ହାଇ ମାମାଜି
1: ହାଇ ମାମା ଆଉ କେତେ କ୍ଲାସ ହେଲାଣି ତୋର
4: ମାମା ହ୍ୱାଟ ଶି ଆସ୍କିଂ
3: ଜଷ୍ଟ ଏ ମୋମେଣ୍ଟ ବେଟା ଆରେ ଫକୀର ଆଇସା ମୋଷ୍ଟଲି ପୁନେରେ ରହିଲା ନା ଆଉ ଇଂଲିଶ ମିଡିୟମରେ ପଢିଲା ତ ସେତେ ଭଲ ଓଡ଼ିଆ ବୁଝିପାରେନି ଖାଲି ଇଂଲିଶ ହିନ୍ଦୀ ଆଉ ମରାଠୀ ଜାଣିଛି
1: ଆଚ୍ଛା ଆଚ୍ଛା ଆଚ୍ଛା ହଉ ଦେଖ ମୋ ସହିତ କିଏ କିଏ ଅଛନ୍ତି
0: ଜୟ ଜଗନ୍ନାଥ ଦିଦି
5: ଦିଦି ଜୟ କଳା
3: ଓ ହାଇ କୃଷ୍ଣ ମଧୁ କେମିତି ଅଛ ତମେ ସବୁ
0: କେରକେରା ଦିଦି ମୁଁ ପୁରା
2: ମୁଁ ଟିକେ ଦୁଃଖରେ ଅଛି ଦିଦି
0: ଆମର ଭାଇନା କେମିତି ଅଛନ୍ତି
3: ଭାଇନା ସେ ଠିକ ଠାକ୍ ସେ ଅଫିସ ଘର ଭିତରେ ତ ଚାଲିଛି କାମ
0: ଆଉ ଆମର ସେ କଣ କଣ ତା ନାଁ ତୈରି
3: ଦେଖୁନ ଲଞ୍ଚ ଟାଇମ୍ ହେଇଗଲାଣି ସେ ଖେଳିବାକୁ ପଳେଇଲାଣି
2: ଏ ଦିଦି ଶୁଣ ପରା ତମର ଗାଁ ଆଡୁ କିଛି ପଠ ପରା କଣ ଟିକେ ଖାଇବୁ

0: ଦେଖେଇଛୁ କୃଷ୍ଣ ବିଚାର ଲାଗିଲା
1: ସେଇଥିପାଇଁ ବୋଲି ତତେ ମୁଁ କହିଥିଲି ବା ଠିକ ସେ ପାଠଶାଳ ପଡିବ ପୁନେ କୋଉ ଗାଁଟା ହେଇଛି
0: ଆରେ ତୁ ଜାଣିନୁ ପୁନେ ଆଡେ କଣ ସ୍ପେଶିଆଲ ମିଳିବ
2: ଇଏ ବେଶୀ ଜାଣିଛି ଗାଁ ନା ସହର ଇଏ ଖାଲି ଜାଣିଛି
0: ଦିଦି ଦେଖ
3: ତାକୁ କିଛି ଡାଉନି
1: ତମ ଦି କି ପାରି ହବୁନି
3: ଦେଖୁନ ସେ ଗୋଟେ ଦୁଷ୍ଟ ଖେଳିବାକୁ ପଳେଇଛି ଯାଏ ତାକୁ ଆଣେ ତାକୁ ଖୁଏଇବାର ଅଛି କିନ୍ତୁ ତମ ମାନଙ୍କ ସହିତ କଥା ହେଇକି ଏଦିନ ପରେ ବହୁତ ବଢିଆ ଲାଗିଲା ରହୁଛି
2: ବାରେ ଫକୀର ତୋର ଭାଣିଜୀଟା କି ଇଂଲିଶ କହୁଛି ମାତ୍ର
1: ଆଉ ଭାଣିଜୀ କାହାରିକି
0: ହଉ ହଉ ଶୁଣ ଏଇଟା ମାନେ ତ ଚାଲିଥିବ ଆଗା ଜଲ୍ଦି ହୋଟେଲ ଯିବା ନହେଲେ ସେ କ୍ୟାଣ୍ଟିନ ର ଭାତ ଡଲମା କି ଘାଣ୍ଟ ତରକାରୀ ଖାଇବାକୁ ପଡିବ ଗୋଟେ ବିଜାର ଆସ ଆସ ଯିବା
2: ଏତେ ଦିନରେ ମାତ୍ର ଗୋଟେ ମସ୍ତ ଖାଇବାଟି ହେଲା ମାତ୍ର ପୁରୀ ଉପମା କି ଥିଲା ଭାଇ ନା କି
1: ହଁ ରେ ଏବେ ତ ଆଖି ଲାଗିଗଲାଣି ପେଟ୍ରୋଲଟା ଫୁଲ୍ ହେଇଗଲେ ମୋର ଇଞ୍ଜିନଟା ଟିକେ ଡାଉନ୍ ହେଇଯାଏ
2: ଆର ତ ସବୁବେଳେ ଇଞ୍ଜିନ ଡାଉନ୍ ଆଉ ଇଞ୍ଜିନ ଅଏଲ୍ ପକାଉନଥିବ
1: ଆରେ କୃଷ୍ଣ ଦେଖିଲୁ ଏ ମଧୁକୁ ଏ ଆସୁ ଆସୁ ଲମ୍ବ ତମ୍ବ ହେଇ ଘୁଙ୍ଗୁଣି ମାରିଲାଣି
2: ଛାଡ଼ରେ ତାକୁ ଛାଡ଼େ ମତେ ବି ଭାରି ନିଦ ହେଲାଣି ଫାଷ୍ଟ ଗୋଟେ ମସ୍ତ ଶୋଇବା ତାପରେ କଣ କରିବା
1: ହଉ ରେ ମତେ ଭାରି ନିଦ ମାଡ଼ିଲାଣି ଆଖି ଲାଗିଲାଣି ଚାଲ ଶୋଇବା
2: ଯିବା ଯିବା ଚାଲ
4: ମଧୁରେ ପୁଅ ମଧୁ କୋଉଠି ଅଛୁ ରେ ପୁଅ ମଧୁ ବାପରେ
2: ରେ ରେ ମଧୁ ଏଇ ଏ ମଧୁ ଏବେ ଉଠବେ ଏବେ ତୋର ମା ଡାକିଲେଣି ମୋତେ ଦେଖେ ରେ କି ଗୋଟେ ଏ ତୋର ମା ବୋଧେ ଡାକୁଛନ୍ତି
1: ହଁ ରେ ଚାଲ ଜଲ୍ଦି
0: ମା ହଷ୍ଟେଲରେ ମୁଁ ମାଙ୍କ ଭଏସ୍ ଏମିତି ଶୁଭିବନି
2: କଣ ପ୍ରୋବ୍ଲେମ ହେଇଛି ବୋଧେ ରେ ଡାକୁଛନ୍ତି
1: ହଁ ରେ ଚାଲ ଜଲ୍ଦି
0: ହଉ ଚାଲ ଯିବା କିଏ ଆସୁଛନ୍ତି ଦେଖିବା ଚାଲ
2: ହଁ
1: ଚାଲ ଚାଲ ଚାଲ ଚାଲ ଯିବା ଦେଖି
4: ମଧୁରେ ପୁଅ ମଧୁ କୋଉଠି ଅଛୁ ରେ ପୁଅ ମଧୁ ପୁଅ ବାପରେ କୋଉଠି ଅଛୁ ରେ ପୁଅ ମଧୁ
2: ଆରେ ଫକୀର ଏଇଟା ଜମ ଧୁଡ଼ ଧୁଡ଼ୁ ଆରେ 90-95 ବର୍ଷର ବୁଢ଼ୀଟା ଭାଇ ମା ନାଇଁ ଜେଜେମା ବୋଧରେ
1: ହଁ ମୋ ତା ବୋଉ ନୁହଁ ଜେଜେମା ହେଇଥିବ
0: ନାଇଁ ଆମ ଜେଜେମା ମୋଟା ହେଇକି ହୃଷ୍ଟପୃଷ୍ଟ ହେଇକି ବୁଢା ଥିବେ ଏମିତି ନଥିବେ କଣ ଯିବା ଚାଲ ପାଖରେ ଦେଖିବା ଯାଇକିନା
2: କିଏ ଚାଲ ଚାଲ
1: ଆରେ ଇଏ କଣ ମୁଣ୍ଡ ଫାଟି ଯାଇଛି ତା ହାତ ଗୋଡ ସବୁ କ୍ଷତାକ୍ତ ହେଇଛି ପୁରା କ୍ଷତ ବିକ୍ଷତ ଚିହ୍ନ
2: ରେ
1: ଏ ମାଂସ ଏଇଠୁ ପୁଳାଏ ମାଂସ ଉପୁଡି ପଡିଛି
2: ଏରେ ସତ କଥା ରେ ଏ କଣ ରକ୍ତରେ ଜୁଡ଼ବୁଡ଼ ରେ
1: ରକ୍ତ ଜୁଡ଼ବୁଡ଼ିଛନ୍ତି ଆରେ କଣ ମାନେ
2: କିଏ ଆରେ ଇଏ କିଏ ରେ ଏତେ ବୁଢ଼ ଲୋକର ଏମିତି ଅବସ୍ଥା କରିବା ପୂର୍ବରୁ ତାର ହାତ କେମିତି ଧରିଲାନି ରେ କିଏ କଲା ଏଟା
0: କୃଷ୍ଣ କହୁଥିଲି ନା ଏଇଟା ମୋ ମାଙ୍କ ସ୍ୱର ନାହିଁ ମାତ୍ର ନା ଆଙ୍କୁ ଦେଖିକି ନେଇକି ମୋ ଛାତିଟା କେମିତି ଗୋଟେ ହେଇଯାଉଛି
1: ଆରେ ଆରେ ଚାଲ ରେ ତାଙ୍କୁ ସାହାଯ୍ୟ କରିବା ଆଗ ପିଚାରି କେତେବେଳୁ ସାହାଯ୍ୟ ମାଗିଲାଣି ବୋଧେ ତା ପୁଅକୁ ଡାକୁଛି ଯେ କୋଉ ପୁଅ ତାର ମାଆକୁ ଏମିତି ଅବସ୍ଥାରେ ଛାଡ଼ି ପଳେଇଥିବ ଛେ
2: ହଁ ରେ ଏ ଦୁନିଆଟା ଭାରି କୃତଜ୍ଞ ଯୋଉ ମା ତାକୁ ଜନ୍ମ କଲା ଖୁଆଇ ପିଆଇ ବଡ଼ କରି ଏ ସଂସାରକୁ ଆଣିଲା ବଞ୍ଚିବା ଶିଖେଇଲା ତାକୁ ଏମିତି ଅବସ୍ଥା ଛାଡ଼ି ଦେଇଛି କେମିତି ପୁଅଟା କେଜାଣି
0: ଚାଲ ଚାଲ ଚାଲ ତାଙ୍କ ପାଖକୁ ଯିବା ଚାଲ
4: ମଧୁରେ ପୁଅ କୋଉଠି ଅଛୁ ରେ ପୁଅ
2: ଆରେ ମା ଏ ମା ମା ମା ଟିକେ ଶୁଣ
1: ଆଗ ତାଙ୍କୁ ନେଇ ଆସିବାରେ ମା ଆସ ଆସ ଆସ ତମେ ଟିକେ ଏଇଠି ବସିଲ କଣ ପାଣି କିଛି ଦରକାର
0: ଆଚ୍ଛା ମା ତମେ କୋଉଠୁ ଆସିଛ ମା ତମର ଏ ଅବସ୍ଥା କିଏ କଲା ତମେ କିଏ
4: ମୋର ମୋର ଏ ଅବସ୍ଥା କିଏ କରିବ ରେ ପୁଅ ବାହ୍ୟ ଶତ୍ରୁର ଆକ୍ରମଣରେ ମୋର ଶରୀର ପୁରା କ୍ଷତାକ୍ତ ମତେ ଖଣ୍ଡ ଖଣ୍ଡ କରିବାର ସେମାନଙ୍କର ଯୋଜନାକୁ ମୋର ବୀର ପୁଅ ମାନେ ପଣ୍ଡ କରିଥିଲେ ମଧ୍ୟ

ପରବର୍ତ୍ତୀ ପିଢ଼ିଙ୍କ ଅବହେଳା ଯୋଗୁଁ ମୋର କେତେକ ଅଙ୍ଗକୁ କ୍ଷତକ୍ତ କରି ମୋ ଶରୀରରୁ ଛଡ଼ାଇ ନେଲେ। ସେହି ଚକ୍ରାନ୍ତକାରୀମାନେ ସଢ଼େଇ କଳା, ଖରସୁଆ, ମେଦିନୀପୁର, ଆହୁରି ଅନେକ। ଏତେ ବର୍ଷ ପରେ ମଧ୍ୟ ମୋର କ୍ଷତ ଶୁଖୁନାହିଁ କି ରକ୍ତ ଝରିବା ମଧ୍ୟ ବନ୍ଦ ହେଉନାହିଁ। କିଛି ମାତୃସ୍ନେହୀ ପିଲାଙ୍କ ପାଇଁ ମୋର ଶରୀର ଆଉ ଛେଦନ ହୋଇନି, କିନ୍ତୁ କିଛି ପିଲାଙ୍କ ଅବହେଳା ପାଇଁ

0: ଇଏ ତ ସବୁକୁ ଜାଣିଛି ରେ ମଧୁ।
1: ଏ ତୋର ଇନଷ୍ଟାରେ ଫ୍ରେଣ୍ଡ ଥିବ ରେ ଦେଖେ।
2: ହଁ ହଁ ମା, ଇଏ ସେ ଫକୀର ନା ଯିଏ ପ୍ରଥମ ଓଡ଼ିଆ ଗଳ୍ପ ରେବତୀ ମଧ୍ୟ ଲେଖିଥିଲେ।
1: ଓହୋ, ଫକୀର ମୋହନ ସେନାପତି।
2: ହଁ ଏକ୍ଜାକ୍ଟଲି, ସେ ବାଲେଶ୍ୱର ଉତ୍କଳ ପ୍ରେସ ମଧ୍ୟ ପ୍ରତିଷ୍ଠା କରିଥିଲେ ନା।
3: ହଁ ହଁ, ତୁମେ ଜାଣିଛ ତାକୁ? କୋଉଠି ଅଛି ମୋ ଫକୀର, ମୋ ପୁଅ? ଗଙ୍ଗା ବି ମୋ ଡାକ ଶୁଣୁନି ଆଉ।
1: ମା, ସିଏ ବି ନାହାନ୍ତି, ତାଙ୍କ ସହ ଗଙ୍ଗାଧର ମେହେର ଆଉ ରାଧାନାଥ ରାୟ ମଧ୍ୟ କୋଉ ଦଶନ୍ଧିରୁ ପ୍ରାଣ ତ୍ୟାଗ କରିଦେଲେଣି।
3: କଣ ସବୁ ଚାଲିଗଲେ? ଚାଲିଗଲେ ସବୁ, ମତେ ଛାଡି ସବୁ ଚାଲିଗଲେ। କୃଷ୍ଣ ରେ, ମୋ କୃଷ୍ଣ।
2: କଣ ହେଲା ମା?
3: ତୁ ତୁ ତୁ କୃଷ୍ଣ?
2: ହଁ ମା, ମୁଁ ତ କୃଷ୍ଣ।
3: କାଇଁ କାଇଁ ତୁ ବି ମୋ କୃଷ୍ଣ ପରି ଲାଗୁନୁ? ତୁ କଣ ପାରଳାର ମହାରାଜା ଯିଏ ଇଂଲଣ୍ଡ ଯାଇ ପଇସା ଦେଇ ମୋ ପାଇଁ ଲଢ଼ିଥିଲା, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହେଇଥିଲା?
2: ନା ମା, ମୁଁ ସେ କୃଷ୍ଣ ନୁହେଁ। ତୁମେ କୃଷ୍ଣଚନ୍ଦ୍ର ଗଜପତି କଥା କହୁଛ ନା? ଆମେ ସ୍କୁଲରେ ତାଙ୍କ ବିଷୟରେ ପଢ଼ୁଥିଲୁ।
3: ହରେ ପୁଅ, କିନ୍ତୁ ମତେ ଆଉ କୁହନି, ସିଏ ମଧ୍ୟ।
2: ହଁ ମା, ସିଏ ବି।
3: କୁହନି କୁହନି ଯେ ମୋର ଅନ୍ୟ ସବୁ ପିଲାମାନେ ମଧ୍ୟ।
2: ଆଉ କୁହନି?
3: ରାମ, ରାମଚନ୍ଦ୍ର ମୂର୍ଦ୍ଧରାଜ, ଖଲ୍ଲିକଟର ରାଜା, ଆଉ ବିକ୍ରମ।
1: ହଁ ହଁ ମା, ରାଜା ରାମଚନ୍ଦ୍ର ମୂର୍ଦ୍ଧରାଜ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଆଉ ସ୍ୱାଧୀନତାରେ ବଡ଼ ଭୂମିକା ତୁଲେଇଛନ୍ତି ତାଙ୍କେ।
4: ହଁ, ଆଉ ତମେ ଯେଉଁ ବିକ୍ରମ ବିଷୟରେ କହୁଛ, ସେ ଜୟପୁରର ମହାରାଜା ରାଜଶ୍ରୀ ବିକ୍ରମଦେବ ବର୍ମାଙ୍କ ବିଷୟରେ କହୁଛ ନା?
1: ହଁ ହଁ, ବିକ୍ରମଦେବ ଆମ ତତ୍କାଳୀନ ଓଡ଼ିଶାର ବୃହତ ଜିଲ୍ଲା ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଆନ୍ଧ୍ରରେ ନ ମିଶାଇ ଓଡ଼ିଶାରେ ମିଶ୍ରଣ କରିଥିଲେ।
3: ହଁ ହଁ ରେ ପୁଅ, ବିକ୍ରମ ଯୋଗୁଁ ମୋର ବଡ଼ ଅଙ୍ଗଟି ମୋର ହୋଇ ରହିଲା, କିନ୍ତୁ ମୁଁ ଯେ ଆଉ ସେ ସମସ୍ତଙ୍କୁ ଦେଖିପାରିବିନି, କି ତାଙ୍କ ପରି ସୁପୁତ୍ର ଯେ ଆଉ ମୋ ଭାଗ୍ୟରେ ଅଛି କି ନାହିଁ, ଯେ ମୋର ଏ ଅବସ୍ଥାରୁ ମୋତେ ଉଦ୍ଧାରିବ।
1: ଏମିତି କାହିଁକି କହୁଛ? ଆମେ ବୁଝୁଛୁ ଯେ ଆମ ଅବହେଳା ଯୋଗୁଁ ତମର ଏମିତି ଅବସ୍ଥା ହେଇଛି, କିନ୍ତୁ ଆମେ ତମର ପୁଅ ଝିଅମାନେ, ନିଶ୍ଚୟ ତମକୁ ଗୌରବାନ୍ୱିତ କରିବୁ।
3: ତମେମାନେ ଏମିତି କହୁଛ, କିନ୍ତୁ କରୁଛ କେତେ? ମୋରି ପିଲାମାନଙ୍କୁ ମୋରି ଓଡ଼ିଆ ଭାଷା କହିବାକୁ ଲାଜ ଲାଗୁଛି, ସେମାନଙ୍କୁ ମା ଅପେକ୍ଷା ମାଉସୀ ଭଲ ଲାଗୁଛି। ବାହାର ଲୋକେ ମୋର ନାମକୁ ସ୍ପଷ୍ଟ ଉଚ୍ଚାରଣ କରିପାରୁନାହାନ୍ତି, ଓଡ଼ିଶାକୁ ଓଡ଼ିଶା, ଓଡ଼ିଆକୁ ଓଡ଼ିଆ। ହେ ଛାଡ଼, କ'ଣ ଆଉ କହିବି, ଯେତେବେଳେ ମୋ ନିଜ ପିଲାମାନେ ଏମିତି, ମୁଁ ଅନ୍ୟଙ୍କ ଠାରୁ କ'ଣ ବା ଆଶା କରିବି? ଆଜିର ଦିନରେ ମୁଁ ସ୍ୱତନ୍ତ୍ର ଓଡ଼ିଶା ଭାବେ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବରେ ଉଦ୍ଭବ ହୋଇଥିଲି। କେତେ କଷ୍ଟ ନ କରିଥିଲେ ମୋ ପୁଅମାନେ ଏଇ ଦିନ ପାଇଁ, କିନ୍ତୁ ବର୍ତ୍ତମାନ ମୋରି ପିଲା ଆଜି ମୋରି ଜନ୍ମଦିନରେ ମୋ ଜନ୍ମଦିନ ବଦଳରେ କ'ଣ ଗୋଟେ ଫୁଲ୍ଡେ ପାଳନ କରୁଛନ୍ତି। ସଂସ୍କୃତି ସାହିତ୍ୟର ପ୍ରଚାର ପ୍ରସାର ସଂରକ୍ଷଣ କହି ପଖାଳ ଦିବସ, ରସଗୋଲା ଦିବସ, କୌଣସି ଛେନାପୋଡ଼ ଦିବସ, ଦହିବରା ଦିବସ, ଉତ୍କଳ ଦିବସ ଦିନ ପଖାଳ ଦହିବରା ଖାଇ

0: ମୁଁ ସେଇ ମଧୁ କଥା କହୁଛି। ତ ତମେ ଜାଣିଛ ମୋ ପୁଅକୁ କୋଉଠି ଅଛି? ସେ ମୋ ଡାକଟା ତାକୁ ଶୁଭୁନି କାହିଁକି?
1: ମା, ସେ କଣ ଆଉ ଅଛନ୍ତି? ସେ ପୁରା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହବା ପୂର୍ବରୁ ଚାଲିଗଲେ।
0: ଚାଲିଗଲା କୁଆଡେ? ଚାଲିଗଲା ମୋ ମଧୁ ପୁଅରେ ମୋତେ ଅଭିମାନ କରେ, କୁଆଡେ ଚାଲିଗଲୁ ରେ ମଧୁ? ମଧୁ ଫକୀର, ଫକୀର ରେ ତୋ ଭାଇ ଚାଲିଗଲା ରେ।
1: ମା, ମୁଁ ପରା ଫକୀର? ତମେ କୋଉ ଫକୀରକୁ ଖୋଜୁଛ?
0: ଆରେ ସେଇ ଫକୀର ଯିଏ ମୋ ଓଡ଼ିଆ ଭାଷାର ଉତ୍ଥାନ ପାଇଁ ଆନ୍ଦୋଳନ କରିଥିଲା, ଜନ୍ ବିନ୍ଙ୍କ ସହ ମିଶିକି କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ କଥା। ଓଡ଼ିଆ ଏକଟା ଭାଷା ନୁହେଁ, ଆକୁ କାଟିବା ପାଇଁ କେତେ କ'ଣ ନ କରିଛି। ବଙ୍ଗାଳୀ ପୁଅ ହୋଇବି ମୋର ଆଉ ଗୋଟିଏ ପୁଅ ରାଧାନାଥ ରାୟ, ଆଉ ମୋ ପୁଅ ଗଙ୍ଗା ଗଙ୍ଗାଧର ଫକୀର ସହ ମିଶି କେତେ କ'ଣ ନ କରିଛି, କେତେ ଓଡ଼ିଆ ପୁସ୍ତକ ରଚନା କରିଛି। ମୋ ଓଡ଼ିଆ ଭାଷାକୁ ବଞ୍ଚାଇବା ପାଇଁ ଫକୀର, ମୋ ଫକୀର ପ୍ରଥମ ଉପନ୍ୟାସ ରଚନା କରିଛି।
2: ହଁ ହଁ ମା, ଜାଣିଗଲୁ ତମେ କୋଉ ଫକୀର କଥା କହୁଛ।

0: ସୋସିଆଲ ମିଡିଆରେ ଟାଟସ ଦଉଛନ୍ତି, କିନ୍ତୁ ଅନ୍ୟ ଦିନ ଗୁଡ଼ାକରେ ଛାଡ଼, ତମ ମାନଙ୍କର ମାତୃଭୂମି ପ୍ରତି ମମତାବୋଧ, ରାଜନୈତିକ ଇଚ୍ଛାଶକ୍ତି, ଓଡ଼ିଆ ସାହିତ୍ୟ ସଂସ୍କୃତି ପ୍ରତି ସମ୍ମାନ ନାହିଁ କି ତାର ଉତ୍ଥାନ ପାଇଁ ସ୍ପୃହା ମଧ୍ୟ ନାହିଁ।
1: ମା, ତୁମେ ଏମିତି କୁହନି, ମା ଏମିତି କୁହନି।
2: ହଁ ମା, ଆମେ ନିଶ୍ଚୟ ତୁମର ଦୁଃଖ ଦୂର କରିବୁ।
3: ଆମ ଉପରେ ଟିକେ ଭରସା ରଖ ମା।
1: ବୁଝିଲି କୃଷ୍ଣ, ଆମେ ଖାଲି ନାକୁ କୃଷ୍ଣ ମଧୁ ଆଉ ଫକୀର।
2: ଆରେ ଫକୀର, ସତରେ କଣ ଆମର କିଛି ମୂଲ୍ୟ ନାହିଁ?
3: ନା, ସେମିତି ହେଇପାରିବନି, ଆମେ ସେମିତି ହବାକୁ ଦେବାନି। ମା, ଆମେ ଶପଥ କରୁଛୁ ତମର ଅସ୍ମିତାର ଜାଗୃତି ପାଇଁ ଆମେ ପ୍ରାଣପଣେ ଚେଷ୍ଟା କରିବୁ।
1: ହଁ ମା, ରାମାୟଣରେ ଜାମ୍ବବାନ ହନୁମାନଙ୍କୁ ଯେମିତି ଶକ୍ତି ମନେ ପକେଇବା ଭଳି ତମେ ଆମର ଶୋଇ ପଡ଼ିଥିବା ଓଡ଼ିଆକୁ ଜାଗ୍ରତ କରିଛ ମା, ଜାଗ୍ରତ କରିଛ।
2: ଠିକ କହିଲୁ ମଧୁ। ମା, ଆରେ ମା, ଆରେ ମଧୁ, ମା କୁଆଡ଼େ ଗଲେ? ମା, ମା, ମା,
3: ମା,
1: ମା,
2: ମା,
3: ମା।
1: ହ୍ୟାଲୋ, ଡିନର ରାତି? ଆଚ୍ଛା, ହଁ ହଁ ମୁଁ ଜାଣିଛି, କ୍ୟାଣ୍ଟିନ୍ ବନ୍ଦ ହେଇଯିବ। ଆସୁଛି ଆସୁଛି। ହଁ ହଁ, ରଖ ଫୋନ, ଆସୁଛି। ଆରେ କୃଷ୍ଣ, ଉଠ। ଏ ଫକୀର, ଉଠ।
2: ମା,
3: ମା,
2: ମା,
1: ଆରେ
3: ମା, ମା,
1: ଆରେ ଡିନର ସମୟ ହେଲାଣି, ସମୟ ଆସି ବାଜି 9:00 ଅଧେ, ସେଆଡ଼େ କ୍ୟାଣ୍ଟିନ୍ ବନ୍ଦ ହେଇଯିବ ବୋଲି କଲ୍ ଆସିଥିଲା।
2: ଶୋଇ ପଡ଼ିଥିଲି, ତାମାନେ ଏଇଟା ସ୍ୱପ୍ନ ଥିଲା?
3: ଖେଳି ବିଚିତ୍ର ସ୍ୱପ୍ନ ଥିଲା।
1: କଣ, ତମେମାନେ ବି ସ୍ୱପ୍ନ ଦେଖିଛ?
3: କଣ, ତୁ ବି?
2: ଯଦି ଯଦି ତମେ ଦୁଇ ଜଣ ମଧ୍ୟ ସେଇ ସ୍ୱପ୍ନ ଦେଖିଛ, ଚାଲ ଚାଲ, ଏବେ ସମୟ ହେଲା ସେ ସ୍ୱପ୍ନରେ ଦେଖିଥିବା ଶପଥକୁ
1: ବାସ୍ତବରେ ସତ କରିବା।
3: ସ୍ୱପ୍ନ ହଉ ଅବା ବାସ୍ତବତା, ଏଇ ଶପଥଟିକୁ ନେଇଛୁ ଯେତେବେଳେ ପୁରା କରିକି ହିଁ ଥୟ ଧରିବା।
1: ହଁ ରେ ସାଙ୍ଗ, ଏବେ ସମୟ ହୋଇଛି ଆମ ପରି ୟୁଥ ମାନଙ୍କର ଆମ ଓଡ଼ିଆ ଅସ୍ମିତା ଆଉ ଭାଷା ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ଆମକୁ ଜାଗ୍ରତ ହେବାକୁ ପଡ଼ିବ।
3: ଡେରି ସିନା ହେଇଗଲା,
1: କିନ୍ତୁ ଏବେ ବି ସମୟ ଅଛି।
3: ବନ୍ଦେ
2: ମାତରମ୍।
1: ଏରେ ନାହିଁ ରେ,
2: ଏରେ
1: ଉତ୍କଳ ଜନନୀ କହିବା। ଓକେ, ଜୋରସେ କହିବା, ଭଲସେ କହିବା। 1, 2, 3।
3: ବନ୍ଦେ ଉତ୍କଳ ଜନନୀ।

0: ତେବେ ସାଥି ଶୁଣୁଥିଲେ ନାଟକ ଯାହାର ପରିକଳ୍ପନା କରିଥିଲେ ସନ୍ତୋଷ କୁମାର ସାହୁ, ରଚନା କରିଥିଲେ ଶ୍ରୀ ପଦ୍ମା ସାହୁ ଏବଂ ଅଭିନୟ କରିଥିଲେ ପ୍ରତୀକ ଶର୍ମା, ସୁଶୀଲ ସାହୁ, ରାଜୁ ପ୍ରଧାନୀ, ସ୍ମୃତିମୟୀ ପାଣିଗ୍ରାହୀ ଏବଂ ଶ୍ରୀ ପଦ୍ମା ସାହୁ।
1: ତେବେ ସାଥି ପହଞ୍ଚି ଯାଇଛେ ଆମ କାର୍ଯ୍ୟକ୍ରମର ଶେଷ ପାହାଚରେ। ବର୍ତ୍ତମାନ ଶୁଣିବା ଆଗାମୀକାଲିର ଆକର୍ଷଣ। ଆଗାମୀକାଲି

0: ବୁଧବାର ଅର୍ଥାତ୍ ସ୍ପନ୍ଦନ କାର୍ଯ୍ୟକ୍ରମରେ ଶୁଣିବେ ହାଲୋ ସ୍ପନ୍ଦନରେ ଆଧୁନିକତା ନା ସଂସ୍କୃତି କଣ ଅଧିକ ଆବଶ୍ୟକ ଏବଂ କିଛି ଜାଣିବା କଥା। ତେବେ ସାଥୀ ଶୁଣୁଥିଲେ ଆଜିର କାର୍ଯ୍ୟକ୍ରମ। ଆଶା କରୁଛୁ ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଆପଣଙ୍କ ମତାମତ ପଠାଇବାକୁ ଜମା ଭୁଲିବେନି। ଆମକୁ SMS କିମ୍ବା ଭଏସ୍ ମେସେଜ କରି ଆପଣଙ୍କ ମତାମତ ଆମକୁ ଦେଇପାରିବେ। ଆମକୁ ସମ୍ପର୍କ କରିବାର ନମ୍ବରଟି ହେଲା
1: 9438268568
0: ଏବଂ ଆମ ଇମେଲ ଆଇଡିଟି ହେଲା air.jaipur@gmail.com। ତେବେ ସାଥୀ ଆପଣଙ୍କ ସୁଚିନ୍ତିତ ମତାମତ ଅପେକ୍ଷାରେ ରହିଲୁ ଆମେ ଦୁହେଁ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦେଇଥିରେ ଥିଲୁ ଆମେ, ମୁଁ ଶ୍ରିୟା ପଟ୍ଟନାୟକ
1: ଆଉ ମୁଁ ପ୍ରିୟଙ୍କା ତ୍ରିପାଠୀ।
0: ନମସ୍କାର।

ଏଥିଲା ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହେଲୋ ସର୍ଦ୍ଦା ଲାଗିବା ଗୀତ। ଉପସ୍ଥାପନାରେ ଅଛନ୍ତି ଲାଲମୋହନ ମିଶ୍ର ଏବଂ ରାଜକୁମାରୀ ମହାନ୍ତି।

0: ହ୍ୟାଲୋ ଶ୍ରଦ୍ଧା ଲାଗୁ ଗୀତ
1: ଜୁହାର ବାପା।
0: ଜୁହାର ଜୁହାର ପଙ୍କଜ ବାବୁ କେନ୍ତାରେ ଅଛାସ?
1: ନାଇଁ ମୁଇଁ ଜୟପୁର କୁମ୍ବାର ସାର ନବୀନ କୁମ୍ବାର କହିଲେ ନେ
2: ଦେଖଲେ ସିନେ କି ହ
0: ମୁଇଁ ଜାନା ନା ପଡ଼ଲା ବାବୁ ମୁଇଁ
2: ନାଇଁ ନାଇଁ ଲଗା
0: ବାବୁ ବୋଲତେ ରେଲି।
2: ନାଇଁ ନାଇଁ ତୁଇ କାଇ ସେ ପଙ୍କଜ ବାବୁ କେ କହୁଥିଲୁ ନି ଏନେ ଆମର ନବୀନ ବାବୁ ଅଛେ ସତ କି ନାଇଁ ଆମର ବାନ୍ଧି ବୋଲେ ଗୋଟ କି ଲକ୍ଷେ କାଚିନଲା ଅଛେ ବଡେ ଫର୍ମାତ କରିଦେଇଛି ଏତେ ଦେଖଲି ତୋର ନା ବଦଲାଇ ଦେଲାନି
1: ନବୀନ
0: ବାବୁ କେନ୍ତା ଅଛାସ?
1: ଭଲ ଅଛି ବାପା। ଇ ମଝିଲ ଖଣ୍ଡ ଦେହ ଖରାପ ହେଲା ଯେ ଏବେ ଖଣ୍ଡ ଭଲ ଲାଗଲାନି।
0: ସୁସ୍ଥ ଲାଗଲା କି?
1: ହଁ ନାଇଁ ଖଣ୍ଡ ଭଲ ଲାଗଲାନି।
0: ଅସ ଓଷା ଖାଇଲାସ କି ନାଇଁ?
1: ଅସ ଖାଇଲି ଡାକ୍ତର ଦେଖାଇଲି
0: ପରିବର୍ତ୍ତନ ପରାଟା ହେଲାଇନି କି ନାଇଁ ହାଇକା ଯେ ତେବେ ଆଜି ତ ସର୍ଦ୍ଦା ଲାଗବା ଗୀତ ଅଛେ କାହିଁକି ଶୁଣବା କାଜେ ମନ କରଲା
1: ହେତୁ
2: ଗୋଟେ ଗେନି ଖାଅ ସେମିତି କରଲେ ଆଖା ତକ ହେତେ ରହିଛି ଶୁଣ ତେବେ
0: ରେଲୁନି ବାବୁ ଜୁହାର ଜୁହାର
1: ଜୁହାର ଆପା ଜୁହାର
2: ଜୁହାର ଜୁହାର।

0: परिवहन और राजमार्ग मंत्रालय ने बताया है कि ये कार्रवाई सर्वोच्च न्यायालय के निर्देशानुसार की जा रही है। इसका उद्देश्य राष्ट्रीय राजमार्गों को अधिक सुरक्षित, सुगम और यात्रियों के लिए सुविधाजनक बनाना है। प्रवर्तन निदेशालय ने बेंगलुरु और मुंबई में राजेश एक्सपोर्ट्स लिमिटेड से जुड़े 9 ठिकानों पर छापेमारी की है। ये कार्रवाई कल शुरू की गई। ये जांच राजेश एक्सपोर्ट्स लिमिटेड और उससे जुड़े लोगों के खिलाफ विदेशी मुद्रा प्रबंधन अधिनियम के कथित उल्लंघन के मामले में की जा रही है। पश्चिम बंगाल में कोलकाता के तारा तला में आज निर्माणाधीन गोदाम ढहने से 3 लोगों की मौत हो गई और 5 लोग घायल हो गए। घायलों का SSKM अस्पताल में इलाज चल रहा है। मुख्यमंत्री शुभेंदु अधिकारी स्थिति का जायजा लेने के लिए दुर्घटना स्थल पर हैं। राष्ट्रीय आपदा मोचन बल, पुलिस, अग्निशमन और आपातकालीन सेवाएं तथा स्थानीय लोग बचाव कार्य में जुटे हुए हैं। US ओपन बैडमिंटन टूर्नामेंट के महिला डबल्स में त्रिशा जॉली और गायत्री गोपीचंद ने प्री क्वार्टर फाइनल में जगह बना ली है। भारतीय जोड़ी ने स्पेन की पाउला लोपेज और लूसिया रॉड्रिक्स को हराया। मौसम विभाग ने कोंकण और गोवा में आज मूसलाधार वर्षा का रेड अलर्ट जारी किया है। तटीय कर्नाटक और मध्य महाराष्ट्र में भी अगले 2 दिन तक इसी तरह का मौसम रह सकता है। इसके साथ ही ये समाचार बुलेटिन समाप्त हुआ।
1: ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର ଶୁଣନ୍ତୁ, ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସନ୍ଧ୍ୟା 6:10ରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୀମଦ୍ ଭାଗବତ ପ୍ରଚାର କରିବ ସନ୍ଧ୍ୟା 6:20ରେ। ଆଜିର ପ୍ରସଙ୍ଗ ଶୁଣିବେ ସନ୍ଧ୍ୟା 6:55ରେ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ ପ୍ରଚାର କରିବ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ, ମାଛ ଚାଷରେ ମହିଳାମାନଙ୍କୁ ଥଇଥାନ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା ପ୍ରଚାର କରିବ ରାତି 8:15ରେ। ଶିଳ୍ପୀମାନେ ହେଲେ ବୀରେନ ନାୟକ ଏବଂ ପ୍ରୀତି ପଣ୍ଡା। ଗୀତ ରଚନା ଗୌରବ ପଟ୍ଟନାୟକ, ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ଗୀତ ଏବଂ ଗଜଲ ଶୁଣିବେ ରାତି 9:30ରେ। ରାତି 10:00ରେ ପ୍ରଚାର କରିବ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସମ୍ବଲପୁର, କଳାହାଣ୍ଡି ଅଞ୍ଚଳର ଗୀତ ଏବଂ କେତୋଟି ଝୁମର ଗୀତ। ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲିର କିଛି। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ସକାଳ 6:05ରେ। ଶିଳ୍ପୀମାନେ ହେଲେ ବାଳକୃଷ୍ଣ ଦାସ, ସାଧନା ଦାସ, ସନ୍ନ୍ୟାସୀ ପରିଛା, ଗୀତା ପଟ୍ଟନାୟକ, ଧନଞ୍ଜୟ ଶତପଥୀ ଏବଂ ଶେଖର ଚନ୍ଦ୍ର ଘୋଷ। ରାମଚରିତ ମାନସ ଶୁଣିବେ ସକାଳ 6:25ରେ। ସକାଳ 6:45ରେ ରହିଛି ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଏଥିରେ ଭତ୍ରା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଦୈମନ ଭତ୍ରା ଏବଂ ସାଥୀ। ଲୋକଗୀତ ପ୍ରଚାର କରିବୁ ଦିନ 11:00ରେ। ଶିଳ୍ପୀମାନେ ହେଲେ କିଶୋର ଚନ୍ଦ୍ର ନାୟକ, ଗୋବର୍ଦ୍ଧନ ପାତ୍ର, ନବକିଶୋର ମହାପାତ୍ର, କ୍ଷୀରୋଦ କୁମାର ନାଥ ଏବଂ ସୁଖଦେବ ନାଥ। ଚୈତ୍ୟଜନ ପ୍ରଚାର କରିବ ଅପରାହ୍ନ 5:30ରେ। ସନ୍ଧ୍ୟା 6:20ରେ ଶୁଣିବେ ଶ୍ରୀମଦ୍ ଭାଗବତ। ଇଂଲଣ୍ଡଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ICC ଓମେନ୍ସ T20 କ୍ରିକେଟ ୱାର୍ଲ୍ଡ କପ୍ 2026 ଖେଳର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30ରୁ ଖେଳ ଶେଷ ପର୍ଯ୍ୟନ୍ତ।

କାର୍ଯ୍ୟକ୍ରମ ସୂଚନା ସମ୍ପର୍କରେ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ପ୍ରଥମ ଗୀତଟି ଆମେ ନେଇଛୁ ପ୍ୟାର ଝୁକ୍ତା ନାହିଁ, ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ସବୀର କୁମାର, ଗୀତିକାର ଏସ୍ଏଚ୍ ବିହାରୀ, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ପରବର୍ତ୍ତୀ ଗୀତଟି ମର୍ଦ୍ଦ ଚଳଚ୍ଚିତ୍ରରୁ, ଶିଳ୍ପୀ ଆଶା ଭୋସଲେ ଏବଂ ମହମ୍ମଦ ଅଜିଜ, ଗୀତିକାର ପ୍ରୟାଗରାଜ, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆତ୍ୟବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 119ତମ ଭାଗ।

ପୁରଞ୍ଜନ ନାରୀବଶ ହୋଇ ନାନାଦି ଅପକର୍ମ କଲେ। ଏକଦା ଅନଙ୍ଗ ପୀଡ଼ା ହେତୁ ସେ ତାଙ୍କର ପତ୍ନୀକୁ ଖୋଜନ୍ତେ, ଦେଖିଲେ ଯେ ପତ୍ନୀ ଭୂମି ଶଯ୍ୟାରେ ଶୋଇଛନ୍ତି। ନାନା ପ୍ରକାର ଚାଟୁ ଉକ୍ତିରେ ସେ ପତ୍ନୀକୁ ଭୁଲାଇବାକୁ ଲାଗିଲେ। ଅଜ୍ଞାନ ମାର୍ଗରେ ଥାଇ ବହୁ ବର୍ଷ ପର୍ଯ୍ୟନ୍ତ କାମଭୋଗରେ ଦିନ ବିତାଇଲେ। ତାଙ୍କର ଦୁଇଟି କନ୍ୟା ଜାତ ହେଲେ। ଏହି ସମୟରେ ଗନ୍ଧର୍ବ ରାଜା ତାଙ୍କ ରାଜପୁର ଆକ୍ରମଣ କଲେ। ଏକଥା ନାରଦ ପ୍ରାଚୀନ ବରେହୀଙ୍କୁ କହିଲେ। କାଳର କନ୍ୟା ଦୁର୍ଭାଗ୍ୟ ନାରଦଙ୍କୁ ରତିଭିକ୍ଷା କରିବାରୁ ନାରଦ ତାକୁ ଅଭିଶାପ ଦିଅନ୍ତେ, ସେ ମଧ୍ୟ ନାରଦଙ୍କୁ ଗୋଟିଏ ସ୍ଥାନରେ ସ୍ଥିର ନ ରହିବାକୁ ଅଭିଶାପ ଦେଲା।

0: ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ରୁକେଲା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ।

0: ପୂର୍ବେ ଶ୍ରୋତା ବନ୍ଧୁ ଆଉ ଜମାରୁ ଡେରି ନ କରି ଆସନ୍ତୁ ଆଜିର ଆମର ଏହି ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମରେ ସ୍ୱଚ୍ଛ ପରିବେଶ ସୁନ୍ଦର ଭବିଷ୍ୟତ ବିଷୟରେ ଆହୁରି ଅନେକ କିଛି ବିଶେଷ କଥା ଜାଣିବା ଆଜିର ଆମର ଅତିଥିଙ୍କ ଠାରୁ।
1: ନମସ୍କାର ଶ୍ରୋତା ବନ୍ଧୁ, ମୋର ନାଁ ତୁଷାର ବାଳା ତ୍ରିପାଠୀ। ମୁଁ ଜଣେ ଯୋଗ ପ୍ରଶିକ୍ଷିକା ଓ ଗୃହିଣୀ। ଆଜିର ଆଲୋଚନାର ବିଷୟବସ୍ତୁ ସ୍ୱଚ୍ଛ ପରିବେଶ ସୁନ୍ଦର ଭବିଷ୍ୟତ। ସ୍ୱଚ୍ଛ ଅର୍ଥାତ୍ ନିର୍ମଳ, ସଫା। ସଫା ମନଟିଏ ସବୁବେଳେ ସୁନ୍ଦର କଥାଟିଏ ଚିନ୍ତା କରିଥାଏ। ସଫା ଘରଟିଏ ମନକୁ ପ୍ରସନ୍ନ ରଖେ। ସଫା ଶରୀରଟିଏ ଆମକୁ ଅନେକ ରୋଗଠୁ ଦୂରେଇ ରଖେ। ସେମିତି ସ୍ୱଚ୍ଛ ପରିବେଶଟିଏ ହିଁ ଇଏ ସୃଷ୍ଟିକୁ ବଞ୍ଚାଇ ରଖେ। ପରିବେଶ କହିଲେ ଆମେ ବୁଝିବା ଆମ ଚାରିପାଖର ବାୟୁ, ଜଳ, ମାଟି, ଗଛପତ୍ର ଓ ଅସଂଖ୍ୟ ଜୀବଜନ୍ତୁ, କୀଟପତଙ୍ଗ ଆଦି। ଏ ସମସ୍ତେ ପ୍ରକୃତିର ଅଙ୍ଗ ଏବଂ ମନୁଷ୍ୟ ସଭ୍ୟତା ପାଇଁ ଉପହାର। ଏହାକୁ ହିଁ ଆଧାର କରି ସୁସ୍ଥ ସୁନ୍ଦର ସୃଷ୍ଟିର ସର୍ଜନା ଓ ପରିଚାଳନା ହୋଇଥାଏ। ମାନବର ସ୍ୱାସ୍ଥ୍ୟ ବାସ୍ତବିକ ସୁଖ ସମୃଦ୍ଧି ପାଇଁ ସ୍ୱଚ୍ଛ ପରିବେଶଟିଏ ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ସବୁଠୁ ଚାଲାକ ପ୍ରାଣୀ ମଣିଷ ତାର ଅସୀମ ଲାଳସାକୁ ଚରିତାର୍ଥ କରିବା ପାଇଁ ପ୍ରକୃତିର ଏହି ଅଙ୍ଗଗୁଡ଼ିକରେ ଯଦି କ୍ଷତି କରେ, ତେବେ ପରିବେଶର ସନ୍ତୁଳନ ବିଗିଡ଼ିଯିବ ଆଉ ସୁଖ ସମୃଦ୍ଧି ଆଳରେ ସୃଷ୍ଟିଟି ବିନାଶ ଆଡ଼କୁ ହିଁ ଗତି କରିବ। ମଣିଷ କ୍ଷଣିକ ସୁଖ ପାଇଁ ଦୀର୍ଘସ୍ଥାୟୀ ସୁନ୍ଦର ଭବିଷ୍ୟତଟିର ସମ୍ଭାବନାକୁ ହରେଇ ଦେବ ସିନା। ତେଣୁ ମଣିଷ ହିଁ ଏକମାତ୍ର ପ୍ରାଣୀ ଯିଏ ସଚେତନ ହେଲେ ସ୍ୱଚ୍ଛ ପରିବେଶ ଓ ସୁନ୍ଦର ଭବିଷ୍ୟତଟିଏ ଗଢ଼ିପାରିବ। ଶୁଦ୍ଧ ପାଣି ଓ ପବନ ପାଇଁ ଆମକୁ ପରିବେଶକୁ ସଫା ରଖିବାକୁ ହିଁ ହେବ। ସମୁଦ୍ର, ନଦୀ ଓ ନାଳର ଜଳକୁ କଳକାରଖାନା ଓ ଘରୋଇ ଆବର୍ଜନା ତଥା ପ୍ଲାଷ୍ଟିକ ଠାରୁ ମୁକ୍ତ କରିବାକୁ ହେବ। ପ୍ରାକୃତିକ ସନ୍ତୁଳନ ପାଇଁ ବୃକ୍ଷ ରୋପଣ ହେବା ଖୁବ୍ ଜରୁରୀ। ବୃକ୍ଷ ଛେଦନ ମଧ୍ୟ ବନ୍ଦ ହେବା ଉଚିତ। ଘର ଭିତର ଓ ଆଖପାଖ ଅଳିଆ ଆବର୍ଜନାକୁ ଗୋଟିଏ ସ୍ଥାନରେ ଜମା କରିକି ରଖିବା ଉଚିତ। 2014 ଅକ୍ଟୋବର 2 ତାରିଖ ଠାରୁ ସରକାରଙ୍କର ଯେଉଁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଚାଲିଛି। ଘର ଘର ବୁଲି ଅଳିଆ ଆବର୍ଜନା ଏକାଠି

ହୋଇ ଉପଯୁକ୍ତ ପ୍ରଣାଳୀରେ ତାର ବିନିଯୋଗ ହେଉଛି। ସେଥିରେ ଆମେ ସମସ୍ତେ ସହଯୋଗ କରିବା ଉଚିତ। ସରକାର ଗ୍ରାମ ଏବଂ ସହରରୁ ଆବର୍ଜନା କାଢିବା ପାଇଁ ସାର୍ବଜନୀନ ଶୌଚାଳୟ କରିଛନ୍ତି ଏବଂ ସ୍ଥାନ ସ୍ଥାନରେ କଚଡ଼ା ଦାନୀମାନ ରଖିଛନ୍ତି। ମାତ୍ର ଆମର କର୍ତ୍ତବ୍ୟ ହେଉଛି ଶୌଚାଳୟକୁ ସଫା ରଖିବା। ସାର୍ବଜନୀନ ଶୌଚାଳୟକୁ ଯଦି ଆମେ ବ୍ୟବହାର କରୁଛନ୍ତି ତାହେଲେ ଠିକ ଭାବରେ ବ୍ୟବହାର କରିବା, ତାକୁ ସଫା ରଖିବା, ଆଉ ଘରୁ ବା ଆଖପାଖରୁ ଆମର ଚାରିପାଖରୁ ମଇଳାକୁ ନେଇକିରି ଯେଉଁଠି ଗୋଟିଏ ସ୍ଥାନରେ କଚରା ଦାନି ରଖା ହେଇଛି ସେଇଠି ରଖିବା, ତାହା ହିଁ ହେଉଛି ଆମରି ଦାୟିତ୍ୱ। ଜଳ ଏବଂ ବିଦ୍ୟୁତର ଅପଚୟ ବନ୍ଦ କରିବା, ବ୍ୟବହାର୍ଯ୍ୟ ଜିନିଷର ଦରକାର ଠାରୁ ଅଧିକ ସଂଗ୍ରହ କରିବା ନାହିଁ, ପ୍ଲାଷ୍ଟିକ ବ୍ୟବହାର କମାଇ ଦେବା, କପଡ଼ା ବ୍ୟାଗ ବ୍ୟବହାର କରିବା, ଏସବୁ ଆମେ ନିଜେ ଆଚରଣ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା। ଆଉ ଗୋଟିଏ ଜରୁରୀ କଥା ହେଲା, ମେଳା ମହୋତ୍ସବ ଏବଂ ବିଭିନ୍ନ ପୂଜା ପାର୍ବଣ ଅବସରରେ ପାର୍ବଣ ସରିଗଲା ପରେ ସେଇ ଜାଗା ଗୁଡିକରେ କୁଢ କୁଢ ଅଇଳା ଗଦା ହୋଇପଡେ, ସେଥିରେ ମାଛି ବସନ୍ତି, ରୋଗ ଜୀବାଣୁ ବୃଦ୍ଧି ହୁଏ, ବର୍ଷା ହେଲେ ଆହୁରି ସେ ସ୍ଥାନଟି ନର୍ଦ୍ଦମା ଭଳି ଜଣାପଡେ। ପୂଜା ପାର୍ବଣ ଅବସରରେ ବିଗ୍ରହ ମାନଙ୍କୁ ଜଳରେ ବିସର୍ଜନ କରିବା ସମୟରେ ତା ସହିତ ଅନେକ ରାସାୟନିକ ପଦାର୍ଥ ମଧ୍ୟ ଆମେ ଜଳରେ ପକେଇଥାଉ, ସେଥିପାଇଁ ଆମେ ସମସ୍ତେ ଧ୍ୟାନ ଦେବା ଉଚିତ। ମେଳା ମହୋତ୍ସବ ପରେ ସେହି ପଡିଆଟି ବା ମେଳା ସ୍ଥାନଟି କିଭଳି ସଫା ହେବ ବା କିଭଳି ସଫା ହେଇଛି କି ନାହିଁ ସେଥିପାଇଁ ଆମେ ସମସ୍ତେ ସଚେତନ ହେବା ଉଚିତ। ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ପରିବେଶର ବିଶେଷତ୍ୱ ଉପରେ ଭଗବାନ କୃଷ୍ଣ ଗୋଟିଏ ଉପଦେଶ ଦେଇଛନ୍ତି, ଅନ୍ନାତ୍ ଭବନ୍ତି ଭୂତାନି ପର୍ଜନାତ୍ ଅନ୍ନ ସମ୍ଭବ ଯଜ୍ଞାତ୍ ଭବତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ। ଅର୍ଥାତ୍ ଯଜ୍ଞରୁ ବର୍ଷା ହୁଏ, ବର୍ଷାରୁ ଅନ୍ନ ହୁଏ, ଆଉ ଅନ୍ନ ଖାଇକି ଏହି ସୃଷ୍ଟିର ସବୁ ପ୍ରାଣୀ ବଞ୍ଚି ରୁହନ୍ତି, ଅର୍ଥାତ୍ ଅନ୍ନରୁ ହିଁ ଏ ସୃଷ୍ଟି ଚାଲିଛି। ତ ଏଇ ଯଜ୍ଞ କେବଳ ଅଗ୍ନିରେ ଦିଆଯାଉଥିବା ଆହୁତି ନୁହେଁ, ଯଜ୍ଞ ହେଉଛି ନିଜର ସ୍ୱାର୍ଥକୁ ଧ୍ୟାନ ନ ଦେଇ ସାମୁହିକ ମଙ୍ଗଳ ପାଇଁ କରାଯାଉଥିବା ପ୍ରତ୍ୟେକ କର୍ମ। ତେଣୁ ନିଃସ୍ୱାର୍ଥପର ଭାବରେ ପରିବେଶକୁ ସଫା ରଖିବା ପାଇଁ, ସାମୁହିକ ମଙ୍ଗଳ ପାଇଁ ଆମେ ଯଦି କିଛି କରିବା ତାହେଲେ ତାହା ଯଜ୍ଞ ସଦୃଶ ପବିତ୍ର କାମ ହେବ। ଆମେ ସବୁବେଳେ ମନେ ରଖିବା ଉଚିତ ଯେ ଆଗାମୀ ପିଢ଼ି ହିଁ ଆମର ଭବିଷ୍ୟତ, ଆଉ ଆମେ ସେମାନଙ୍କ ପାଇଁ ସୁନ୍ଦର ପୃଥିବୀଟିଏ ଛାଡି ଯାଇପାରିବା ନାହିଁ, ଏହା ତ ଆମର କର୍ତ୍ତବ୍ୟ। ଯଦି ଆମେ ଏଭଳି ନ କରିପାରିବା ତାହେଲେ ଆମେ ନିଶ୍ଚିନ୍ତ ଭାବରେ ପାପୀ ହେବା, ଆଉ ଆମର ଏ ମଣିଷ ଜନ୍ମ ବ୍ୟର୍ଥ ଯିବ। ତେଣୁ ଆଜି ଆମେ ସମସ୍ତେ ମିଶି ସ୍ୱଚ୍ଛ ପରିବେଶ ଓ ସୁନ୍ଦର ଭବିଷ୍ୟତଟିଏ ଗଢିବାର ସଂକଳ୍ପ ନେବା।

0: ତେବେ ଶ୍ରୋତା ବନ୍ଧୁ ଶୁଣିଲେ ତ ସ୍ୱଚ୍ଛ ପରିବେଶ ସୁନ୍ଦର ଭବିଷ୍ୟତ ବିଷୟରେ କେତେ ଗୁଡ଼ିଏ ବିଶେଷ କଥା। ହଁ, ଆମ ସମସ୍ତଙ୍କ ଜୀବନରେ ସ୍ୱଚ୍ଛତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏକ ସ୍ୱଚ୍ଛ ପରିବେଶ କେବଳ ଆମକୁ ରୋଗମୁକ୍ତ ରଖେ ନାହିଁ, ବରଂ ଆମ ଚିନ୍ତାଧାରା, ଜୀବନଶୈଳୀ ଏବଂ ସମାଜକୁ ମଧ୍ୟ ଉନ୍ନତ କରିଥାଏ। ଆଜି ଆମେ ଯେଉଁ ପରିବେଶରେ ବାସ କରୁଛୁ ତାହାର ସୁରକ୍ଷା ଓ ସ୍ୱଚ୍ଛତା ରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ଏହି ସଂକଳ୍ପ ନେବା ଯେ ସ୍ୱଚ୍ଛତାକୁ କେବଳ ଏକ ଦିନର କାର୍ଯ୍ୟକ୍ରମ ଭାବରେ ନୁହେଁ, ବରଂ ଦୈନନ୍ଦିନ ଜୀବନର ଏକ ଅଭ୍ୟାସ ଭାବରେ ଗ୍ରହଣ କରିବା, କାରଣ ଆଜିର ସ୍ୱଚ୍ଛ ପଦକ୍ଷେପ ହିଁ ଆସନ୍ତାକାଲିର ସୁନ୍ଦର ଓ ଉଜ୍ଜଳ ଭବିଷ୍ୟତର ଭିତ୍ତି ସ୍ଥାପନ କରିବ। ସେଥିପାଇଁ କୁହାଯାଉଛି, ସୁସ୍ଥ ପରିବେଶ ସୁନ୍ଦର ଭବିଷ୍ୟତ। ତେବେ ଶ୍ରୋତା ବନ୍ଧୁ, ଏହି ସୁନ୍ଦର ବାର୍ତ୍ତା ସହ ମୁଁ ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ ରାଉରକେଲା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ସୌମ୍ୟଶ୍ରୀ ମହାନ୍ତି।

0: ପାରିବାରିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ, ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ସୁଦୃଢ଼ ନେଇ ଆଲୋଚନା, ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି। ରାଜ୍ୟ ଦେଇ ଯାଇଥିବା ସାମୁଦ୍ରିକ ଅଞ୍ଚଳ କେବଳ ଏକ ଭୌଗୋଳିକ ସୀମା ନୁହେଁ, ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତିକ ସହଭାଗିତାର ପ୍ରବେଶ ପଥ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି। ଏଥିରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ସାମୁଦ୍ରିକ ରଣନୈତିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର ସମୁଦ୍ର ବନ୍ଦର ଏବଂ ପାରାଦ୍ୱୀପଠାରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି।
1: ରାଜ୍ୟର ଆମର ସାମୁଦ୍ରିକ ବାଣିଜ୍ୟ ସହିତ ସାଂସ୍କୃତିକ ଆମର ଏ ସମ୍ପର୍କ ଏବଂ ସେଥିପାଇଁ ଆମ ଡବଲ ଇଞ୍ଜିନ ସରକାରରେ ଭାରତ ସରକାର ମଧ୍ୟ ଓଡ଼ିଶାରେ ଅଧିକ ପୋର୍ଟ ନିର୍ମାଣ କରିବା ପାଇଁ ସେ ଆମକୁ ଅନୁମତି ଦେଇଛନ୍ତି, ଅନୁମୋଦନ କରିଛନ୍ତି। ଗୋପାଳ ପୋର୍ଟ ପାଖରେ ଆଉ ଗୋଟିଏ ବାହୁଦା ପୋର୍ଟ ନିର୍ମାଣ ହେବା ପାଇଁ କେନ୍ଦ୍ର ସରକାର ସେଥିରେ ଘୋଷଣା କରିଛନ୍ତି ଏବଂ ସେ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ ହୋଇଯାଇଛି।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ଏବଂ ଅତ୍ୟାଧୁନିକ ନିରୀକ୍ଷଣ ନେଟୱାର୍କର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ସମେତ ଉପକୂଳବର୍ତ୍ତୀ ରାଜ୍ୟର ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାବଲେ କହିଛନ୍ତି। ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଅଠାବଲେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ଧରି ଦେଶରେ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ସାମାଜିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଅନୁସୂଚିତ ଜାତି ଓ ଜନଜାତି ଏବଂ ଦିବ୍ୟାଙ୍ଗଙ୍କ କଲ୍ୟାଣ ସହ ତୃତୀୟ ଲିଙ୍ଗୀ ଓ ଆନ୍ତଃବିବାହ ପ୍ରୋହାହନ ଦିଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବହୁବିଧ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଥିବାରୁ ନିବେଶ ବୃଦ୍ଧି ପାଉଛି, ଯାହା ଆଗାମୀ ଦିନରେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ଅଠାବଲେ ଗୁରୁତ୍ୱାରୋପ କରିଥିଲେ। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ରାଜ୍ୟର ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରାଯିବ। ମଧୁବାବୁ ପେନ୍ସନ୍ ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଦି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଶ୍ରୀ ଅଠାବଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ଓଡ଼ିଶାର ସମୃଦ୍ଧ ଐତିହ୍ୟ, ବୌଦ୍ଧ ଧର୍ମର ପ୍ରସାର ଏବଂ ଶାନ୍ତି ବାର୍ତ୍ତାରେ ଏହାର ଅବଦାନକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବାକୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ଅରଣ୍ୟ ଭବନଠାରେ କେନ୍ଦୁପତ୍ର ଚିନ୍ତନ ଶିବିର ଆୟୋଜିତ ହୋଇଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଆଗାମୀ ଦିନରେ କେନ୍ଦୁପତ୍ର ସମ୍ପର୍କିତ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ପାଇଁ ବ୍ୟାପକ ପ୍ରଶିକ୍ଷଣର ଆୟୋଜନ କରାଯିବ। ଏହାସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ରାଜ୍ୟରେ କୃଷିକ୍ଷେତ୍ରରେ ମହିଳାମାନଙ୍କର ଭାଗିଦାରୀ ଓ ଅଧିକାରକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱରଠାରେ ଦୁଇଦିନିଆ ସ୍ୱେଚ୍ଛାସେବୀ ଓ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ଲିଙ୍ଗଗତ ସମ୍ବେଦନଶୀଳ କକ୍ଷ ମାଧ୍ୟମରେ କୃଷି ନୀତିରେ ମହିଳା ଚାଷୀଙ୍କୁ ସମାନ ସୁଯୋଗ ଓ ଗୁରୁତ୍ୱ ପ୍ରଦାନ କରିବା ନେଇ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ସହରାଞ୍ଚଳରେ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭିତ୍ତିଭୂମି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ରାଜ୍ୟ ସରକାରଙ୍କ 2 ବର୍ଷ ଶାସନକାଳ ପୂର୍ତ୍ତି ଉପଲକ୍ଷେ ଆଜିଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୁରୀଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରାଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଶୁଦ୍ଧ ପାନୀୟ ଜଳ ଯୋଜନା, ରାସ୍ତା ଆଲୋକୀକରଣ ଉପରେ ଗୁରୁତ୍ୱ

0: 2036 ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ସହରୀ ବିକାଶରେ ଜନସହଭାଗିତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଫେଇ କର୍ମଚାରୀ ଜଳସାଥୀ ଓ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ପଟ୍ଟାବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାର 115 ସହରାଞ୍ଚଳର ଜନପ୍ରତିନିଧିମାନେ ସାମିଲ ହୋଇଥିଲେ। ବରଗଡ଼ଠାରେ ମଧ୍ୟ ଆଜି ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଜନସାଧାରଣଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ବିଷୟବସ୍ତୁ ଆଧାରରେ ଏହାର ଆୟୋଜନ କରାଯାଉଛି। ନାଗରିକଙ୍କ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାର ପ୍ରଦର୍ଶନ ଏବଂ ରାଜ୍ୟର ସହରାଞ୍ଚଳ ଭବିଷ୍ୟତକୁ ସୁଦୃଢ଼ କରିବା ଦିଗରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବାରକୋଟ ବ୍ଲକର ବିଭିନ୍ନ ପ୍ରକଳ୍ପ ଦେଖିବାକୁ ଯାଉଥିବା ଅଧିକାରୀଙ୍କ ଯାନଗୁଡ଼ିକୁ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ଭବନ ପରିସରରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଜିଲ୍ଲାସ୍ତରୀୟ ଜନସମ୍ପର୍କ ଓ ପ୍ରଦର୍ଶନୀ ମେଳା ଉଦ୍ଘାଟିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସଫଳତା ନେଇ କନ୍ଧମାଳ ବିକାଶ ଚିତ୍ର ବୁଲି ଦେଖିଥିଲେ। ଦେବଗଡ଼ ଜିଲ୍ଲା ବାରକୋଟର ବ୍ଲକ ଅନ୍ତର୍ଗତ କୋଲଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜୀବନଜ୍ୟୋତି ସମନ୍ୱିତ ନିଶାମୁକ୍ତ ଓ ଥଇଥାନ କେନ୍ଦ୍ର ଆନୁକୂଲ୍ୟରେ ନିଶାମୁକ୍ତ ଭାରତ ଅଭିଯାନ ଓ ବିକଶିତ ଭାରତ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶା ସେବନର ଅପକାରିତା ଏବଂ ନିଶାମୁକ୍ତ ସମାଜ ଗଠନ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ଠାରେ ଆଜି ଓଡ଼ିଶା ରାଜ୍ୟ ମହିଳା କମିଶନ ପକ୍ଷରୁ ଏକ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି। କମିଶନ ଅଧ୍ୟକ୍ଷ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୋଟ 36 ମାମଲା ମଧ୍ୟରୁ 31 ଶୁଣାଣି ହୋଇଛି। ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ, କଳ୍ପନା ମଲ୍ଲିକ ଏବଂ କାଉନ୍ସିଲର ବନ୍ଦନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜିଲ୍ଲାର 3 ବିଧାନସଭା କ୍ଷେତ୍ରରେ ମୋଟ 7,14,500 ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରାଯାଇଛି। ସେଥିରୁ 100% ଡିଜିଟାଇଜେସନ୍ କରାଯାଇଥିବା ବେଳେ ଯାଞ୍ଚ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଜୁଲାଇ 5 ତାରିଖରୁ ଅଗଷ୍ଟ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେଉଛି। ସନ୍ଧ୍ୟାଧୂପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଭୋଗଘର ନିକଟକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଆଲୋଟ ଲାଗି ସହିତ ପଣାଭୋଗ ହେବ। ଭୋଗବାଟଠାରେ ବଚନିକା ସହିତ ପରବର୍ତ୍ତୀ ସମୟରେ ମଦନ ମୋହନଙ୍କୁ ରଥକୁ ନିଆଯିବାର ପରମ୍ପରା ରହିଛି। ପରେ ରଥବେଡ଼ା ପରିକ୍ରମା ଓ ମହାପ୍ରଭୁଙ୍କ ନିକଟରେ ଦଣ୍ଡ ପ୍ରଣାମ କରାଯିବ। ଏଥର କିଛି ଖବର ସଂକ୍ଷେପରେ। କଟକ ଜିଲ୍ଲାରେ ଆସନ୍ତା 16 ଜୁଲାଇ ମାସ 31 ପର୍ଯ୍ୟନ୍ତ ଡାଇରିଆ ନିରାକରଣ ଅଭିଯାନ ଆରମ୍ଭ ହେବ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁଷ୍ପିତା ମହାନ୍ତି ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରରେ ଆଜି ବୁଥ୍ସ୍ତରୀୟ ଅଧିକାରୀ ଓ ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କୁ ନେଇ ଏକ ବୈଠକ ହୋଇଯାଇଛି। ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହଠାରେ ଚଳିତ ମାସ ପାଇଁ ଶିକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାରେ 14 ଉର୍ଦ୍ଧ୍ୱ ଯୁବକ ଯୁବତୀମାନଙ୍କ ପାଇଁ ସନ୍ତରଣ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଏଥିରେ 10 ବ୍ଲକରୁ ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ସ୍ପର୍ଶ କରିଛି। ଗତ 24 ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ମୟୂରଭଞ୍ଜର ବାଜାତଲାଠାରେ 58 mm ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ। ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ସୁଦୃଢ଼ ନେଇ ଆଲୋଚନା। ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି। ଆଞ୍ଚଳିକ ସମ୍ବାଦ ଆଜି ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।

ଆଜିର ପ୍ରସଙ୍ଗ ବ୍ୟବସାୟ ଓ ସାଧାରଣ ଜୀବନଯାତ୍ରାକୁ ସହଜ କରିବ ଜନବିଶ୍ୱାସ ଆଇନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ ଦେଶରେ ସହଜ ଢଙ୍ଗରେ ବ୍ୟବସାୟ ଏବଂ ସୁଗମ ସାଧାରଣ ଜୀବନଯାତ୍ରାକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଆଇନଗତ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର କରୁଛନ୍ତି ସେଥିମଧ୍ୟରୁ ଗୋଟିଏ ହେଉଛି ଜନବିଶ୍ୱାସ ସଂଶୋଧନ ଆଇନ 2026 ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ସହ ଦେଶବ୍ୟାପୀ ଏହି ଆଇନ କାର୍ଯ୍ୟକାରୀ ହୋଇଛି ଭୟମୁକ୍ତ ଏବଂ ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିବା ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ ବହୁ ବର୍ଷ ଧରି ଭାରତରେ ଏଭଳି କେତେକ ଆଇନ ରହିଥିଲା ଯାହାକି ଅତି ସାମାନ୍ୟ ପ୍ରକ୍ରିୟାଗତ ଭୁଲ୍କୁ ଫୌଜଦାରୀ ଅପରାଧ ଭାବରେ ବିବେଚନା କରୁଥିଲେ ଏପରିକି ଅତି ସାମାନ୍ୟ ଭୁଲ୍ର ପରିମାଣ ସ୍ୱରୂପ ମଧ୍ୟ ନାଗରିକ ତଥା ବ୍ୟବସାୟୀଙ୍କୁ ଫୌଜଦାରୀ ଦଣ୍ଡର ସମ୍ମୁଖୀନ ହେବାକୁ ପଡୁଥିଲା ବହୁ ପୁରାତନ ନିୟାମକ ବ୍ୟବସ୍ଥା ଆଧାରରେ ଆଇନରେ ଏଭଳି ପ୍ରାବଧାନ ରହିଥିଲା ଏହି ଆଇନଗୁଡ଼ିକୁ ସନ୍ତୁଳିତ କରିବା ଏବଂ କାର୍ଯ୍ୟାନ୍ୱୟନକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ସରକାର ଜନବିଶ୍ୱାସ ସଂଶୋଧନ ଆଇନ 2023 କାର୍ଯ୍ୟକାରୀ କରିଥିଲେ ପୂର୍ବରୁ ଥିବା ବ୍ୟବସ୍ଥାଗୁଡ଼ିକର ବ୍ୟାପକ ସମୀକ୍ଷା ଏବଂ ବିଚାର ବିମର୍ଶ ପରେ ଏହି ଆଇନ ପ୍ରସ୍ତୁତ ହୋଇଥିଲା ଏଥିରେ ମୁଖ୍ୟତଃ କେନ୍ଦ୍ରୀୟ ଆଇନଗୁଡ଼ିକରେ ଥିବା ସାମାନ୍ୟ ଅପରାଧ ପାଇଁ ଫୌଜଦାରୀ ଦଣ୍ଡବିଧାନ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଥିଲା ଏବେକାର ସଂଶୋଧନ 2026 ମାଧ୍ୟମରେ ଏ କ୍ଷେତ୍ରରେ ସଂସ୍କାରକୁ ଅଧିକ ବ୍ୟାପକ କରାଯାଇଛି ସାମାନ୍ୟ ଉଲ୍ଲଙ୍ଘନ କ୍ଷେତ୍ରରେ ଫୌଜଦାରୀ ଦଣ୍ଡଗୁଡ଼ିକୁ ପ୍ରତ୍ୟାହାର କରାଯିବା ସହ ସେଗୁଡ଼ିକୁ ସମାନୁପାତିକ ଦେୱାନୀ ଦଣ୍ଡ ତଥା ପ୍ରଶାସନିକ ପ୍ରକ୍ରିୟା ଅଧୀନରେ ସମାଧାନ କରିବାର ପ୍ରସ୍ତାବ ରହିଛି ଏହି ସଂଶୋଧିତ ବିଲ୍ ଚାରୋଟି ମୁଖ୍ୟ ସ୍ତମ୍ଭ ଉପରେ ପର୍ଯ୍ୟବେସିତ ସେଗୁଡ଼ିକ ମଧ୍ୟରେ ରହିଛି ଦଣ୍ଡ ପୂର୍ବରୁ ଚେତାବନୀ ଆନୁପାତିକ ଦେୱାନୀ ଦଣ୍ଡ ବ୍ୟବସ୍ଥା ତ୍ୱରିତ ଓ ନ୍ୟାୟପୂର୍ଣ୍ଣ ସମାଧାନ ଏବଂ ଦଣ୍ଡ ପ୍ରଦାନର ସଠିକ୍ କାର୍ଯ୍ୟକାରିତା ପ୍ରଥମଥର ପାଇଁ ସାମାନ୍ୟ ଭୁଲ୍ କ୍ଷେତ୍ରରେ ସିଧାସଳଖ ଦଣ୍ଡ ବଦଳରେ ଚେତାବନୀ ମାଧ୍ୟମରେ ସମାଧାନର ବ୍ୟବସ୍ଥା କରାଯିବ ଫଳରେ ନାଗରିକ ଏବଂ ବ୍ୟବସାୟ ଗୋଷ୍ଠୀଙ୍କ ଦ୍ୱାରା ଏହାର ଅନୁପାଳନ ଅଧିକ ସହଜ ତଥା ସରଳ ହୋଇପାରିବ କୌଣସି ଉଲ୍ଲଙ୍ଘନକୁ ଏକ ସନ୍ତୁଳିତ ନ୍ୟାୟପୂର୍ଣ୍ଣ ଆଧାରରେ ସମାଧାନକୁ ଏହି ବିଲ୍ରେ ଗୁରୁତ୍ୱ ଦିଆଯାଇଛି ମନୋନୀତ ବିଚାର ବିଭାଗୀୟ ଅଧିକାରୀ ଏବଂ ଆପିଲେଟ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ତ୍ୱରିତ ସମାଧାନର ବ୍ୟବସ୍ଥା ରହିଛି ଫଳରେ କୋର୍ଟଗୁଡ଼ିକ ଉପରେ କାର୍ଯ୍ୟଭାର ହ୍ରାସ ପାଇବା ସହିତ ଏହା ଦ୍ରୁତ ସ୍ୱଚ୍ଛ ତଥା ସନ୍ତୁଳିତ ସମାଧାନକୁ ପ୍ରୋହାହନ ପ୍ରଦାନ କରିପାରିବ ଦଣ୍ଡ ପ୍ରଦାନ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ ପ୍ରାସଙ୍ଗିକ ଏବଂ ପ୍ରତିକ୍ରିୟାଶୀଳ କରିବାରେ ଏହି ସଂଶୋଧନ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ଜନବିଶ୍ୱାସ ସଂଶୋଧନ ଆଇନରେ ରହିଥିବା କେତେକ ପ୍ରସ୍ତାବ ଉପରେ ଜାଣିବା ନିତ୍ୟାନ୍ତ ଜରୁରୀ ଗୋଟିଏ ବୈଧ ଡ୍ରାଇଭିଂ ଲାଇସେନ୍ସର ସମୟସୀମା ଶେଷ ହେବା ପରେ ଗାଡ଼ି ଚାଳକ ଦଣ୍ଡବିଧି ଆଇନ ପରିସର ମଧ୍ୟକୁ ଆସିଥାଏ କିନ୍ତୁ ଏହି ସଂଶୋଧନ ଫଳରେ ସମୟସୀମା ଶେଷ ହେବା ପରେ ଲାଇସେନ୍ସର ନବୀକରଣ ପାଇଁ ଚାଳକଙ୍କ ପାଖରେ ଅତିରିକ୍ତ 30 ଦିନର ମହଲତ ରହିବ ଏହି ସମୟସୀମା ମଧ୍ୟରେ ଲାଇସେନ୍ସଟି ବୈଧ ରହିବା ସହିତ ନବୀକରଣକୁ ପ୍ରୋହାହନ ପ୍ରଦାନ କରିବ ସେହିଭଳି ରେଳବାଇ ଆଇନ 1998 ଅଧୀନରେ ଅନ୍ୟ ଯାତ୍ରୀଙ୍କ ପାଇଁ ସଂରକ୍ଷିତ ସ୍ଥାନ ଖାଲି କରିବାକୁ ମନା କରିବା ଫୌଜଦାରୀ ଦଣ୍ଡବିଧି ମଧ୍ୟରେ ଆସୁଥିଲା ଏବେ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ସହ ଏହାର ସମାଧାନ ପ୍ରସ୍ତାବ ରହିଛି ଫଳରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ପ୍ରତି ବଦଳରେ ପ୍ରଶାସନିକ ଭାବରେ ଏହାର ସମାଧାନ ହୋଇପାରିବ ଡାକ୍ତରଖାନା ପଞ୍ଜୀକରଣ ଆଇନ 2010 କେତେକ ସାମାନ୍ୟ ତ୍ରୁଟି ପାଇଁ ମଧ୍ୟ ଅନୁଷ୍ଠାନକୁ ଫୌଜଦାରୀ ମାମଲାରେ ସମ୍ମୁଖୀନ ହେବାକୁ ପଡୁଥିଲା ଏବେ ସେହିସବୁ କ୍ଷେତ୍ରରେ 10,000 ଟଙ୍କା ପର୍ଯ୍ୟନ୍ତ ଦେୱାନୀ ଦଣ୍ଡ ପ୍ରଦାନର ପ୍ରସ୍ତାବ ରହିଛି ଫଳରେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏଭଳି ପରିସ୍ଥିତିକୁ ସହଜ ଉପାୟରେ ମୁକାବିଲା କରିବା ସହିତ ସେବା ପ୍ରଦାନରେ ଅଧିକ ପ୍ରୋତ୍ସାହିତ ହେବେ କୋର୍ଟ ଫି ଆଇନ 1870 ଅନୁଯାୟୀ ଅନଧିକୃତ ଭାବେ ଷ୍ଟାମ୍ପ ପେପରର ବିକ୍ରୟ ପାଇଁ ଜରିମାନା ସହିତ 6 ମାସର ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଥିଲା ତେବେ ବର୍ତ୍ତମାନର ସଂଶୋଧନ ଦ୍ୱାରା ଏହାକୁ କେବଳ ଆର୍ଥିକ ଦଣ୍ଡରେ ପରିବର୍ତ୍ତିତ କରାଯାଇଛି ଏଭଳି ଭାବେ ସମୀକ୍ଷା କଲେ ସାମାନ୍ୟ ଅପରାଧଗୁଡ଼ିକ କ୍ଷେତ୍ରରେ ତ୍ୱରିତ ସମାଧାନ ସମ୍ଭବ ହେବା ସହ କୋର୍ଟ କଚେରୀ ଉପରେ ଅତ୍ୟଧିକ ନିର୍ଭରଶୀଳତା ହ୍ରାସ ପାଇବ ଉଭୟ ପକ୍ଷ ତ୍ୱରିତ ସମାଧାନର ସୁଫଳ ପାଇପାରିବେ ଜନବିଶ୍ୱାସ ସଂଶୋଧନ ବିଲ୍ 2026 23ଟି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ 79ଟି କେନ୍ଦ୍ରୀୟ ଆଇନରେ ସଂଶୋଧନ କରାଯାଇଛି 717ଟି ବ୍ୟବସ୍ଥାକୁ ଅପରାଧମୁକ୍ତ କରାଯାଇଥିବାବେଳେ ଜୀବନଧାରଣ ସହଜତାରେ ଉନ୍ନତି ପାଇଁ 67ଟି ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି ଏହି ସଂଶୋଧନ ପ୍ରସ୍ତାବ ମଧ୍ୟ ବାଣିଜ୍ୟ ତଥା ରପ୍ତାନୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଅନୁପାଳନକୁ ଅଧିକ ସଶକ୍ତ କରିପାରିବ

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଭେଟି ଦେଉଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ମାୟା ଚଳଚ୍ଚିତ୍ରରୁ, ଶିଳ୍ପୀ ତପୁ ମିଶ୍ର, ଗୀତିକାର ମାନସ ସସମାଲ, ସଙ୍ଗୀତ ନିର୍ଦ୍ଦେଶନା ବିଭୂତି ଭୂଷଣ ଗଡ଼ନାୟକ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପରବର୍ତ୍ତୀ ଗୀତଟି ସମୟ ଖେଳୁଛି ଚକା ଭଉଁରୀ ଚଳଚ୍ଚିତ୍ରରୁ, ଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ ଅଭିଜିତ, ଗୀତିକାର ନିମାଇ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ମଲୟ।

କାର୍ଯ୍ୟକ୍ରମର ଶେଷରେ ତୋ ପାଇଁ ଚଳଚ୍ଚିତ୍ରରୁ ଶିଳ୍ପୀ କୁମାର ବାପି ଏବଂ ତପୁ ମିଶ୍ର ନିଜସ୍ୱ ସଙ୍ଗୀତରେ ଗୀତିକାର ମନମନ୍ଥ ମିଶ୍ର।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଏକ ସନ୍ତୁଳିତ ତଥା ଆପୋଷ ଲାଭଜନିତ ଭାରତ ଆମେରିକା ଦ୍ୱିପକ୍ଷୀୟ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଦିଗରେ ଉଭୟ ଦେଶ ପ୍ରତିବଦ୍ଧ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $100 ବିଲିୟନ ଲକ୍ଷ୍ୟ ଧାର୍ଯ୍ୟ କ୍ରେମଲିନ୍ ମୁଖପାତ୍ରଙ୍କ ସୂଚନା ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବା ନେଇ ଭାରତୀୟ ଜାତୀୟ

ଏକ ସନ୍ତୁଳିତ ତଥା ଆପୋଷ ଲାଭଜନକ ଭାରତ ଆମେରିକା ଦ୍ୱିପକ୍ଷୀୟ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଏବଂ ଗତ ଫେବୃୟାରୀ 7 ତାରିଖରେ ଜାରି କରାଯାଇଥିବା ଦୁଇ ଦେଶ ମିଳିତ ବିବୃତ୍ତି ଅନୁଯାୟୀ ଏକ ଅନ୍ତରୀଣ ବୁଝାମଣା ଚୂଡ଼ାନ୍ତ କରିବା ଦିଗରେ ଜାରି ରହିଥିବା ପ୍ରଚେଷ୍ଟାର ଏହା ଏକ ଅଂଶ। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଆମ୍ବାସାଡର ଗ୍ରୀନ୍ଙ୍କ ସହିତ ସେ ଭାରତ ଆମେରିକା ବାଣିଜ୍ୟ କାରବାରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ କହିଛି, ଶ୍ରୀ ଗୋଏଲଙ୍କ ସହିତ ଆମ୍ବାସାଡର ଗ୍ରୀନ୍ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି, ବିଶେଷକରି ଡିଜିଟାଲ କାରବାର, ନିରନ୍ତର ଯୋଗାଣ ଶୃଙ୍ଖଳ, ରଣନୈତିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ତଥା ବାଣିଜ୍ୟ କାରବାରକୁ ସମ୍ପ୍ରସାରଣ କରିବା ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ ଆଜି ମସ୍କୋଠାରେ ଦ୍ୱାଦଶ ପାଇମାକୋଭ୍ ରିଡିଂସ୍ ଫୋରମ୍ରେ ଉଦ୍ବୋଧନ ଦେଇ ଏହା କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଭାରତ ରୁଷ ମଧ୍ୟରେ ବାଣିଜ୍ୟ କାରବାର 60 ବିଲିୟନ ଡଲାର ରହିଛି। ତେବେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି କରିବା ଲାଗି ଉଭୟ ଦେଶ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ବିଭିନ୍ନ କ୍ଷେତ୍ରରେ ଅର୍ଥନୈତିକ ସହଯୋଗକୁ ବୃଦ୍ଧି କରିବା ଲାଗି ଉଭୟ ଦେଶ ପ୍ରତିବଦ୍ଧ ବୋଲି ଶ୍ରୀ ପେସ୍କୋଭ୍ କହିଛନ୍ତି। ଭାରତକୁ ବିଶ୍ୱର ଏକ ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥା ରୂପେ ଅଭିହିତ କରିବା ସହିତ ଶ୍ରୀ ପେସ୍କୋଭ୍ ଏହାର ବୃହତ୍ କ୍ଷମତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଭାରତ ରୁଷ ସମ୍ପର୍କକୁ ଏକ ବିଶେଷ ଅଧିକାରପ୍ରାପ୍ତ ସହଭାଗିତା ଭାବେ ବର୍ଣ୍ଣନା କରିବା ସହିତ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକରେ ସହଯୋଗ ମାଧ୍ୟମରେ ଏହା ଅଧିକ ସଶକ୍ତ ହୋଇପାରିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ନିଜ ମନ୍ତବ୍ୟ ଦେଇ ଶ୍ରୀ ପେସ୍କୋଭ୍ କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଅର୍ଥନୈତିକ ତଥା ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିପାରିଛି। ଏଠାରେ ସୂଚନା ଦିଆଯାଇପାରେ, ଗତବର୍ଷ ଡିସେମ୍ବର ମାସରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ଭାରତ ଗସ୍ତ ସମୟରେ ଏହି ବାଣିଜ୍ୟ କାରବାର ପରିମାଣ ସମ୍ପର୍କରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବହୁ ପ୍ରାଚୀନ ଦୁଇ ଦେଶର ଏହି ରଣନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଜାରି ରଖିଛନ୍ତି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଦେଶବ୍ୟାପୀ ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିଛି। ଏ ସମ୍ପର୍କରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଭଳି ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଏକ ସୁରକ୍ଷିତ, ବ୍ୟବହାର ଅନୁକୂଳ ତଥା ସୁଦୃଢ଼ ଜାତୀୟ ରାଜପଥ ଭିତ୍ତିଭୂମି ପ୍ରତିଷ୍ଠା କରିବା ଦିଗରେ ଏନ୍ଏଚ୍ଏଆଇର ପ୍ରତିବଦ୍ଧତାର ଏହା ଅଂଶସ୍ୱରୂପ ବୋଲି ମନ୍ତ୍ରଣାଳୟ କହିଛି। ବିଭିନ୍ନ ରାଜ୍ୟରେ 595ଟି ଗୁରୁତ୍ୱପୂର୍ଣ୍ଣ ବେଆଇନ ପାର୍କିଂ ସ୍ଥଳୀ ଚିହ୍ନଟ କରାଯିବା ସହିତ ଜାତୀୟ ରାଜପଥରେ ଏଭଳି ପାର୍କିଂକୁ ଉଚ୍ଛେଦ କରିବା ଲାଗି ବିଭିନ୍ନ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ତଥା ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ଏନ୍ଏଚ୍ଏଆଇ କାର୍ଯ୍ୟ କରୁଛି। ଏଥିଲାଗି ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କଫୋର୍ସ ପ୍ରତିଷ୍ଠା କରିବା ଲାଗି ଏନ୍ଏଚ୍ଏଆଇ ରାଜ୍ୟ ସରକାରମାନଙ୍କ ସହିତ ସମନ୍ୱୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ନେଉଛି ବୋଲି ମନ୍ତ୍ରଣାଳୟ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସନ୍ଧ୍ୟାରେ ଦକ୍ଷିଣ କୋରିଆର ଜାତୀୟ ସୁରକ୍ଷା ନିର୍ଦ୍ଦେଶକ ୱି ସୁଙ୍ଗ୍ ଲାକ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ସ୍ଥିତି ତଥା ବୈଶ୍ୱିକ ପରିସ୍ଥିତି ଉପରେ ଏକ ରଣନୀତିକ ଆକଳନ କରିବା ସମ୍ପର୍କରେ ଉଭୟ ମତ ବିନିମୟ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। କୋଲକାତାରେ ଏକ ନିର୍ମାଣାଧୀନ ଘରୋଇ ପଣ୍ୟାଗାର ଭୁଶୁଡ଼ି ପଡ଼ିବାରୁ 3 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଅନେକ ଆହତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ସ୍ଥାନୀୟ ହସ୍କିଟାଲରେ ଚିକିତ୍ସା କରାଯାଉଛି। ଉଦ୍ଧାର କାର୍ଯ୍ୟ ଲାଗି ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍, ପୁଲିସ୍, ଅଗ୍ନିଶମ, ଜରୁରୀକାଳୀନ ସେବା ଏବଂ ଭାରତୀୟ ସେନାକୁ ନିୟୋଜିତ କରାଯାଇଛି। ଅନେକ ଶ୍ରମିକ ଏହା ମଧ୍ୟରେ ଫସି ରହିଥିବାର ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ପ୍ରଭାବିତମାନଙ୍କୁ ସହାୟତା କରିବା ଲାଗି ରାଜ୍ୟ ସଚିବାଳୟ 99 ପକ୍ଷରୁ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ଏହି ଖବର ପାଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଏହି ଦୁର୍ଘଟଣାରେ ବନ୍ଦର, ଜାହାଜ ଚଳାଚଳ ତଥା ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସୋନୱାଲ କହିଛନ୍ତି, ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। କେତେଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇସାରିଛି। ଭାରତ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି।

0: ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ରଣନୈତିକ ପ୍ରତିରକ୍ଷା ଭାଗିଦାରୀ କାର୍ଯ୍ୟଖସଡ଼ା ଅଧୀନରେ ଏହି ବୈଠକ ଆୟୋଜିତ ହୋଇଥିଲା। ଭାରତର ଆନ୍ତର୍ଜାତିକ ସହଯୋଗ ବିଭାଗ ଯୁଗ୍ମ ସଚିବ ଅମିତାଭ ପ୍ରସାଦ ଏବଂ ୟୁଏଇର ବ୍ରିଗେଡିୟର ଷ୍ଟାଫ୍ ଜମାଲ ଇବ୍ରାହିମ୍ ମହମ୍ମଦ ଇବ୍ରାହିମ୍ ଅଲମାର ଜୁକି ଏହି ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ସହଯୋଗ, ନବସୃଜନକୁ ପ୍ରାଧାନ୍ୟ ଦେବା, ସାମୁଦ୍ରିକ ସୁରକ୍ଷାକୁ ସଶକ୍ତ କରିବା ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଆଦି ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ଶୁକ୍ରବାର ନୂଆଦିଲ୍ଲୀଠାରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର ଦଶମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୁଦ୍ଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହୋଇଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା ତିନି ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ୟୁଏସ୍ ଓପନ୍ ସୁପର 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତ୍ରିଶଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଉନ୍ନୀତ ହୋଇଛନ୍ତି। ଏହି ଭାରତୀୟ ମହିଳା ଯୋଡ଼ି ସ୍ପେନ୍ର ପାଓଲା ଲୋପେଜ୍ ଓ ଲୁସିଆନା ରୋଡ୍ରିଗ୍ ଗୁଏସ୍ଙ୍କ ଯୋଡ଼ିକୁ ପ୍ରାରମ୍ଭିକ ରାଉଣ୍ଡରେ 21-12, 14-21 ଓ 21-13 ସେଟ୍ରେ ପରାସ୍ତ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଜାପାନର ସୁମିରେ ନାକାଡେ ଓ ମିୟୁ ତାକାହାସିଙ୍କ ଯୋଡ଼ିକୁ ଭାରତର ଏହି ବିଜୟୀ ଯୋଡ଼ି ଭେଟିବେ। ପୁରୁଷ ସିଙ୍ଗଲ୍ସ ବର୍ଗରେ ରୌନକ ଚୌହାନ କ୍ୱାଲିଫାୟର ରାଉଣ୍ଡରେ ବିଜୟୀ ହୋଇଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ବି'ରେ ଆଜି କାନାଡ଼ାର ଭ୍ୟାଙ୍କୁଭରଠାରେ କାନାଡ଼ା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ସେହିଭଳି ୱାଶିଂଟନ୍ର ସିଟଲ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ବୋସ୍ନିଆ ହର୍ଜେଗୋଭିନାକୁ ଭେଟିବ। ପ୍ରତିଯୋଗିତାରେ ଗ୍ରୁପ୍ 32 ପର୍ଯ୍ୟାୟକୁ କଲମ୍ବିଆ ଉନ୍ନୀତ ହୋଇଛି। ଆଜି ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ କଙ୍ଗୋକୁ 1-0 ଗୋଲ୍ରେ କଲମ୍ବିଆ ପରାସ୍ତ କରିଛି। ଆଜିର ଅନ୍ୟ ଗ୍ରୁପ୍ ପର୍ଯୟ ମ୍ୟାଚ୍ଗୁଡ଼ିକରେ ପର୍ତ୍ତୁଗାଲ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଏବଂ ଘାନା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ କ୍ରୋଏସିଆ ପାନାମାକୁ 1-0 ଗୋଲ୍ରେ ପରାସ୍ତ କରିଛି। ଏକ ସନ୍ତୁଳିତ ତଥା ଆପୋଷ ଲାଭଜନିତ ଭାରତ ଆମେରିକା ଦ୍ୱିପକ୍ଷୀୟ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଦିଗରେ ଉଭୟ ଦେଶ ପ୍ରତିବଦ୍ଧ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $100 ବିଲିୟନ ଲକ୍ଷ୍ୟ ଧାର୍ଯ୍ୟ, କ୍ରେମ୍ଲିନ୍ ମୁଖପାତ୍ରଙ୍କ ସୂଚନା। ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବା ନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ନିଷ୍ପତ୍ତି ଏବଂ ୟୁଏସ୍ ଓପନ୍ ସୁପର 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ବୌଦ୍ଧ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପତ କୁମାର ଅଗ୍ରୱାଲ, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। କେନ୍ଦ୍ର ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତାକୁ ନେଇ ବୌଦ୍ଧ ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ତଥା ଇସ୍କାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ବୌଦ୍ଧ ଗସ୍ତରେ ଆସି ଜିଲ୍ଲାର ବିକାଶ ଚିତ୍ର ଉପସ୍ଥାପନ କରିଛନ୍ତି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ନୂତନ ମଡେଲ ବସ୍ଷ୍ଟାଣ୍ଡ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏଥିସହ 26 ସଡ଼କ ଓ 12 ସେତୁ

0: ନିର୍ମାଣ କରାଯାଇଛି। ପିଏମ୍ କିଷାନ ଓ ସିଏମ୍ କିଷାନ ଯୋଜନାରେ ହଜାର ହଜାର ଚାଷୀ ଉପକୃତ ହୋଇଥିବା ବେଳେ ଗତ ଖରିଫ ଋତୁରେ 20,72,000 କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିବା ସେ ସୂଚନା ଦେଇଥିଲେ।
1: ଆମେ ବିକାଶର ବିଭିନ୍ନ ମାଇଲ ଖୁଣ୍ଟକୁ ଛୁଇଁଛୁ। ସେ କରୋନା ସମୟର ସମସ୍ତଙ୍କୁ ଟିକା ଦେଇକରି ବିଶ୍ୱବନ୍ଧୁ ହେବାଠାରୁ ଆରମ୍ଭ କରିକିରି ଏଆଇ ସମିଟ୍ ହେବା ଭାରତରେ ଏବଂ ଯେଉଁଭଳି ଭାବେ ତୈଳ ସଙ୍କଟ ସମୟରେ ମଧ୍ୟ ଷ୍ଟ୍ରାଟାଜିକାଲି ମ୍ୟାନେଜ୍ କରିବା ନରେନ୍ଦ୍ର ମୋଦିଙ୍କ ଯେଉଁ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନୀତି ଯୋଗୁଁ ତାଙ୍କର ଚାରିବର୍ଗ ଅନ୍ନଦାତା ଗରିବ ମହିଳା ଯୁବକର ବିକାଶରେ ଦେଶର ବିକାଶ ସେ ଅନୁଯାୟୀ ତାକୁ ଆଖି ଆଗରେ ରଖିକିରି ଯେଉଁଭଳି ଭାବେ ଯୋଜନା ପ୍ରଣୟନ କରୁଛନ୍ତି କାର୍ଯ୍ୟାନ୍ୱୟନ କରୁଛନ୍ତି ତାର ସଫଳତାର ମୁଁ କଥା ରଖିବାକୁ ଆସିଥିଲି ବୌଦ୍ଧ ଜିଲ୍ଲାରେ। ଏବଂ ବୌଦ୍ଧ ଜିଲ୍ଲାରେ ଯେଉଁଭଳି ଭାବେ ମଧ୍ୟ ବିକାଶ ମଧ୍ୟ ଛୁଇଁଛି ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁଭଳି ଭାବେ 138 କୋଟି ଟଙ୍କା ବ୍ୟୟରେ ହୋଇଥିବା ଆମେ ଆଉ ଅଳ୍ପ ଦିନ ପରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲୋକାର୍ପିତ କରିବୁ ଏବଂ ଜିଲ୍ଲାରେ IDSP କାର୍ଯ୍ୟକ୍ରମରେ ରୋଗ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ମଧ୍ୟ ଭାରତରେ ପ୍ରଥମ ହେବା ଏ ଗୋଟେ ଗୌରବର କଥା ଅଛି। ଏବଂ ପ୍ରତ୍ୟେକ କ୍ଷେତ୍ରରେ ଯେଉଁଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ମାସଠାରୁ 1,14,000 ଲୋକଙ୍କୁ ମାସକୁ 10 କିଲୋ ଚାଉଳ ଦେବେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଗରିବ କଲ୍ୟାଣ ଯୋଜନା ଇଏ ହେଉଛି ମୁଖ୍ୟମନ୍ତ୍ରୀଙ୍କ ମାନବୀୟ ସମାବେଶୀ ବିକାଶର ଗୋଟେ ଉଦାହରଣ। ଏବଂ ସବୁ କ୍ଷେତ୍ରରେ ଆଜି ଓଡ଼ିଶା ଭାରତ ବର୍ଷରେ ଯେମିତି ଛୁଇଁଛି ଗ୍ରୋଥ ଇଞ୍ଜିନ ରୂପେ ଉଭା ହୋଇଛି ସେଭଳି ଭାବେ ବୌଦ୍ଧ ଜିଲ୍ଲା ମଧ୍ୟ ବିକାଶ ରାସ୍ତାରେ ଚାଲିଛି।
0: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଯୋଗ ମହୋତ୍ସବ ସମିତି ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୋଗ ଦିବସ ସ୍ଥାନୀୟ ଷ୍ଟାଡିୟମରେ ପାଳିତ ହୋଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଯୋଗଗୁରୁ ଦେବାଶିଷ ପୁରୋହିତ ଯୋଗାଭ୍ୟାସ କରିବା ସହ ଯୋଗ ସମ୍ବନ୍ଧୀୟ ଶପଥ ପାଠ କରାଇଥିଲେ। ବୌଦ୍ଧ ସହରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚା ରଥଯାତ୍ରା July 16 ଏବଂ ବାହୁଡ଼ା ଯାତ୍ରା July 24 ଅନୁଷ୍ଠିତ ହେବ। ଏହାର ସୁପରିଚାଳନା ପାଇଁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଥିଲା। ବୈଠକରେ ରଥ ମରାମତି ଦେବନୀତି ଆଇନ ଶୃଙ୍ଖଳା ପାନୀୟ ଜଳ ସ୍ୱାସ୍ଥ୍ୟସେବା ଆଲୋକୀକରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ। ବୌଦ୍ଧ ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶିଶୁ ଶ୍ରମିକ ପ୍ରଥାର ନିରାକରଣ ଏବଂ ଶିଶୁ ସୁରକ୍ଷା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ବିଭିନ୍ନ ବିଭାଗର ପ୍ରତିନିଧିମାନେ ଶିଶୁ ଶ୍ରମିକଙ୍କ ଚିହ୍ନଟ ଉଦ୍ଧାର ଓ ପୁନର୍ବାସ ସମ୍ପର୍କରେ ଆଲୋଚନା କରିଥିଲେ। ବାଣିଜ୍ୟ ଓ ପରିବହନ ତଥା ଇସ୍କାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବୌଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ତଦାରଖ କରିଛନ୍ତି। ପରେ ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଓ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଉପସ୍ଥିତ ଥିଲେ। ବୌଦ୍ଧର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି। ଦେବ ବିବାହ ପର୍ବ ପରେ ନବଦେବଦମ୍ପତି ଭକ୍ତମାନଙ୍କୁ ଦର୍ଶନ ଦେଇ ଶୋଭାଯାତ୍ରାରେ ନଗର ପରିକ୍ରମା କରି ନିଜ ନିଜ ମନ୍ଦିରକୁ ବିଜେ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ଦୀର୍ଘଦିନ ଧରି ବିଚାରାଧୀନ ଥିବା ପେନ୍ସନ୍ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସୂଚନା ଦିଆଯାଇଥିଲା ଯେ ଜିଲ୍ଲାର 28 ବିଭାଗରେ ମୋଟ 153 ପେନ୍ସନ୍ ମାମଲା ବିଚାରାଧୀନ ରହିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନାରେ ଅଛନ୍ତି ନିବେଦିତା ପଣ୍ଡା, ଆଭାମୟୀ ବିଶ୍ୱାଳ।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ହେଡି ଆଇଲି ଆଇଲି।
2: ଆଇଲ କି ନାନୀ? ଭଲ କଲ।
1: ଏ କଣ ମୁହଁ ଶୁଖେଇ ଦେଇଛ? କଣ ହେଲା ପରା ଲାଗୁଛି? ଦିହ ଭଲ ନାହିଁ କି?
2: ହଇ ଖରା ଦିନ ପାଇଁ ବୋଲଛ, ଦେହ ପାଓ ଟିକେ ଭଲ କା ଲାଗୁ ନାହିଁ, କଣ କରିବି କୁହ।
1: ନାଇଁ ନାଇଁ, ଏବେ ଟିକେ ଟିକେ ଭଲ ଲାଗିବ ଯେ, କି ପାଇଁ ବୋଲେ ଏବେ ତ ଟିକେ ଭୁରୁଭୁରା କଲା, ବର୍ଷା ଟିକେ ପଡ଼ିଲା। ଆମେ ଯୋଉ ଦିନକୁ ଜଗିଥିବା, ଚାଷୀ ଭାଇ ଭଉଣୀ ମାନେ ସବୁବେଳେ ଟିକେ ବର୍ଷା ଦିନକୁ ଜଗିଥିବେ କି ନାହିଁ?
2: ହଇ ହଇ,
1: ହଁ ପାଣି ନଥିଲେ କି ଚାଷ ହେଲେ? ଏବେ ଟିକେ ପାଣି ପଡ଼ିଲାରୁ ଜମି ମାନେ ମିଶା ହାଇ ବୋଲିବେ, ଏବେ ତମର ଦେହ ଜମି ମାନେ ମିଶା ହାଇ ବୋଲିବେ, ତମର ଦିହ ମିଶା ଏବେ ଭଲ ଲାଗିବ ଟିକେ।
2: ନାଇଁ ନାଇଁ ସତ କହିଲ, ଆମକୁ କିସ ଅଛି? ଆମର ଜମି ହେରିକା ଶୁଖିଗଲେ ଆମର ଦେହ ଶୁଖିଲା ପରା ଏକା ଲାଗବ, ନା ବୋଲୁଛ କଣ?
1: ହେଲେ ବୈଠ ଘରକୁ ଆରମ୍ଭ କରିବା। ଦୀପ ଲଗେଇ ଦେଇଛ, ସଫା ସୁତରା ତ କରିଦେଇଛ, ଭଲ ଲାଗୁନି ବୋଲୁଥିଲ, ମୁଇଁ କରିଥାନ୍ତି ଆଇଲେ, ଜଗିଲନି ଟିକେ?
2: ନାଇଁ ନାଇଁ, ସବୁ ଯାକ ଟାଇମ ହେଲେ ଟାଇମରେ କଲେ ସିନା ଭଲ। ଚାଲ ଆମର ମା ଭଉଣୀ ମାନଙ୍କୁ ମିଶାରୁ ଜୁହାର କହିବା।
1: ହଁ ଚାଲ। ହେଲେ ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଭଉଣୀ ମାନେ, ଏସଏଚଜି ମା ଭଉଣୀ ମାନଙ୍କୁ ଆମ ତରଫରୁ
2: ଜୁହାର।
1: ହେଲେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ତ ସବୁ ଆମର ଚାଷୀ ଭାଇ ଭଉଣୀ ମାନେ? ତାଙ୍କେ ମାନେ ମଧ୍ୟ ନିଜର ଜମିରେ ଚାଷବାସ କରୁଥିବେ, ଆମର କଥା ଶୁଣିକି ଉପକୃତ ହେଉଥିବେ, ନୂଆ ନୂଆ ଚାଷ ପ୍ରଣାଳୀ ଶିଖୁଥିବେ, ନୂଆ ନୂଆ ଚାଷ ପଦ୍ଧତି ମଧ୍ୟ ଶିଖୁଥିବେ। ତାର ସହିତ ଆମେ କଣ କଲେ ଆମକୁ ଆମର ଯୋଉ ବର୍ତ୍ତମାନର ଅସୁବିଧା ଦୂର କରିପାରିବା, ତା ସହିତ କଣ ସୁବିଧା ହେଇପାରିବ, ସେସବୁ ପାଇଁ ଆମେ ସରକାରୀ ବାବୁଙ୍କ ସହିତ ସହଯୋଗ ମଧ୍ୟ କରୁଥିବା। ହେଲେ ଶୁଣ, ବର୍ତ୍ତମାନ ତ ବର୍ଷା ଋତୁ ଆରମ୍ଭ ହେଲାଣି, ବର୍ଷା ପାଗକୁ ଧରିକି କଣ ଚାଷ କଲେ ଆମକୁ ସମାନ ସିଜନ ଅନୁସାରେ ସମୟ ଆସିଲା ବେଳକୁ ଫଳ ମିଳିବ, ସେ ବିଷୟରେ ମିଶା ଚିନ୍ତା କରିବାର ଅଛି। ହେଲେ ସେସବୁ ଜିନିଷ, ସେସବୁ ଜ୍ଞାନ ଆମକୁ ସରକାରଙ୍କ ତରଫରୁ ସରକାରୀ ବାବୁ ଜଣେଇଥିବେ। ହେଲେ ତା ପୂର୍ବରୁ ଆମକୁ ଟିକେ ପୂର୍ବ ପ୍ରସ୍ତୁତି ମଧ୍ୟ କରିବାର ଅଛି କି ନାହିଁ?
2: ହଇ ହଇ, ଏ ବର୍ଷା ଦିନ ଆମେ କଣ କରିପାରିବା ଜାଣିଛ କି? ବାଦାମ, କଲରା, ପଟଳ, ଲାଉ, ବାଇଗଣ, ଆର୍ ତାର ସହିତ ଅଦା, ମୁଗ, ବିରି, ଏସବୁ କରିପାରିବା କି ନାହିଁ?
1: ହଁ, ଆହୁରି ଆମର ପ୍ରଧାନ ଖାଦ୍ୟ ଧାନ ଚାଷ ମିଶା କରିପାରିବା।
2: ହଇ ହଇ, କରିହବ
1: ଧାନ ଚାଷ ତ ଆଜିକାଲି ମାନେ କୋଉ ବି ଚାଷ ଏବେ ତ ଆଉ ସିଜନ ଅନୁସାରେ ହଉନି, ବାରମାସୀ ପ୍ରକ୍ରିୟା ଅନୁସାରେ ହଉଛି। ହେଲେ ଏଠି ଗୋଟେ ଆମେ ଅନୁରୋଧ କରିବା, ଦେଖ ଆମେ ସମସ୍ତଙ୍କୁ ହେଲା, ଖାଇବା ଲୋକକୁ ମଧ୍ୟ କି କମେଇବା ଲୋକକୁ ମଧ୍ୟ ଗୋଟେ ଚିନ୍ତା କରିବା ଯେ ଗୋଟେ ଲୋକ ମାଟିରେ ମାଟି ହେଇକି ଜୀବନକୁ ମାଟି କରିକି ଦି ପଇସା ପାଇବା ପାଇଁ ବୋଲିକି ବହୁତ ପରିଶ୍ରମ କରୁଛି, ସିଏ ସେଠି ଟିକେ ଅଧିକା ସୁବିଧା ଅଧିକା ଲାଭ ପାଇବ ବୋଲିକି ଦରକାରରୁ ଅଧିକା ସାର ପ୍ରୟୋଗ କରୁଛି, ଯାହାକି ଆମର କିଣିଥିବା ଲୋକମାନଙ୍କର ଶରୀରକୁ ଯାଇକି ସେଟା ମାନେ ଖାଇକି ଅଧିକ ଦେହ ଖରାପ ମଧ୍ୟ କରୁଛି। ହେଲେ ଦେଖନ୍ତୁ, ସମସ୍ତଙ୍କୁ ତ ପଇସା ଆବଶ୍ୟକ ରହିଛି, ଇଚ୍ଛା ସମସ୍ତଙ୍କୁ ରହିଛି ଯେ ମୁଁ ମଧ୍ୟ ଅଧିକା ପଇସା କମେଇବି, ଆମେ ସମସ୍ତେ ପଇସା କମେଇବା ହେଲା, କିନ୍ତୁ ଟିକେ ଚିନ୍ତା କରିବା ଯେ ତାର ଗୁଣବତ୍ତା ନଷ୍ଟ ନ ହେଇଯାଉ। ଆମେ ପୋଟଳ ଖାଇବା ଜାଗାରେ ଯଦି ପୋଟଳରେ କେବଳ ସାରର ପରିମାଣ ଅଧିକା ଥିବ, ପୋଟଳର ପରିମାଣ କମ୍ ଥିବ, କିମ୍ବା ତାର ଯେଉଁ ମୁଖ୍ୟ ପଦାର୍ଥ କମ୍ ଥିବ ଯାହାକି ଆମ ଶରୀରକୁ ଅଧିକ କ୍ଷତି କରିବ, ତାହା ସତରେ ଆମେ ପାପ ବିକିଲା ପ୍ରାଗା ହେବ। ତା ସହିତ ଯେଉଁ ଭାଇ ଭଉଣୀମାନେ ଖାଦ୍ୟ କିଣିକି ଖାଉଛନ୍ତି, ସେମାନେ ଭୋଜି ହଉ, ଭାତ ହଉ, କିମ୍ବା କୌଣସି ହୋଟେଲକୁ ଗଲେ ହଉ, ସବୁବେଳେ ଏଇଟା ମୁଣ୍ଡରେ ରଖିବା ଦରକାର ଯେ ଆମେ ଅଳ୍ପ ଆଣିବା, କିନ୍ତୁ ତାକୁ ସରେଇବା, ଆଣିକି ମାଗିକି ନଷ୍ଟ କରିବା ନାହିଁ, କାହିଁକିନା ସେତିକି ଖାଦ୍ୟ ହିଁ ରୋଜଗାର କରିବା ପାଇଁ କିମ୍ବା ସେତିକି ଖାଦ୍ୟ ହିଁ ଉତ୍ପାଦନ କରିବା ପାଇଁ ଜଣେ ଚାଷୀ ଆଉ ଜଣେ ଯିଏ କିଣିଥିବେ ସେହି ବ୍ୟକ୍ତି ବହୁତ ପଇସା ଲଗେଇଛନ୍ତି।

0: ପାଇଁ ସବୁବେଳେ ଦେହର ଯତ୍ନ ନେବା, ଖାଦ୍ୟର ଯତ୍ନ ନେବା, ନିଜ ଜମିର ବି ଯତ୍ନ ନେବା, ତା ସହିତ ଭଲ କାମ କରିବା।
1: ନାଇଁ ନାଇଁ, ବଢିଆ କଥା ଗୋଟେ କହିଲ ମାତ୍ର ନାନୀ। ଏବେ ଆମେ କଣ କରୁଛୁ, ଭୋଜି ଭାତକୁ ଯାଉଛୁ କା, ପ୍ଲେଟ ଭର୍ତ୍ତି ଭର୍ତ୍ତି ମାଗି ଦଉଛୁ, କୋଉଟା ଭଲ ଲାଗିଲା ଦୁଇଥର ଖୁଣ୍ଟି ଦଉଛୁ, ଆଉ ବାକି ସବୁ ଫିଙ୍ଗି ଦଉଛୁ। ନାଇଁ ଯଦି ଖାଇପାରୁନୁ ଛାଡ଼ିଦବା, ତାଙ୍କେ ଗାଈକୁ ଦେବେ, ନହେଲେ ତାଙ୍କ ଭିତରେ ବାଣ୍ଟିକି ଖାଇବେ, କଣ ହଉ ଗୋଟେ କରିବେ। ମାତ୍ର ଆମେ ଅଇଁଠା କରିକି ଯୋଉ ଫିଙ୍ଗି ଦଉଛୁ, କରିବା ଲୋକର ମୁଣ୍ଡର ଝାଳ ମିଶା ଗୋଟେ ଅଛି କି ନାଇଁ, ତାର ମିଶା ନଷ୍ଟ ହଉଛି।
0: ହଁ, ଆହୁରି ତା ସହିତ ଆମକୁ ବହୁତ ସହଜ ଲାଗୁଛି, ଖାଇକି ବାହାରିଲା ବେଳକୁ ହେ କିଛି ଭଲ ନଥିଲା ଏମିତି ବୋଲି କହିଦେବା ପାଇଁ, କାହିଁକି ବୋଲେ ଆଜିକାଲି ଆଇଁଷ ପ୍ରିୟ ଭୋଜି ସବୁ ହେଇଗଲାଣି, ଯୋଉଠି ଆମିଷ ନାହିଁ ସେ ଭୋଜିକୁ ଆମେ ଭଲ ଭୋଜି ବୋଲି କହୁନୁ।
1: ତମେ ଭୋଜି କଥା କହୁଛ କି, ଲୋକମାନେ ତ ବାର ଦେଖିକି ଭୋଜି ଖାଇବାକୁ ଯାଉଛନ୍ତି। ଆଜି ସୋମବାର ହେଇଗଲା, ହେ ସୋମବାର ଗୋଟେ କି ପରା ଲାଗବ ଭୋଜି, ଆମେ ଏମିତି ମେଣ୍ଟାଲିଟି ନେଇକି କା ଆମର ଘରରୁ ବାହାରି ଥାଉଛୁ, ଯୋଉଟାରେ କି ଅମୃତ ମିଳିଲେ ମିଶାରୁ ଆମକୁ କଣ ପରା ଲାଗବ, ବିଷ ପରା ଏକା ଲାଗବ।
0: ହେଲେ ସେଥିପାଇଁ ବୋଲିକି ଏକା ଆମେ ସବୁବେଳେ ଏତିକି ଚିନ୍ତା କରିବାର ଅଛି, ଯାହା ବି ଶସ୍ୟ ଜାତୀୟ ପଦାର୍ଥ ହେଉ କିମ୍ବା ପନିପରିବା ଜାତୀୟ ପଦାର୍ଥ ହେଉ, ସେସବୁ ମଧ୍ୟ କମେଇବା ପାଇଁ ବହୁତ ପରିଶ୍ରମ କରିବାକୁ ପଡୁଛି ଏବଂ ବହୁତ କଷ୍ଟରେ ସେସବୁ ଜିନିଷ ଉତ୍ପାଦନ ହେଉଛି। ଏଟଲିଷ୍ଟ ସେସବୁକୁ ନଷ୍ଟ କରିବା ନାହିଁ ଏବଂ ଅଧିକ ମାତ୍ରାରେ ଚାଷୀଙ୍କୁ ସମ୍ମାନ ଦେବାକୁ ପଡିବ, ସେଥିପାଇଁ ଏସବୁ ପ୍ରତି ଅଧିକ ଯତ୍ନବାନ ହେବା ଏବଂ ଗୁରୁତ୍ୱ ଉଠାଇବା। ହେଲେ ଖାଲି ଏମିତି ଗପୁଥିବା ନା କଣ, କଥାବାର୍ତ୍ତା ହେଲେ ହେଇକି ଆସିଛ?
1: ହେଇଛି ହେଇଛି, ତମେ ଶୁଣିଲେ ସିନା ଜାଣିବ, ତମେ ଏଠି ତ ଆମିଷ କଥା କହିକି ମୋର କଥାବାର୍ତ୍ତାକୁ ମାଡ଼ ମାରିଦେଲ ପରା।
0: କି ତମେ କଣ ଆଣିଛ କି?
1: ହେଇଟି ମାଛ ଚାଷ ବିଷୟରେ କଥାବାର୍ତ୍ତା ହେଇକି ଆଇଛି।
0: ନାଇଁ ନାଇଁ, ଶୁଣିବା ନା, ମାଛ ଚାଷ ମଧ୍ୟ ଆଜିକାଲି ଗୋଟେ ବହୁତ ଭଲ ଚାଷ, ସେସବୁ ବିଷୟରେ ଜାଣିବା ନିହାତି ଦରକାର। ଚାଲ ହେଲେ ଆଉ ଡେରି କରିବାନି, ଶୁଣିଦେବା।
1: ହଁ ଚାଲ।
2: ସାର୍ ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି।
3: ନମସ୍କାର ମ୍ୟାଡମ,
2: ଆପଣ ଆପଣଙ୍କର ପରିଚୟ ଆମ ଭାଇ ଭଉଣୀ ମାନଙ୍କୁ ଜଣାଇବେ।
3: ମୋ ନାଁଟା ହଉଛି ଉମାକାନ୍ତ ଦାସ, ମୋର କୁନ୍ଦୁରା ବ୍ଲକ ଦିଗାପୁର ପଞ୍ଚାୟତ ଚେରକାପୁର ମୋର ଗାଁ।
2: ଆଜ୍ଞା, ତାହେଲେ କଣ କରନ୍ତି ସାର ଆପଣ?
3: ଅନେକ ପ୍ରକାର ଚାଷବାସ କରି ଚଳେ ମ୍ୟାଡମ। ଆଉ
2: ଆଜ୍ଞା, ତ କଣ କଣ ଚାଷ କରନ୍ତି ତାହେଲେ?
3: କରେ ମାଛ ଚାଷ, କରେ ଧାନ ଚାଷ, ଛେଳି ଚାଷ, ମିକ୍ସ ଭେରାଇଟିରେ ମୁଁ ଚାଷ କରୁଛି ମ୍ୟାଡମ।
2: ଆଚ୍ଛା, ତାହେଲେ କେବେଠୁ ଆରମ୍ଭ କରିଛନ୍ତି ଏମିତି ଚାଷବାସ?
3: ହେଲା ମ୍ୟାଡମ, ଗୋଟେ 5-7 ବର୍ଷ ହବ, ପ୍ରାୟତଃ 7-8 ବର୍ଷ ହବ ମୁଁ ଚାଷରେ ପୁରାପୁରି ଭାବେ ମଜି ଯାଇଛି।
2: ଆଚ୍ଛା, ତାହେଲେ ଆପଣ ଆପଣଙ୍କ ଏରିଆରେ ଜଣେ ସଫଳ ଚାଷୀ ଭାବେ ଅଛନ୍ତି ନା, ଜଣାଶୁଣା?
3: ହଁ ମ୍ୟାଡମ।
2: ଆଚ୍ଛା, ତାହେଲେ ଆପଣ ମାଛ ଚାଷ ମଧ୍ୟ କରୁଛନ୍ତି ନା?
3: ହଁ, ମାଛ ଚାଷ କରୁଛି ମ୍ୟାଡମ।
2: ଏତେ ଗୁଡ଼ିଏ ଚାଷବାସ ମଧ୍ୟରୁ ମାଛ ଚାଷ କରିବାର ଆଗ୍ରହଟା କେମିତି ଆସିଲା ସାର?
3: ମାଛ ଚାଷଟା ଏକ ପ୍ରକାର ବହୁତ ଲାଭଦାୟକ ଫସଲ ଚାଷ, କାରଣ ମାଛଟାରେ କଷ୍ଟ ବେଶୀ ପଡିବାକୁ ପଡେ ନାହିଁ, ଆଉ ଜମି ପାଇଁ ପାଣି ପାଇଁ ମଧ୍ୟ ତ ଆମକୁ ପୋଖରୀ ନିହାତି ଦରକାର ମ୍ୟାଡମ, ତେଣୁକରି ଯୋଉ ପୋଖରୀ ନଥିଲେ ତ ଚାଷ ହବନି, ସେ ପୋଖରୀ ଭିତରେ କିଛି ମାଛ ଛାଡିକିରି ଲାଭ ପାଇବାର ଆଶାରେ ଆମେ ମାଛ ଚାଷ କରୁଛୁ ମ୍ୟାଡମ।
2: ଆଚ୍ଛା, ତାହେଲେ ମାଛ ଚାଷଟା କିପରି କରାଯାଏ?
3: ତାକୁ ତ ପ୍ରଥମେ ଯେତେବେଳେ ପାଣି ଶୁଖିଯାଏ ମ୍ୟାଡମ ଜୁନ ଜୁଲାଇରେ, ସେତେବେଳକୁ ପାଣି ପୁରା ଯେତେବେଳେ ଖାଲି ପୋଖରୀର ପାଣି ପୁରା ଇଏ ହେଇଯାଏ, ତାକୁ ଚଷି ଦଉ ଆମେ ଜମିକୁ। ଯେତେବେଳେ ନୂଆ ପାଣି ଆସେ ବର୍ଷା, ସେତେବେଳେ ଚୂନ ଟିକେ ପକେଇ ଦଉ ସେ ପାଣିରେ, ଆଉ ଗୋବର ଖତ ଗୋଟେ ଗାଡି ଦି ଗାଡି ପକେଇ ଦଉ। ତାପରେ ଯେତେବେଳେ ପାଣିଟା ସଫା ହେଇଯାଏ କିଛି ଦିନ ପରେ, ତାପରେ ଆମେ ଜାଉଁଳ ଆଣି ଛାଡ଼ିଥାଉ ମ୍ୟାଡମ।
2: ଆଜ୍ଞା ଆଜ୍ଞା, ତାହେଲେ ଏଇ ଯୋଉ ପୋଖରୀରେ ଜାଁଳା କେମିତି ଛାଡୁଛନ୍ତି, ମାନେ କୋଉଠି ସପ୍ଲାଏ ହଉଛି
3: ଆମକୁ? ଅମରକୋଟରୁ, ମାଲକାନଗିରିରୁ, ଏମିତି ଗୁଡାଏ ଜାଗାରେ, ଜୟପୁର ମଧ୍ୟ ଆମର ଫିସରୀ ଡିପାର୍ଟମେଣ୍ଟ ଆମର ସାର ମାନେ ଅଛନ୍ତି, ଆସିକିରି ଅନେକ ପ୍ରକାର ଗାଁରେ ମିଟିଂ ଫିଟିଂ କରି ସେମାନେ ମାଛ ଧରିବା ପାଇଁ ଜାଲ ଦିଅନ୍ତି, ସେମାନେ ଆମର ଦାନା ଦିଅନ୍ତି, ଆଉ ମାଛ ଅତି ଉତ୍ତମ କିସମର ମାଛ ଦାନା ଯୋଗାଇ ଦିଅନ୍ତି ମ୍ୟାଡମ।
2: ମାଛ ଜାଁଳା କେତେ ପ୍ରକାର ମାଛ ଚାଷ ହୁଏ ପୋଖରୀରେ?
3: ମାଛ ତ 10-12 ପ୍ରକାର ମାଛ ଅଛନ୍ତି ମ୍ୟାଡମ, ଆମକୁ ସବୁଠୁ ଲାଭଦାୟକ ହଉଛି ମିର୍କାଳି ଆଉ ବାଙ୍ଗାରୁ ପାପା, ଯୋଉଟା କି ସ୍କାର୍ପିଓ କୁହନ୍ତି, ଆଉ ଭାକୁର, ରୋହି, ଗ୍ରାସ କ୍ରପ, ଏମିତି ଅନେକ ପ୍ରକାର ମାଛ ଛଡାଯାଏ ମ୍ୟାଡମ। ସେଟା ସବୁ ମିକ୍ସିଂରେ ଛଡାଯାଏ, କାହିଁକି କିଏ କାଦ ଖାଆନ୍ତି, ତଳେ ଯୋଉମାନେ ମାଟି ଖାଇକିରି ବଞ୍ଚନ୍ତି, କୋଉମାନେ ଦାନା ଖାଆନ୍ତି, କୋଉମାନେ ଘାସ ଖାଆନ୍ତି, ପ୍ରତ୍ୟେକ ପ୍ରକାରର ଯଦି ମାଛ ଛାଡିଥିବା ପୋଖରୀରେ ଅତି ସୁନ୍ଦର ଭାବରେ ସେମାନେ ବଢନ୍ତି ମ୍ୟାଡମ।
2: ଆଜ୍ଞା, ତାହେଲେ ଏଇ ଯୋଉ ମାଛ ଚାଷରେ ମାନେ ମାଛକୁ କଣ ସବୁ ଦାନା ଏମିତି ଖାଇବାକୁ ଦେଉଛନ୍ତି?
3: ଦାନା ତାକୁ ମିଳୁଛି ମ୍ୟାଡମ ସରକାରୀ ତରଫରୁ ଯୋଉଟା ଦେଇଥାଉଛନ୍ତି, ତାହିଁରେ ମଧ୍ୟ ଆମର କୁଣ୍ଡା ଆଉ ଗୋବର ଆମେ ମିଶେଇକି ତାହିଁରେ ମଝିରେ ଗୋଟେ ଏମିତି ବାଡି ବନ୍ଧା ହେଇଥାଏ ମ୍ୟାଡମ, ତାହିଁରେ ନେଇକିରି ବସ୍ତା ସାଙ୍ଗେ ବାନ୍ଧି ଦଉ, 3-4 ବସ୍ତା କରିଥାଉ ଟିକେ ଟିକେ, ସେମାନେ ନିଜେ

0: ମାଛଟା ଅତି ସହଜ ଭାବରେ ଖାଆନ୍ତି। ଆଉ ଫିଙ୍ଗି ଦେଲେ ୱେଷ୍ଟ ହେଇଯାଉଛି, ତଳେ ପଳଉଛି ବୋଲି ଏଇଟା ଗୋଟେ ରକମର ନୂଆ ପଦ୍ଧତିରେ ଆମେ ଦାନା ଦଉ ସେମାନଙ୍କୁ।
1: ଆଜ୍ଞା ଆଜ୍ଞା, ଯଦି ଏବେ ଦେଖନ୍ତୁ ଆମେ ଗଛ ହେରିକା ଲଗେଇଥିଲେ ସେମାନଙ୍କର ଯଦି କଣ ଏମିତି ପୋକ ଫୋକ ଲାଗିଲେ କି କଣ ନଷ୍ଟ ହେଲେ ଆମକୁ ଜଣା ପଡୁଛି, ସେମିତି ହିଁ ମାଛ ମାନଙ୍କର ଯଦି ଏମିତି କିଛି ଦେଖାଯିବ ଏପରି ପରିସ୍ଥିତି ମାନେ?
0: ମାଛ ମାନଙ୍କୁ ପ୍ରତିଦିନ ଆମେ ଦେଖୁଥାଉ ମ୍ୟାଡମ, ଖାଦ୍ୟ ଦେଲା ବେଳକୁ ଦୂଷନ୍ତି ଏକ। ଦ୍ୱିତୀୟରେ ଏମାନଙ୍କୁ କାର୍ତ୍ତିକ ମାସଟା ଯୋଉଟା ଏମାନଙ୍କୁ ସେ କାର୍ତ୍ତିକ ମାସରେ ଅକ୍ଟୋବର ରୁ ନଭେମ୍ବର ଭିତରେ ଏମାନଙ୍କୁ ଟିକେ ଅକ୍ଟୋବରରେ କିଛିଟା ଯୋଉ ଛୋଟ ଛୋଟ ପ୍ରକାର ଗୋଟେ ଯେମିତି ଖସୁ ଭଳିଆ ହେଇକିରି କୁଣ୍ଡିଆ ଭଳିଆ ହେଇକିରି ଗୋଟେ ରୋଗ ହବାର ସମ୍ଭାବନା ଥାଏ ମାଛଙ୍କୁ, ଆଉ କୌଣସି ମାଛରେ ନଥାଏ। ଖାସ କରି ଯୋଉମାନେ ପୋଖରୀ ଭିତରେ ଯୋଉମାନେ ଲଟା ବୁଟା ଅଳିଆ ଅବର୍ଜିଆ ପକେଇ ଦିଅନ୍ତି ମାଛ ଚୋରି ହେବା ଭୟରେ, ସେଟା ମାଛମାନଙ୍କୁ ବାଧିକିରି ଦେହରେ ଅନେକ ପ୍ରକାର ରୋଗ ଆକ୍ରାନ୍ତ ହୁଅନ୍ତି। ତେଣୁକରି ପୋଖରୀକୁ ସବୁବେଳେ ସୁସ୍ଥ ନିର୍ମଳ ରଖିଥିଲେ କୌଣସି ପ୍ରକାର ରୋଗ ମାଛକୁ ଆସେ ନାହିଁ ମ୍ୟାଡମ।
1: ଆଚ୍ଛା, ତାହେଲେ ଏବେ ଯଦି ଆମେ କଣ ଫସଲ ହରିକା ଲଗଉଛୁ ମାନେ ସେଇଟା ନଷ୍ଟ ହବାର ସମ୍ଭାବନା ଅଧିକ ଥାଏ, କିନ୍ତୁ ମାଛ ଚାଷରେ ସେମିତି କିଛି ଭୟ ନଥାଏ ନା?
0: ଅଳ୍ପ ତ ମୋର୍ଟାଲିଟି ରହିବ ମ୍ୟାଡମ, ଗୋଟେ ଗୋଟେ ମାନେ ଯୋଉ ଗଭୀର ପାଣି ଥିଲେ ଛୋଟ ମାଛ ଛାଡ଼ିଲା ବେଳକୁ ଗୋଟେ ଦୁଇଟା ମରିଯାଆନ୍ତି। ଆଉ ଯଦି ସେଇଠି ଯଦି ବେଙ୍ଗ ଅଇଁଆ ଆମର ଦେଶିଆରେ ଭାଷାରେ ଯୋଉଟା ଅଇଁଆ କୁହନ୍ତି ବଡ ବେଙ୍ଗ ସେଇଟା ରହିଯାଆନ୍ତି, ତେବେ ମାଛମାନଙ୍କୁ ଅନେକ ପ୍ରକାର ଅନେକ ସମୟରେ ଖାଇଦେବାର ସମ୍ଭାବନା ଥାଏ। ତେଣୁ ସେମାନଙ୍କୁ ଆମେ ପ୍ରଥମେ ଜାଲ ପକେଇକିରି ଅଇଁଆ ବେଙ୍ଗ ସବୁ ବାହାର କରିକିରି ପଛେ ମାଛ ଆମେ ଛାଡ଼ୁ।
1: ହେଲେ ଏଇ ଯୋଉ ଜାଳ ଛାଡୁଛନ୍ତି
0: ମ୍ୟାଡମ,
1: କେତେ ଦିନ ହେଲା ପରେ ମାଛ ଆପଣ ବିକିବା ପାଇଁ ରେଡି ହଉଛି?
0: ମିନିମମ ତ 180 ରୁ 200 ଦିନ ପରେ ହିଁ ମାଛଟା ବିକ୍ରି ହବା ପାଇଁ ହେଇଯାଏ ମ୍ୟାଡମ, ଯଦି ଭଲ ଦାନା ଖାଇକିରି ମାଛ ଭଲ ବଢିଥାନ୍ତି। କିଲୋରୁ 1.5 କିଲୋ ପର୍ଯ୍ୟନ୍ତ 6 ମାସ ଭିତରେ ମାଛ ହୁଅନ୍ତି ମ୍ୟାଡମ।
1: ଆଜ୍ଞା ଆଜ୍ଞା,
0: ଏକରରେ ସାଧାରଣତଃ 2000 ରୁ 3000 ମାଛ ଫ୍ରିରେ ବଢିପାରନ୍ତି, ଯୋଉଟା କି ଗୋଟେ ଯଦି ଭଲ ଚାଷ ହୁଏ ତେବେ ମିନିମମ 2 ଟନ୍ ଅଧେରୁ 3 ଟନ୍ ମାଛ ଏକର ପିଛା ବାହାରେ ମ୍ୟାଡମ, ଯାହାର ଦାମଟା ହଉଛି ଆଜିର ମାର୍କେଟରେ 4 ଲକ୍ଷରୁ 5 ଲକ୍ଷ ଟଙ୍କା ଏକର ପିଛା।
1: ହେଲେ ଏଇ ଯୋଉ ମାଛ ବିକା ବିକି ପାଇଁ ଆପଣ ଏମିତି କୋଉ ସଂସ୍ଥା କି ଅନୁଷ୍ଠାନକୁ ଦଉଛନ୍ତି ନା ଡାଇରେକ୍ଟ ମାର୍କେଟକୁ ନେଇକି ସପ୍ଲାଏ କରୁଛନ୍ତି?
0: ନାଇଁ ମ୍ୟାଡମ, ସେଇଠୁ ଆମର ମାନେ ଖାସ କରି ବନ୍ଧର ମାଛଟା ଲୋକଙ୍କର ଚାହିଦା ଅଧିକା ଥାଏ, ଆମର ଛକରେ ମାର୍କେଟରେ ପ୍ରତିଦିନ ଧରିଲା ବେଳକୁ ଯେତେବେଳେ ଧରୁଥାଉ ସେଇଠୁ ସରିଯାଏ ମ୍ୟାଡମ, ଏମିତି 20 କୁଇଣ୍ଟାଲ 15 କୁଇଣ୍ଟାଲ ପ୍ରତିଦିନ ଆମର ଧରୁ ସେଠୁ ସରିଯାଏ।
1: ଆଜ୍ଞା, ହେଲେ ଏବେ ଦେଖନ୍ତୁ ମାଛ ଆପଣ କହିଲେ କି 180 ଦିନ ପରେ କାଢିଦେଲେ ହେଇଯିବ, ଯଦି
0: 200 ଦିନ ଯେ ଛାଡିବ ବୋଇଲେ 210 ଦିନ 230 ଦିନ ବି ସମୟ ଧରିକି ଧରନ୍ତି, କାହାର ଗୋଟେ ବାହାଘର ପାଇଁ ଅର୍ଡର ଥିବ ଏ ଥିବ ସେଟା ମାନଙ୍କୁ ହେଲେ ଟିକେ ଭଲ ଲାଭ ମିଳିପାରେ ମ୍ୟାଡମ।
1: ଆଜ୍ଞା, ଏବେ ଦେଖନ୍ତୁ ସାର୍ ଆପଣ ଏବେ ଜାଁଳା ପକେଇଛନ୍ତି ତ ଆପଣ 180 ଦିନ ପରେ ଆପଣ କାଢିଦେବେ, ତ ପୋଖରୀର ସବୁ ମାଛ ଖାଲି କରିଦେବେ ନା ଏମିତି କଣ ଅଲଗା କିଛି ପ୍ରସେସ?
0: ନା, ବଡ ବଡ ଧରି ଛୋଟ ଜାଗା ଟିକେ ଛାଡିଦେବୁ ମ୍ୟାଡମ, ମାଛ ଭିତରେ ବି ଛୋଟ ବଡ ହୁଅନ୍ତି ମ୍ୟାଡମ, ଯୋଉମାନେ ଟିକେ ବେଶୀ ଦାନା ଖାଆନ୍ତି ଚଞ୍ଚଳ ଥାନ୍ତି ସେମାନେ ଶୀଘ୍ର ବଡ ହେଇଯାନ୍ତି, ଗୋଟେ ଗୋଟେ ଯୋଉମାନେ ଦାନା ଭଲଗିରି ପାଇପାରେ ନାହିଁ କମଜୋର ଦୁର୍ବଳ କିସମର ମାଛ ସେମାନେ ଟିକେ ଛୋଟ ଥାନ୍ତି, ଛୋଟ ଯାକୁ ଆମେ ଆହୁରି ଜାଲରୁ ଛାଡି ଦେଇଥାଉ, ଆଉ ମାସ 2 ମାସ ପରେ ଆହୁରି ଛାଣିକିରି ଧରୁ।
1: ହେଲେ କୋଉ ପ୍ରକାର ଦାନା ଦଉଛନ୍ତି?
0: ଦାନା ତ ଗଭର୍ଣ୍ଣମେଣ୍ଟ ରେ ଦଉଛନ୍ତି ଗୋଟେ ଛୋଟ ଛୋଟ ଦାନା ଥାଏ ମ୍ୟାଡମ, ଦାନାଟା ଭୁଲି ଯାଇଛି ମନେ ନାହିଁ, ସେ ଦାନାରେ ଅଳ୍ପ 1.5 କିଲୋ ଗୋଟେ ଗୋଟେ ସକାଳୁ 1.5 କିଲୋ ଉପରଓଳି 1.5 କିଲୋ ଆମର ଯୋଉ ଖୁଦ କୁଣ୍ଡା ଆଉ ଗୋବର ସାଙ୍ଗରେ ମିଶେଇକି ଦଉ ମ୍ୟାଡମ, ଆଉ ସେଥିରେ ପକେଇବାକୁ ଔଷଧ ମଧ୍ୟ ଦିଅନ୍ତି, ଗୋଟେ ଡବାରେ ଥାଏ ପକେଇଦେଲେ ଯୋଉଟା କି ମାଛକୁ ଜୀର୍ଣ୍ଣ ଶକ୍ତି ବଢିବ ଆଉ ସେମାନେ ଟିକେ ମାନେ ଇଏରୁ ରୋଗରୁ ଦୂରେଇ ରହିବେ, ସେଥିପାଇଁ ସେ ଦାନାରେ ଟିକେ ପକେଇକିରି ପାଣି ଦାନାଟା ଆମେ ଗୋବର ସାଙ୍ଗେ ଚକଟିକିରି ଦେଇଦେଉ। ସାଧାରଣତଃ କିଛି ଲୋକ ଦାନା ଦିଅନ୍ତି, କିଛି ଲୋକ ଖାଲି ଗୋବର କୁଣ୍ଡାରେ ମଧ୍ୟ ମାଛ ଭଲ ବଢନ୍ତି ମ୍ୟାଡମ।
1: ଆଜ୍ଞା, ତାହେଲେ ମାନେ ଆଜିକା ସମୟରେ ମାନେ ଯେତିକି ସବୁ ପଲ୍ୟୁସନ ହଉଛି, ଦୁନିଆ ପ୍ରକାର ରୋଗବାତ ହଉଛି ଲୋକମାନଙ୍କୁ, ଆଉ ଆମର ପରିବେଶ ମଧ୍ୟ ନଷ୍ଟ ହଉଛି, ତ ଆଜିକା ସମୟରେ ଆପଣ ପୋଖରୀର ଯତ୍ନ କିପରି ନଉଛନ୍ତି ମାଛ ଚାଷ ପାଇଁ?
0: ପୋଖରୀରେ ଯେତେବେଳେ ପାଣି ଯେତେ ଅସଫା ହବ ମ୍ୟାଡମ, ମାଛଟା ରହିଲେ ପୋଖରୀ ପାଣି ସଫା ହେଇଯିବ, ଯେତେ ଅସଫା ଯେତେ ଅଇଳା ଅବର୍ଜିଆକୁ ମାଛମାନେ ଖାଇଦିଅନ୍ତି, ତାଙ୍କର ଗାଲି ସେ ସାହାଯ୍ୟରେ ମାନେ ନିର୍ମଳ ପାଣି ଛାଡ଼ନ୍ତି, ତେଣୁ ପୋଖରୀରେ ଯଦି ମାଛ ଅଛି କୌଣସି ପ୍ରକାର ରୋଗବାତ ପାଣିରେ ହବ ନାହିଁ।
1: ଆଜ୍ଞା,
0: ଆଉ ଆଜିକାଲି ଟିକେ ଆମର ଯୋଉ ରୋଗ ବାତ ହଉଛି ଲୋକଙ୍କ ଯତ୍ନ ନବା ନିଜେ ଯତ୍ନବାନ ହବା ଦରକାର, ଘର ଚାରିପଟର ଯୋଉ ଫୁଟା ଅଳିଆ ଆବର୍ଜନା ସଫା କରିବ ଆଉ ପାଣିଟା ଗରମ କରିକି ପିଇବ, ତେବେ ଯାଇକି ରୋଗ ବାତ ଠିକ ଦୂର ହବ ମ୍ୟାଡମ।
1: ଆଜ୍ଞା ଆଜ୍ଞା, ତାହେଲେ ମୁଁ ଚାହିଁବି କିମ୍ବା ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଶୁଣୁଥିବା ଭାଇ ଭଉଣୀ ମାନେ କେହି

0: ଯଦି ମାଛ ଚାଷ କରିବାକୁ ଚାହିଁବେ, ଏବେ ଆମର ଅନେକ ଅଛନ୍ତି ଯୋଉମାନେ କି ଅଲଗା କାମ କରିକି ବି ଚାଷବାସ କରୁଛନ୍ତି, ଭଉଣୀ ମାନେ ବା ଭଉଣୀ ମାନେ, ତ ତାଙ୍କେ ଯଦି ଗୋଟେ ନୂଆ ଜାଗାରେ ମାଛ ଚାଷ କରିବାକୁ ଚାହିଁବେ ତାହେଲେ କେମିତି ଚାଷ କରିବା ଆରମ୍ଭ କରିବେ? ଆଜ୍ଞା,
1: ମୁଁ ଜଣେଇ ଦେବାକୁ ଚାହୁଁଛି ମ୍ୟାଡମ, ଯୋଉମାନେ ବି ମାଛ ଚାଷ ପାଇଁ ଆଗ୍ରହୀ ଅଛନ୍ତି, ସରକାର ତାଙ୍କ ପାଇଁ ଅନେକ ଯୋଜନା କରିଦେଇଛନ୍ତି। ଏବେ ଖାସ କରି SHG ମହିଳାମାନଙ୍କ ପାଇଁ ବନ୍ଧ କରିବାକୁ ମଧ୍ୟ ସରକାର ନିଜେ ପଇସାରେ ଖୋଲେଇ ଦେଉଛନ୍ତି। 75%, 70%, 75% ପର୍ଯ୍ୟନ୍ତ ବନ୍ଧରେ ଆଉ ମାଛ ଖୋଳାରେ ସରକାର ଛାଡ଼ ଦେଇକିରି ଲୋନ୍ ବି ଦେଉଛନ୍ତି, ଜାଲ ବି ଦେଉଛନ୍ତି, ଅନେକ ପ୍ରକାର ମାଛର ଖାଦ୍ୟ ବି ଦେଉଛନ୍ତି। ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ସରକାର ଅନେକ ଗୁଡ଼ିଏ ଯୋଜନା ଖଞ୍ଜିଛନ୍ତି, ସେଥିମଧ୍ୟରୁ ମତ୍ସ୍ୟ ଚାଷଟା ଅନ୍ୟତମ। ଯୋଉ ମାଛ ଚାଷଟା ଆମର ଫିସରୀ ଡିପାର୍ଟମେଣ୍ଟ, ପ୍ରତ୍ୟେକ ବ୍ଲକରେ ଫିସରୀ ଅଫିସର ଅଛନ୍ତି, ପ୍ରତ୍ୟେକ ଜିଲ୍ଲା ସ୍ତରୀୟ ଅଫିସର ଅଛନ୍ତି, ସେମାନଙ୍କ ସହିତ ଯୋଗାଯୋଗ କଲେ ସେମାନେ ଆସିକିରି ନିଜେ ପୋଖରୀ ପାଇଁ ଜାଗା ଦେଖିକିରି ପୋଖରୀ ଖୋଳେଇ ମାଛ ଛାଡିବା ପାଇଁ ବ୍ୟବସ୍ଥା ପର୍ଯ୍ୟନ୍ତ କରିଦେଉଛନ୍ତି ସରକାର।
0: ବହୁତ ବଢିଆ କଥା କହିଲେ ସାର। ଯଦି ଆପଣ ଯେମିତି କହିଲେ ନୂଆ ନୂଆ ବନ୍ଧ କିମ୍ବା ପୋଖରୀ ଖୋଳୁଛନ୍ତି ବୋଲି, ତ ଏବେ ଦେଖନ୍ତୁ ଆମେ ପୋଖରୀଟା ଯେକୌଣସି ସ୍ଥାନରେ ବି ଖୋଳି ପାରିବା ନା ତା ପାଇଁ କିଛି ମାଟି ଦରକାର ଥିବ, ଅଲଗା ଟାଇପ୍ର ମାଟି ସେମିତି କିଛି ଥାଏ?
1: ନାଇଁ ନାଇଁ, ଯେକୌଣସି ସ୍ଥାନରେ ଖୋଲିପାରିବା ମ୍ୟାଡମ, ଅତି ଖାଲ ଜାଗାରେ ଖୋଲିଲେ ପାଣିଟା କେବେ କମିବନି, ଢିପ ଜାଗାରେ ଖୋଲିଲେ ପାଣିଟା 6-7 ମାସ ରହିବ, ଆଉ ଯଦି ଟିକେ ପୁରା ଢେପ ଜାଗାରେ କରିଥିବ ମିନିମମ ତ 6 ମାସ ପାଣି ରହିବ ମ୍ୟାଡମ, ଯୋଉଟା କି ମାଛ ଚାଷ ପାଇଁ କିଛି ଅସୁବିଧା ନାହିଁ। ଆଉ ଆଉଟଲେଟ୍ ଦେଇକିରି ବାହାରୁ ମଧ୍ୟ ପାଣି ପ୍ରସେଇ ହବ, ବାହାରକୁ ମଧ୍ୟ ପାଣି ଛାଡ଼ି ହବ, ଏଥିପାଇଁ ମଧ୍ୟ ସରକାରର ବ୍ୟବସ୍ଥା ରହିଛି। ଫିଲ୍ଡ ଚ୍ୟାନେଲ କରିକିରି ବନ୍ଧ ମାନଙ୍କୁ, ପୋଖରୀ ମାନଙ୍କୁ ପାଣି ପଶଉଛନ୍ତି। ଆଉ ଏବେ ମୂର୍ତ୍ତିକା ସଂରକ୍ଷଣ ବିଭାଗ ତରଫରୁ ମଧ୍ୟ ଅନେକ ଗୁଡିଏ ଗୋଟେ ଗୋଟେ ପଞ୍ଚାୟତକୁ 10-12 ଲେଖା ବଡ ବଡ ପୋଖରୀର ବ୍ୟବସ୍ଥା କରାଯାଇଛି। ଯୋଉ ମହିଳାମାନେ ବି ଚାହିଁବେ, ଆଗ୍ରହୀ ଥିବେ, ଯୋଉ ଭାଇମାନେ ବି ଚାହିଁବେ, ସେମାନେ ମୂର୍ତ୍ତିକା ସଂରକ୍ଷଣ ବିଭାଗକୁ ମଧ୍ୟ ସମ୍ପର୍କ କଲେ ଖୁବ ଶୀଘ୍ର ତାଙ୍କ ପାଇଁ ପୋଖରୀର ବ୍ୟବସ୍ଥା ସରକାର କରିବେ।
0: ଆଜ୍ଞା ଆଜ୍ଞା, ଏତେ କମ ସମୟରେ ବହୁତ ବଢିଆ ବଢିଆ କଥା କହିଲେ, ଯୋଉଟା କି ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ତ ବହୁତ ସହାୟକ ହବ। ଆଜ୍ଞା, ଆଜି ତ ଖାଲି ମାଛ ଚାଷ ସମ୍ପର୍କରେ କଥା ହେଇଛି, କିନ୍ତୁ ସମୟ ମିଳିଲେ ମୁଁ ପୁଣି ଆପଣଙ୍କ ସହିତ ସମ୍ପର୍କ କରିବି।
1: ମ୍ୟାଡମ ନମସ୍କାର,
0: ଆଜି ପାଇଁ ରହିଲେ। ଆଜ୍ଞା ନମସ୍କାର।
1: ନମସ୍କାର ମ୍ୟାଡମ।
2: ହେଲେ ବାବୁ ତ ବଢିଆ କଥା କହିଲେ, ବହୁତ ଜାଣିବାକୁ ମିଳିଲା। ମାଛ ଚାଷ ଯିଏ କରୁଥିବ ସେ ନିହାତି ଉପକୃତ ହୋଇଥିବ ବାବୁଙ୍କର କଥାରେ, ତା ସହିତ ଆମର ମା ଭଉଣୀମାନେ ମଧ୍ୟ ଅଧିକ ଉପକୃତ ହେବେ। ହେଲେ କଣ କରିବା, କାର୍ଯ୍ୟକ୍ରମକୁ ଆଗକୁ ନବା, ଗୋଟେ ଗୀତ ବାଜନା ବଜେଇବା କି ନାଇଁ?
3: ହଇ ସେଟା ତ କହୁଛି, ତମେ ବୁଝୁନ ସେତେବେଳଠୁ। ଆଉ
2: ହଁ ନାଇଁ, ଚାଲ ଶୁଣିଦବା, ଚାଲ।

0: ଶୁଣିଲ ନା ନେ ଗୀତ, ଭଲ ଲାଗିଲା କି ନାଇଁ? ଭଲ ଲାଗିଲା ନା? ହେଲେ କଣ ଚାଷୀ ଭାଇ କଥା ଆଣିଛ କି ନାଇଁ? ନା ଏମିତି କା ପଳେଇବା, ନା ଏମିତି ବୈଠକ ଘରୁ ଉଠ ପଡ଼ବା?
1: ନାଇଁ ନାଇଁ ନାଇଁ, ଆଣିଛି, ଚାଷୀ ଭାଇ ସହିତ କଥା ହେଇକି ଆସିଛି। ଚାଷୀ ଭାଇ ଦୀପଦ କଥା କହିଛନ୍ତି ନିଜ ମନର, ହେଲେ ଆଉ ଡେରି କରିବାନି, ଶୁଣିଦବା।
0: ଶୁଣ ଶୁଣବା
2: ଭାଇ, ନମସ୍କାର।
3: ନମସ୍କାର ନମସ୍କାର,
2: ଭଲ ଅଛନ୍ତି କି?
3: ଆଜ୍ଞା ଭଲ ଅଛି।
2: କେତେ ଦିନକୁ ଆଉ ଥରେ ଚାଷ ଜମିରେ ଏକା ଦେଖା ହେଇଗଲା, ଇଆଡେ ବୁଲିବାକୁ ଆସିଥିଲି ମୁଁ, ହେଡି ଆପଣଙ୍କୁ ଏଠି ଦେଖିଦେଲି। ହେଲେ କଣ ସବୁ ଲଗେଇଛନ୍ତି, ପୁରା ବଡ ବ୍ୟସ୍ତରେ ଜଣା ପଡୁଛନ୍ତି।
3: ହଁ ନାଇଁ, ବର୍ତ୍ତମାନ ବିଲରେ ତ ମରିଚ ଆଉ କାକୁଡି ଚାଲିଛି।
2: ହଁ ହଁ ହଁ, ଏ କାକୁଡି ତ ଖରା ଦିନ ବଡ ଖୁସି ପରିବା, ହେଲେ ଭାରୁ ଭାରୁ ଏକା ବିକ୍ରି ହେଇଯାଉଥିବ ନାଇଁ କି? କେମିତି ବାହାରିଲାଣି ଭାଇ, କେତେଥର ବାହାରିଲାଣି, ଆଉ କେତେ ଦିନ ରହିବ, କଣ କେତେ ଲଗେଇଥିଲେ, କେତେ ଲାଭ ହେଲା, ସେ ବିଷୟରେ ଟିକେ କୁହନ୍ତୁ।
3: ହଁ ନାଇଁ, ଏବେ କେବଳ 10ଟା ପ୍ୟାକେଟ ଲଗେଇଥିଲି, 10ଟା ପ୍ୟାକେଟରୁ ସପ୍ତାହକୁ ଆମକୁ ଲଗଭଗ 2 ଥର ତୋଳୁଛୁ। ହେଲେ ଗୋଟେ ରାଉଣ୍ଡ ରେ ଆମକୁ କେତେବେଳେ ତ 14 ଆସୁଛି, କେତେବେଳେ 15 ପ୍ୟାକେଟ ଆସୁଛି, 50 କେଜିଆ ପ୍ୟାକେଟ,
2: 15-14 ପ୍ୟାକେଟ ବାହାରୁଛି।
3: ହଁ,
2: କେତେ ବଡ ଜାଗାରେ ଲଗେଇଥିଲେ ଭାଇ?
3: ଏଇଟା ଆପଣଙ୍କୁ ଲାଗିବ 25 ସେଣ୍ଟ ହବ।
2: 25 ସେଣ୍ଟ ଜାଗାରେ କେତେ ଟଙ୍କା ଖର୍ଚ୍ଚ ହେଇଥିଲା ଲଗେଇବା ପାଇଁ ବୋଲି?
3: ହଁ, ମଞ୍ଜି 10ଟା ମାନେ 10ଟା ପ୍ୟାକେଟ ମଞ୍ଜି ଆଣିଥିଲୁ, ଆଉ ବାକିଟା ତାର ପାର ଏମିତି ଗୋବର ଖତ ହେଲା ବେଳକୁ ଏମିତି ଲାଗିଯାଇଛି।
2: ହେଲେ ଏବେ ଯେତିକି ବାହାରିଲାଣି ପଇସା, ଯେତିକି ଖର୍ଚ୍ଚ କରିଥିଲେ ଭାରି ପଡ଼ିଲାଣି ନା?
3: ଆଜ୍ଞା ଆଜ୍ଞା, ହଁ ସବୁ ଭାରି ପଡ଼ିଲା।
2: ହଁ, ଏବେ ତ କାକୁଡି 12 ମାସ ପରିବା ହେଇଗଲାଣି, ସବୁବେଳେ କାକୁଡିର ଚାହିଦା ମଧ୍ୟ ବଜାରରେ ରହିଛି, ଖାଲି ଖରାଦିନ ବୋଲି ନାହିଁ, ହେଲେ ଖରାଦିନେ ସେଟା ଟିକେ ଜବର ଚାହିଦା ରହିଯାଉଛି, ଯେହେତୁ ଗୋଟେ ଖରାଦିନିଆ ପରିବା ହିସାବରେ, ଗୋଟେ ଖରାଦିନିଆ ଖାଇବା ପରିବା ହିସାବରେ ଏଇଟା ଚାହିଦା ବଢିଯାଉଛି। ଆପଣ ସୁଯୋଗ ଦେଖିକି ଲଗେଇଥିଲେ ନାଇଁ କି?
3: ଆଜ୍ଞା ଆଜ୍ଞା ଆଜ୍ଞା।
2: ତା ସହିତ ମରିଚ ଲଗେଇଛନ୍ତି ଆହୁରି?
3: ହଁ ମରିଚ ଲଗେଇଛି,
2: ବାହାରିଲାଣି ମରିଚ।
3: ହଁ ମରିଚ ଏବେ ତାର କ୍ରପ ସେବେ ହିଁ ମାନେ ସମାନ ଟାଇମ
2: ମରିଚ ଲଗେଇବାଟା?
3: ନାଇଁ ନାଇଁ, ଫଳ ବାହାରୁଛି,
2: ଫଳ ବାହାରିବାଟା କେତେ ବାହାରିବ, କେତେ ଥର ବାହାରିବ
3: ସେଇଟା ବି ଆମକୁ ହାର୍ଡଲି ସେ ସପ୍ତାହକୁ 2 ଦିନ ହିଁ ବାହାରୁଛି।
2: ଆଜ୍ଞା, କେତେ ଦିନ ଧରିକି ବାହାରିବ, ସପ୍ତାହକୁ 2 ଦିନ ହିସାବରେ କେତେ ଥର ଟ୍ରିପରେ ବାହାରିବ?
3: ସେଟା ଲଗଭଗ 2 ମାସ ଲାଗିବ।
2: ହଁ, ତାପରେ ଗଛ ଶୁଖିଯିବ?
3: ହଁ, ତାପରେ ତାର ଇମ୍ୟୁନିଟି ସିଷ୍ଟମ କମିଲା ବୋଲି କହିଲେ ଫଳ ଅଟୋମେଟିକ କମିଯିବ, ବୋଲେ ବି ଫଳ ସାନ ହେଇଯିବ।
2: ହଁ ହଁ ହଁ, ନାଇଁ ସେଟା ବି ଠିକ କଥା ଆଗା, ଯେହେତୁ ଗଛ ଟିକେ ବୁଢା ହେଇ ଆସିଲା ବେଳକୁ ଫଳ ମଧ୍ୟ କମିଯିବ, ତାପରେ ଗଛ ଉପାଡି ଦେବା କଥା। ହେଲେ ବଜାର କେମିତି ଅଛି ସେଠି, ବଜାର କେମିତି କରୁଛନ୍ତି, କୋଉଠି ନେଇକି ଦଉଛନ୍ତି ନା ଆସିକି ଲୋକ ନେଇ ଯାଉଛନ୍ତି, କେମିତି ବ୍ୟବସ୍ଥା ଅଛି?
3: ମାନେ ଲୋକ ବର୍ତ୍ତମାନ ବଜାରରେ ଯୋଉ ଲୋକ ଚାହୁଁଛନ୍ତି ବଜାର ବି ନେଇ ଯାଉଛନ୍ତି, ସେଠି ମାନେ ଲୋକ କେଜି ପିଛା ନେଉଛନ୍ତି। ଖୁସିର କଥା ଯେ କାକୁଡି ମଧ୍ୟ ଆମକୁ କେଜିରେ ନେଲେ ଏଠି। ହଁ, କେଜିରେ ନେଲେ।
2: ହେଲେ ନୀଳକଣ୍ଠ ଭାଇ, ଆପଣ ଯୋଉ ଚାଷ କରୁଛନ୍ତି, ଆପଣଙ୍କୁ ଦେଖିକି ଗାଁ ଗହଳିର ଲୋକମାନେ ଯୋଉ ଆପଣଙ୍କ ସାଙ୍ଗସାଥି ଅଛନ୍ତି, ସେମିତି କିଛି କରିବା ପାଇଁ ଚାହୁଁଛନ୍ତି ନା ସେମାନେ ଅଲଗା କିଛି ବ୍ୟବସ୍ଥା କରିଛନ୍ତି?
3: ନାଇଁ, ଟ୍ରେଡିସନାଲ ସାଥି ମାନେ ଟ୍ରେଡିସନାଲ ହିସାବରେ ସେମାନେ ଏବେ ଆମର ଗାଁ ଲୋକ ବି ସମସ୍ତେ ସେ ସେମ୍ ଚାଷ

0: କଣ ହଉଛି ଏନେ କାକୁଡି, ମରିଚ, କଲରା, ତାପରେ ଶିମ୍ବ, ଏମିତି ବିଭିନ୍ନ ପ୍ରକାର ଭେରାଇଟି ଚାଷ ବି କରୁଛନ୍ତି। ଆଜ୍ଞା
1: ଭଲ କଥା ଏକା, ଆପଣ ମାନେ ଟ୍ରେଡିସନାଲ ହିସାବରେ ଫଲୋ କରିକି, ମାନେ ଯୋଉ ପାରମ୍ପରିକ କୃଷି ଅଛି ସେଇ ପାରମ୍ପରିକ କୃଷିକୁ ରାସ୍ତା ଦେଖିକି ଆପଣ ଆସୁଛନ୍ତି, ଯେ ସୁବିଧା ହିସାବରେ ସମୟ ଅନୁସାରେ ଆପଣଙ୍କୁ ଫଳ ମଧ୍ୟ ମିଳୁଛି, ଆଉ ଯାହାଦ୍ୱାରା ଆପଣ ଲାଭବାନ ମଧ୍ୟ ହେଉଛନ୍ତି। ହେଲେ
0: ଆଜ୍ଞା
1: ପାଣିର ତ ସମସ୍ୟା ଟିକେ ରହୁଥିବ, କାକୁଡିକୁ ପାଣି କେମିତି ଦଉଛନ୍ତି ଭାଇ? କାକୁଡିକୁ କଣ ଅଧିକା ପାଣି ଲାଗେ କି?
0: କାକୁଡି ତ ଭଉଣୀ, ସେ ଯେମିତି ପାଣି ଆଣୁଛ ତାକୁ ମଧ୍ୟ ପାଣି ହିଁ ଦରକାର। ଆମେ ଖାଇବାକୁ ଯେତେ ପାଣି ବାହାରିବ ତାକୁ ସେତିକି ହିଁ ପାଣି ଦେଲେ ହିଁ ସିଏ ବାହାରେ
1: ଆଚ୍ଛା,
0: ଫଳ।
1: ହଁ
0: ସେଇ ହିସାବରେ ସେ ତାକୁ ଆମକୁ ବେଶୀ ଖରା, ମାନେ ଆଜିକାଲି ଯୋଉ ଖରା ହଉଛି, 10 ଦିନକୁ କମ୍ପଲସରି ଗୋଟେ ଥର, 10 ଦିନ 12 ଦିନ ଭିତରେ ଗୋଟେ ଥର ପାଣି ଦେବାକୁ ପଡୁଛି ଆମକୁ।
1: ଆଚ୍ଛା,
0: ଆଉ
1: ପାଣି ମାନେ ଅଲଗାରେ, ନହେଲେ ପ୍ରତିଦିନ ତ ଦବାକୁ ପଡୁଥିବ?
0: ନାଇଁ, ପ୍ରତିଦିନ ତ ଦଉନୁ, ସପ୍ତାହକୁ ମାନେ ଆମକୁ ମାସ ମାସକୁ 3 ଥର 4 ଥର ଲାଗିଯିବ ଯାଉଛି ଆଉ।
1: କେମିତି ପାଣିର ବ୍ୟବସ୍ଥା ଅଛି? ମୋଟର ଲଗେଇକି ଦଉଛନ୍ତି?
0: ହଁ, ମୋଟର ମାନେ ଆମର ଡିଜେଲ ପମ୍ପ ଅଛି ଆମ ମାନଙ୍କୁ,
1: ଆଚ୍ଛା, ହଁ ହଁ ହଁ
0: ଡିଜେଲ ପମ୍ପ ଅଛି। ସୋଲାର ମାନେ ଆମ ସୋଲାର ବୋଲୁଛି, ଆମର କେତେ ଆମର ଅଲଗା ଚାଷୀକୁ ଲିଫ୍ଟ ଇରିଗେସନ ମଧ୍ୟ ଅଛି, ଯାହା କରୁଛନ୍ତି। ମାତ୍ର ମୁଁ ମୋର ସୁବିଧା ଯେ ଡିଜେଲ ପମ୍ପ ମୋର ଅଛି ତ କରୁଛି।
1: ଆପଣଙ୍କୁ ସୁବିଧା ହଉଛି, ତେବେ
0: ଆଜ୍ଞା
1: ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ କାମ କରୁଥିଲେ, ଆପଣଙ୍କୁ ମାନେ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଦ୍ୱିପଦ କଥା ହେବା ପାଇଁ ମୁଁ ଆପଣଙ୍କୁ କହିଲି, ଏବଂ ଆପଣ ଆପଣ କଥା ହେଲେ ମଧ୍ୟ,
0: ଆଜ୍ଞା
1: ଯାହାଦ୍ୱାରା କି ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନେ ଶୁଣିକି ଖୁସି ମଧ୍ୟ ହେବେ।
0: ଆଜ୍ଞା
1: ରହିଲି ଭାଇ, ନମସ୍କାର,
0: ନମସ୍କାର ନମସ୍କାର ନମସ୍କାର
1: ବହୁତ ବହୁତ ଧନ୍ୟବାଦ ମଧ୍ୟ,
0: ନମସ୍କାର, ଥ୍ୟାଙ୍କ ୟୁ।
1: ନମସ୍କାର। ହଁ, ଆମର ଚାଷୀ ଭାଇ ତ ବଢିଆ ବଢିଆ କଥା କହିଲେ, ଆମର ଆମର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ମା ଭଉଣୀ ମାନଙ୍କୁ ମିଶାରୁ ଭଲ ଲାଗିଥିବ, ଆଉ ଆମର କାର୍ଯ୍ୟକ୍ରମ ମିଶାରୁ ତାଙ୍କୁ ଭଲ ଲାଗିଥିବ, ପରା ନାନୀ, ନା କିସ ବୋଲୁଛ?
2: ହଁ, ଆଶା ତ କରିବା ଏକା ଭଲ ଲାଗିଥିବ ବୋଲିକି, ହେଲେ ଭଲ ଲାଗିବା ଆଶାରେ ଆଜି ମିଶା ଏଠୁ ଉଠିବା କି?
1: ଆଉ ଉଠବା ନା, ସମୟ ହେଲାଣି, ଆମେ ଉଠିଲେ ତ ବେଳାବେଗି ଗଲେ ତ କାଲି ସକାଳୁ ଟିକେ ବେଳାବେଗି ବାହାରି ହବ ଘରରୁ।
2: ହଁ, ଚାଲ ହେଲେ ଯିବା ଯିବା ଯିବା।
1: ହଁ, ଉଠବା। ହେଁ,
2: ହଁ।

କୃଷି ଓ କୃଷକ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଚିର ସବୁଜ। ପ୍ରଥମ ଗୀତଟି ଆମେ ନେଇଛୁ ଶକ୍ତି ଚଳଚ୍ଚିତ୍ରରୁ। ଶିଳ୍ପୀ କିଶୋର କୁମାର ଏବଂ ଲତା ମଙ୍ଗେସ୍କର।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଏହି ମାସର ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ପ୍ରଥମେ ଶିଳ୍ପୀ ହେଲେ ବୀରେନ ନାୟକ, ଗୀତିକାର ଗୌର ପଟ୍ଟନାୟକ, ସଙ୍ଗୀତ ସଂଯୋଜନା ବିଜୟ କୁମାର ସାମନ୍ତରାୟ।

ପରବର୍ତ୍ତୀ ଗୀତଟି ପାଇଁ ଶିଳ୍ପୀ ହେଲେ ପ୍ରୀତି ପଣ୍ଡା, ଗୀତିକାର ଗୌରବ ପଟ୍ଟନାୟକ, ସଙ୍ଗୀତ ସଂଯୋଜନା ବିଜୟ କୁମାର ସାମନ୍ତରାୟ।

ଏଥର ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ ବୀରେନ ନାୟକ ଏବଂ ପ୍ରୀତି ପଣ୍ଡା, ଗୀତିକାର ଗୌର ପଟ୍ଟନାୟକ, ସଙ୍ଗୀତ ସଂଯୋଜନା ବିଜୟ କୁମାର ସାମନ୍ତରାୟ।

ଶୁଣିଲେ ଏ ମାସର ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ଥିଲେ ବୀରେନ ନାୟକ ଏବଂ ପ୍ରୀତି ପଣ୍ଡା। ଗୀତ ରଚନା କରିଥିଲେ ଗୌରବ ପଟ୍ଟନାୟକ। ସଙ୍ଗୀତ ସଂଯୋଜନା କରିଥିଲେ ବିଜୟ କୁମାର ସାମନ୍ତରାୟ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ସିତାର ବାଦନ ପରିବେଷଣ କରିଛନ୍ତି।

0: ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ସନ୍ଧ୍ୟା ପରେ ନ୍ୟୁଜ୍ 8:09 ଶେଷରେ ଶୁଣନ୍ତୁ ସ୍ପଟଲାଇଟ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी से समाचार संध्या के साथ मैं प्रियंका अरोड़ा। वाणिज्य और उद्योग मंत्री पीयूष गोयल ने अमेरिका के व्यापार

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ପରବର୍ତ୍ତୀ ଝୁମର ଲୋକଗୀତଟି ପାଇଁ ଶିଳ୍ପୀ ହେଲେ ପ୍ରଫୁଲ୍ଲ କୁମାର ସିଂ ଦେଓ।

ପ୍ରଚାର କଲୁ ଆଞ୍ଚଳିକ ଗୀତକ୍ରମରେ ବିଭିନ୍ନ ଅଞ୍ଚଳର ଗୀତ। ଆକାଶବାଣୀ ଜୟପୁର ଶୁଣନ୍ତୁ ଏକକ ଗୀତିକାର କ୍ରମରେ କୁମାରଙ୍କ ରଚିତ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ବାଘୀ ଚଳଚ୍ଚିତ୍ରରୁ, ଶିଳ୍ପୀ ମୋନାଲି ଠାକୁର।

ଏଥର ରାଜ୍ 3 ଚଳଚ୍ଚିତ୍ରରୁ ଶିଳ୍ପୀ ଶ୍ରେୟା ଘୋଷାଲ୍।

ପରବର୍ତ୍ତୀ ଗୀତଟି ମୁବାରକନ୍ ଚଳଚ୍ଚିତ୍ରରୁ, ଶିଳ୍ପୀ ମିକା ସିଂ ଏବଂ ପ୍ରକୃତି କକ୍କର।

ପରବର୍ତ୍ତୀ ଗୀତଟି ୱଜହା ତୁମ୍ ହୋ, ଚଳଚ୍ଚିତ୍ରରୁ ଶିଳ୍ପୀ ଅରମାନ ମଲ୍ଲିକ ଏବଂ ତୁଲସୀ କୁମାର।

ଶୁଣିଲେ ଏକକ ଗୀତିକାର କ୍ରମରେ କୁମାରଙ୍କ ରଚିତ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର।

ରହିଛି ଲକ୍ଷ୍ୟ, ଲୋକଗୀତ ପ୍ରଚାର କରିବୁ ଦିନ ଏଗାରଟାରେ। ଶିଳ୍ପୀମାନେ ହେଲେ କିଶୋର ଚନ୍ଦ୍ର ନାୟକ, ଗୋବର୍ଦ୍ଧନ ପାତ୍ର, ନବକିଶୋର ମହାପାତ୍ର, କ୍ଷୀରୋଦ କୁମାର ନାଥ ଏବଂ ସୁକଦେବ ନାଥ। ଦିନ 11:30 ପ୍ରଚାର କରିବୁ ତଥ୍ୟ ସମ୍ବଳିତ ରୂପକ ଦାମନଯୋଡ଼ିରେ ସୂର୍ଯ୍ୟ ଉଦୟ। ଦିନ 1:20 ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ। ଅପରାହ୍ନ 5:00 ଶୁଣିବେ ଯୁବବାଣୀ। ଚୈତ୍ୟଜନ ପ୍ରଚାର କରିବ ଅପରାହ୍ନ 5:30। ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ୍ ଭାଗବତ। ଇଂଲଣ୍ଡଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଓମେନ୍ସ T20 କ୍ରିକେଟ୍ ୱାର୍ଲ୍ଡକପ୍ 2026 ଖେଳର ପ୍ରତ୍ୟକ୍ଷଦର୍ଶୀ ଧାରାବିପଣୀରେ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30 ଖେଳ ଶେଷ ପର୍ଯ୍ୟନ୍ତ। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଏଇଠି ଶେଷ କରୁଛୁ ଆଜିର ରାତ୍ର ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ସକାଳ